ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଭକ୍ତି ଗୀତଟି ପ୍ରଚାର କରୁଛୁ ଶିଳ୍ପୀ ସୁଧା ମିଶ୍ରଙ୍କ କଣ୍ଠରେ, ଗୀତ ରଚନା ଶ୍ରୀ ନରସିଂହ ମହାପାତ୍ର।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଈଶ୍ୱରଙ୍କୁ ଆମେ କହୁ ସଚ୍ଚିଦାନନ୍ଦ। ଏ ସଚ୍ଚିଦାନନ୍ଦ ନାଁଟି ଭିତରେ ତିନୋଟି ଶବ୍ଦ ଅଛନ୍ତି, ଗୋଟିଏ ହେଲା ସତ୍, ଆଉ ଗୋଟିଏ ହେଲା ଚିତ୍, ଆଉ ଗୋଟିଏ ହେଲା ଆନନ୍ଦ। ପ୍ରଥମଟିକୁ ବିଚାର କଲେ ଏଥିରେ ପୁଣି ଦୁଇଟି କଥା ଅଛି, ଗୋଟିଏ ହେଲା ସତ୍ୟ, ଅନ୍ୟଟି ହେଲା ସତ୍। ସତ୍ୟଟି ଶୁଦ୍ଧ, ନିଷ୍କଳଙ୍କ ଏବଂ ସନାତନ, ଏହା ଥିଲା, ଅଛି ଏବଂ ରହିବ ସବୁକାଳେ। ଯେତେ ଅସତ୍ୟ ହୋଇଗଲା ବୋଲି ଆମେ ରଡ଼ି ଛାଡ଼ିଲେ ମଧ୍ୟ ସତ୍ୟ ଆମକୁ ଛାଡ଼ି କୁଆଡ଼େ ଯାଇନାହିଁ। ସତ୍ୟ ଅଛି, କାରଣ ସତ୍ୟ ନଥିଲେ ସୃଷ୍ଟି ରହିବ ନାହିଁ। ଆମେ କ'ଣ ସବୁବେଳେ ମିଛ କହୁଛୁ କି? ଅଧିକାଂଶ ସମୟ ଆମେ ସତ ହିଁ କହୁଛୁ, କାରଣ ସତଟା ହେଉଛି ଆମର ସ୍ୱଭାବ। ଆପଣ ନିଜେ ବି ଚିନ୍ତା କଲେ ଜାଣିପାରିବେ, ଭଗବାନ ଆମକୁ ସତ କହିବା ପାଇଁ ଗଢ଼ିଛନ୍ତି। ସ୍ୱାଭାବିକ ଭାବରେ ଆମ ମୁହଁରୁ ସତଟା ହିଁ ବାହାରିବ। ବିଶେଷ ପ୍ରକାର ଚେଷ୍ଟା ନକଲେ, ମନ ଭିତରେ ଗୁଡ଼ାଏ ଯୋଡ଼ାଯୋଡ଼ି ନକଲେ ଆମେ ମିଛ କହିପାରିବା ନାହିଁ। ସବୁ ପ୍ରକାର ଭାବିଚିନ୍ତି ମିଛଟିଏ କହୁ କହୁ ବେଳେବେଳେ ସତ କଥାଟା ପାଟିରୁ ଖସିଯାଏ। ଏଥିରୁ ଜାଣିବେ ଯେ ମଣିଷଟା ମିଛ କହିବା ପାଇଁ ତିଆରି ହିଁ ହେଇନାହିଁ। ତେଣୁ ମଣିଷଟା ଯେତେ ଚେଷ୍ଟା କଲେ ମଧ୍ୟ ସବୁବେଳେ ମିଥ୍ୟାରେ ଚାଲିପାରିବ ନାହିଁ। ସତ୍ୟ ହେଉଛି ତାର ସ୍ୱଭାବ, ସତ୍ୟକୁ ଆଶ୍ରୟ କରିବାକୁ ସେ ବାଧ୍ୟ। ଈଶ୍ୱର ସତ୍ୟ ହେଇଥିବାରୁ ମଣିଷ ଭିତରେ ହିଁ ସେ ସତ୍ୟ ଅଛି। ଦ୍ୱିତୀୟଟି ହେଲା ସତ୍। ସତ୍ ଅସତ୍ ଯୋଡ଼ିଏ କଥା ଆମେ ଜାଣିଛୁ। ଭଲ କଥା ଭଲ କାମକୁ ସତ୍କର୍ମ କହୁଛୁ, ମନ୍ଦ କଥା ବା ମନ୍ଦ କର୍ମକୁ ଅସତ୍ କର୍ମ ବୋଲି କହୁଛୁ। ଭଲ ଚିନ୍ତା ଭଲ କାମ କରୁଥିବା ଲୋକଟିକୁ ଯଦି ଆମେ ସତ୍ପୁରୁଷ ବୋଲି କହୁ,

0: ଯାହା ପାଖରୁ ଏ ସତ୍ଟି ଆସିଛି ସେ କେତେ ଭଲ ହୋଇନଥିବେ। ଦ୍ୱିତୀୟ ଶବ୍ଦଟି ହେଉଛି ଚିତ୍। ଏଇ ଚିତ୍ରୁ ଆସିଛି ଚିତ୍ତ। ମନ ବୁଦ୍ଧି ସ୍ତରକୁ ଅତିକ୍ରମ କରି ଆମର ଚିତ୍ତ ସ୍ତରଟି ଅବସ୍ଥିତ, ଯେଉଁଠି ଆମର ଚେତନା ଥାଏ। ଏହି ଚେତନାଟି ଏଭଳି ଏକ ସ୍ତର ଯାହାକୁ ବୁଝାଇବା ବଡ଼ କଷ୍ଟ। ସାଧାରଣ ଭାବରେ କହିଲେ ଏ ଚେତନାରେ ଥାଏ ସ୍ୱଚ୍ଛ ଏବଂ ଶୁଦ୍ଧ ଭାବନା, ହିମାଳୟ ପରି ଶୀତଳତା, ସମୁଦ୍ର ପରି ଗଭୀରତା, ଆକାଶ ପରି ବ୍ୟାପକତା। ସେଠି ଶାନ୍ତି ସବୁବେଳେ ବିରାଜୁଥାଏ। କିନ୍ତୁ ଆମେ ସାଧାରଣ ମଣିଷମାନେ ବେଶୀ ସଂଖ୍ୟାରେ ଏହି ମନ ସ୍ତରରେ ରହିଥାଉ। କେତେଜଣ ବୁଦ୍ଧି ସ୍ତରକୁ ଯାଆନ୍ତି, ବହୁତ କମ୍ ଜଣ ଚେତନାକୁ ଛୁଇଁପାରନ୍ତି। ଯେଉଁମାନେ ଏହି ଚେତନା ସ୍ତରକୁ ଛୁଇଁପାରନ୍ତି ସେମାନେ ବାରି ହୋଇପଡ଼ନ୍ତି। ସେମାନେ ନିଶ୍ଚିତ ଭାବରେ ନିଆରା ମଣିଷ। ତାଙ୍କ ଚିନ୍ତା, କଥା, କାର୍ଯ୍ୟ ସବୁଥିରେ ଏକ ପ୍ରକାର ଦିବ୍ୟତା ଆଉ ସ୍ୱଚ୍ଛତା ଥାଏ ଏବଂ ପ୍ରଶାନ୍ତି ମଧ୍ୟ ଥାଏ। କିନ୍ତୁ ଆମେ ମନ ସ୍ତରରେ ଥିବା ଅଧିକାଂଶ ମଣିଷମାନେ ଇତସ୍ତତ ଭ୍ରମି ହେଇ କଷ୍ଟ ପାଉଥାଉ। ଜଣେ କହିଲା ଏଇଟା କର ଏଇଟା ଭଲ, ସିଆଡ଼େ ଯାଉ ସେଇଆ କରୁ, ଆଉ ଜଣେ କହିଲା ସେଇଟା କର ସେଇଆ କଲୁ। ମନ ଯୁଆଡ଼େ ବୁଲେଇଲା, ଯାହା କୁହାଇଲା, ଯାହା କରେଇଲା ସେଇଆ କଲୁ। କିନ୍ତୁ ଚେତନାକୁ ଛୁଇଁବାରେ ହିଁ ଥାଏ ମାନବାତ୍ମାର ପରମ ଉପଲବ୍ଧି। ଈଶ୍ୱର ଥାଆନ୍ତି ଏ ଚେତନାର ସ୍ତରରେ। ତୃତୀୟ ଶବ୍ଦଟି ହେଲା ଆନନ୍ଦ। ଏହି ଆନନ୍ଦ ଶବ୍ଦଟିକୁ ବୁଝାଇବା ଅପେକ୍ଷା ବେଶୀ ଅନୁଭବ କରିହେବ। ବୌଦ୍ଧ ଭାଷାରେ ଏହାକୁ ମହାସୁଖ ବୋଲି କୁହାଯାଏ। ପ୍ରାଣରେ ଏକ ଦିବ୍ୟ ଅନୁଭବ ଆସୁଥିବ, ଅନ୍ତର ଭିତରଟା ପୁଲକିତ ହେଉଥିବ, ସାରା ସଂସାରର ପ୍ରାଣୀମାନେ ଏକାକାର ଦିଶୁଥିବେ, ସାରା ସୃଷ୍ଟି ସୁନ୍ଦର ଦେଖାଯାଉଥିବ। ମନୁଷ୍ୟ ଏଭଳି ଏକ ସ୍ଥିତିରେ ଥିବ ଯେଉଁଥିରେ ଥିବାବେଳେ ଆନନ୍ଦ ଆନନ୍ଦ ଆନନ୍ଦ, ସେହି ଆନନ୍ଦଟା ଆଉ ସରୁନଥିବ। ଈଶ୍ୱର ଏହି ପ୍ରକାର ଏକ ଆନନ୍ଦମୟ ସ୍ୱରୂପ। ତେଣୁ ଈଶ୍ୱରଙ୍କୁ କୁହାଯାଏ ସଚ୍ଚିତ୍ ଆନନ୍ଦ ସ୍ୱରୂପ। ଆମେ ସାଧାରଣ ଲୋକମାନେ ଏଥିରୁ ଏତିକି ସରଳ ଭାବରେ ବୁଝିବା। ସତ୍ର ଅର୍ଥ ହେଉଛି ଅଛି, ଏ ଅଛି ମାନେ ଈଶ୍ୱର ଅଛନ୍ତି। ଚିତ୍ର ଅର୍ଥ ହେଲା ଈଶ୍ୱର ଅଛନ୍ତି ବୋଲି ମୁଁ ଜାଣୁଛି। ଆନନ୍ଦର ଅର୍ଥ ହେଲା ଈଶ୍ୱର ଅଛନ୍ତି ବୋଲି ଜାଣୁଥିବାରୁ ମୁଁ ଆନନ୍ଦରେ ଅଛି। ସଚ୍ଚିଦାନନ୍ଦ ତତ୍ତ୍ୱଟିକୁ ଏମିତି ସାଧାରଣ ଭାବରେ ବୁଝିଗଲେ ସଚ୍ଚିଦାନନ୍ଦ ପରମେଶ୍ୱରଙ୍କୁ କିଛି କିଛି ବୁଝିବାକୁ ଆମେ ସମର୍ଥ ହେବା।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରଖଲ ଚନ୍ଦ୍ର ମହାନ୍ତି।

0: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ଅତିପଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ। ବର୍ତ୍ତମାନ ରିଲେ କରି ପ୍ରଚାର କରୁଛୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଓ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ପର୍ଯ୍ୟାୟକ୍ରମେ ଆକାଶବାଣୀ ସମ୍ବଲପୁର ଓ ଆକାଶବାଣୀ ଦିଲ୍ଲୀରୁ। ଏହି ବିରତି ପରେ ପରେ
1: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସଂସଦର ମୌସୁମୀ ଅଧିବେଶନ ଆଇଷ୍ଟାନୁମୂଲ ହେବା। ଅଧିବେଶନ ଅଗଷ୍ଟ ମାସର 13 ତାରିଖ ତକ ଚାଲବା। ଅଧିବେଶନ ସମୟଥି ଆୟକର ସଂଶୋଧନ ବିଲ୍ 2026, ସୁପ୍ରିମକୋର୍ଟ ବିଚାରପତିଙ୍କର ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଆଉ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ କ୍ଷୁଦ୍ର ଆଉ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍, FCRA ଆଉ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବା ବୋଲି ଜଣାପଡ଼ିଛି। ଅଧିବେଶନ ଆଗନୁ ଗଲାକାଲି ନୂଆଦିଲ୍ଲୀ ସଂସଦ ଭବନ ପରିସରର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ହୋଇଯାଇଛି। ଶ୍ରୀକ୍ଷେତ୍ର ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରନ ଆଜି ହେରା ପଞ୍ଚମୀ ନୀତି କରାଯିବ। ଜଗତଜନନୀ ମା ଲକ୍ଷ୍ମୀ ଆଡ଼ପ ମଣ୍ଡପନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କୁ ନେଇକରି ରଥଯାତ୍ରା କରିଥିବାରୁ ମା ଲକ୍ଷ୍ମୀ ଅଭିମାନ କରିଛନ୍। ଆଉ ସେଥିଲାଗି ଶରଦା ବାଲିନ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକେ ଭାଙ୍ଗବେ। ଇତା ଋତୁରୁ ମା ଲକ୍ଷ୍ମୀ ହେରା ଗୋହିରୀ ସାହି ଦେଇକରି ଶ୍ରୀମନ୍ଦିରକେ ଫେରିବେ। ଶ୍ରୀଗୁଣ୍ଡିଚା ଯାତ୍ରା 5 ନମ୍ବର ଦିନ ହେରା ପଞ୍ଚମୀ ନୀତି ପାଳନ କରବାର ପରମ୍ପରା ରହିଛି। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଆଜି ରାତି ମହାଲକ୍ଷ୍ମୀ ରଥ ପାଶେ ପାରମ୍ପରିକ ନୀତି ସାରିକରି ଜଗମୋହନକେ ବିଜେ କରିବେ। ପଛେ ମହାଲକ୍ଷ୍ମୀଙ୍କୁ ଆଜ୍ଞାମାଳ ଲାଗି ହୋଇକରି ସନ୍ଧ୍ୟା ଧୂପ ଟେରା ପଡ଼ବା। ତାର ଉତରୁ ମୈଲମ ଚନ୍ଦନ ଲାଗି ଆଉ ବଡ଼ସିଂହାର ହୋଇକରି ଡେରି ରାତି ପହୁଡ଼ ହେବା। ଆଜିର ନୀତି ସେ ସେବାର ସହିତ ଆଇବାକାଲି ସକାଳ ଧୂପ ସର୍ବାର ଉତରୁ ତିନି ରଥର ଦକ୍ଷିଣ ମୋଡ଼ ଲାଗି ଆଜ୍ଞାମାଳ ବିଜେ କରାଯିବା। ଭୁବନେଶ୍ୱରଠାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆ ଲୋକଙ୍କୁ ଜନାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟନ ମନ୍ କି ବାତ୍ର ରାଜ୍ୟସ୍ତରୀୟ କର୍ମଶାଳା ଗଲାକାଲି ହୋଇଯାଇଛି। ଏଥି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଯୋଗ ଦେଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ବାବ୍ଦେ କହିଥିଲେ, ଗଲା 12 ବର୍ଷ ଭିତରେ ଏହି କାର୍ଯ୍ୟକ୍ରମ 135ଟା ସଂସ୍କରଣ ଶେଷ କରିଛି। ଆଇବା 26 ତାରିଖ ରବିବାର ଦିନ ପ୍ରଧାନମନ୍ତ୍ରୀ 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଦେଶବାସୀଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଦେଶବାସୀଙ୍କଠାନୁ ମୂଲ କରିକି ପ୍ରବାସୀ ଭାରତୀୟ ଆଉ ସାରା ପୃଥିବୀ ଲୋକେ ଇଟା ଆଦର ଦେବାର ସହିତ ଇଟା ସର୍ବବ୍ୟାପୀ ଆଉ ସମାବେଶୀ ହୋଇପାରିଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫ ଅମୃତ ଯୋଜନା 2 ନମ୍ବର କେପ୍ ଅଧୀନତି ସହରାଞ୍ଚଳନ ବର୍ଷା ପାଣି ସଂରକ୍ଷଣ, ବନ୍ଦ କଟାମାନଙ୍କର ପୁନରୁଦ୍ଧାର ଆଉ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରଟି ବହୁଟେ ପଦକ୍ଷେପ ନିଆଯାଇଛି। ପାଣିର ସୁରକ୍ଷାକେ ସୁନିଶ୍ଚିତ କରବାର ଆଉ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା କରବାରଟା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଆଏ। ଅଭିଯାନ ଅଧୀନତି ଦେଶର 27ଟା ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳନ ପାଖାପାଖି 900ଟା ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସକ୍ରିୟ ଭାବେ ସାମିଲ ହୋଇଛନ୍। ବର୍ଷା ପାଣି ସଂରକ୍ଷଣ ଭୂତଳ ଜଳସ୍ତର ବଢ଼ାବାରକେ ପ୍ରୋତ୍ସାହନ ଦେବାର ଦିଗେ ଇଥି ଭିନ୍ ଭିନ୍ ପଦକ୍ଷେପ ନିଆଯାଇଛି। ରାଜ୍ୟ ଥିବା ସ୍ନାତକ ମହାବିଦ୍ୟାଳୟମାନଙ୍କେ ନାଁ ଲେଖା ଲାଗି ଆଜି 2 ନମ୍ବର ଖେପ୍ ମେଧା ତାଲିକା ବାହାରିବା। 1055ଟା ସ୍ନାତକ ମହାବିଦ୍ୟାଳୟଟି କଳା, ବିଜ୍ଞାନ ଆଉ ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଆଉ ସଂସ୍କୃତ ପାଠ୍ୟକ୍ରମଟି 287,519ଟା ସିଟ୍ ଥିବାର ବେଳେ ପହିଲା ଖେପେ 84,384ଟା ସିଟ୍ ନାଁ ଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁସାରେ କଳାଥି 106,880ଟା ସିଟ୍ ଖାଲି ଥିବାର ବେଳେ ବିଜ୍ଞାନଥି 60,880, ବାଣିଜ୍ୟଥି 24,288, ସେଲ୍ଫ ଫାଇନାନ୍ସିଂଥି 4,172 ଆଉ ସଂସ୍କୃତ ପାଠ୍ୟକ୍ରମଟି 6,757ଟା ସିଟ୍ ନାଁ ଲେଖା ହେବା। ମେଧା ତାଲିକା ବାହାରବାର ଉତରୁ ଆଇବା ମଙ୍ଗଳବାରରୁ ଗୁରୁବାର ତକ ଛାତ୍ରଛାତ୍ରୀମାନେ ନାଁ ଲେଖାଇ ପାରିବେ। ସେଆଡ଼େ ଆଇବା 29 ତାରିଖ 3 ନମ୍ବର ଆଉ ଶେଷ ମେଧା ତାଲିକା ବାହାରିବା। ପାଣିପାଗ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବା 24 ତାରିଖ ଆଡ଼େ ରାଜ୍ୟର ଉତ୍ତର ଭାଗ ଆଉ ଉତ୍ତର ପାଖର ଇଲାକାର ଫେର୍ ଗୋଟେ ଘୂର୍ଣ୍ଣିବଲୟ ହେବାର ସମ୍ଭାବନା ରହିଛି। ଇତାର ପ୍ରଭାବଟି ସମୁଦ୍ର ଖଣି ଆଉ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କୁ ମଧ୍ୟମରୁ ଜବର ବର୍ଷା ହୋଇପାରେ। ସେଆଡ଼େ ଲଘୁଚାପର ବଲେ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହୋଇଯାଇଛି। ଆଜି ସକାଳ ବେଳା ତକ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଜବର ବର୍ଷା ଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳର 6 ବଜେ ତକ 612.87 ଫୁଟ ରହିଥିଲା। ଏହି ସମୟଥି 4ଟା ଗେଟ୍ ଦେଇକରି ଫି ସେକେଣ୍ଡଥି 94,292 ଘନଫୁଟ ପାଇଁ ଛଡ଼ା ଯାଉଥିବାର ବେଳେ 1,58,491 ଘନଫୁଟ ପାଇଁ ଜଳଭଣ୍ଡାରକେ ଆସୁଛି। ଏଚ୍ଡିଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜିକରି 2 ମିନିଟ୍ ଥି। ଜୁହାର।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ଶ୍ରୀଜୀଉମାନଙ୍କର ଜନ୍ମବିଧିରେ ବିଶେଷ ନୀତିକାନ୍ତି ଆରମ୍ଭ ହୋଇଛି। ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି ଜଗନ୍ନାଥ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଦିନ ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ଯାତ୍ରା କରିବା ପରେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ଓ ଅବହେଳିତ ମନେ କରିଛନ୍ତି। ଅଭିମାନିନୀ ମା ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିବା ସହ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଆଜି ଅଧରଚୁମ୍ବିତ ଆଜ୍ଞାମାଳ ପାଇ ରାଗରେ ହେରାଗୌରୀ ସାହିବାଟେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ପରେ ଗୁଣ୍ଡିଚା ମନ୍ଦିରରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପଲାଗି, ଅବକାଶ ବେଶ, ଗୋପାଳ ବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଆଦି କରାଯାଉଛି। ଆଜିର ଏହି ନୀତି ଶେଷ ହେବା ପରେ ଆସନ୍ତାକାଲି ସକାଳ ଧୂପ ସରିବା ପରେ ତିନି ରଥର ଦକ୍ଷିଣ ମୋଡ଼ ନେଇ ଆଜ୍ଞାମାଳ ବିଜେ କରାଯିବ। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଚଳିତ ଅଧିବେଶନ କାଳରେ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଲ୍ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ଓ FCRA ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ମୌସୁମୀ ଅଧିବେଶନ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ରହିଛି। ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ କଳାରେ 1,06,880 ଆସନ ଖାଲି ରହିଛି। ମେଧା ତାଲିକା ପ୍ରକାଶ ପରେ ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ। ଆସନ୍ତା 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ନବରଙ୍ଗପୁର ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ SIRକୁ ଅଧିକ ସ୍ୱଚ୍ଛ, ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଗତକାଲିଠାରୁ ଜିଲ୍ଲାର

0: ବଦଳାଇଲେ ଏବଂ ପ୍ରେସର ଜାଗାର ଯତ୍ନ ନେଲେ ଏହି ବେଡ଼ସୋରରୁ ଉପଶମ ମିଳେ। ଏହାର ଚିକିତ୍ସା ନିମନ୍ତେ ଆଣ୍ଟିବାୟୋଟିକ୍ ଔଷଧ ଏବଂ ମଲମ ମଧ୍ୟ ଦୈନିକ ବ୍ୟବହାର କଲେ ଏହା ଶୀଘ୍ର ଶୁଖିଯାଏ। ରେଗୁଲାର ଡ୍ରେସିଂ କରାଗଲେ ଏବଂ ଘା ଗୁଡ଼ିକୁ ଘୋଡ଼େଇ ରଖିଲେ ଏହା ଶୁଖିବାକୁ ଆରମ୍ଭ କରେ। ଅତ୍ୟଧିକ ଜାଗାରେ ବିଛଣା ଘା ହେଲେ ନୂତନ ପଦ୍ଧତିରେ ମଧ୍ୟ ପ୍ଲାଷ୍ଟର ସିଟ୍ ବ୍ୟବହାର କଲେ ସେହି ପ୍ରେସର ସ୍ଥାନମାନଙ୍କରେ ରୋଗୀର ବିଛଣା ସହିତ ଚର୍ମର କଣ୍ଟାକ୍ଟ ବା ସ୍ପର୍ଶ ହୋଇପାରେ ନାହିଁ ଏବଂ ଏହା ଶୀଘ୍ର ଶୁଖିବାରେ ସକ୍ଷମ ହୁଏ। କେତେକ କ୍ଷେତ୍ରରେ ପ୍ଲାଷ୍ଟିକ୍ ସର୍ଜରୀ କରି ମଧ୍ୟ ଏହି ବିଛଣା ଘାର ଚିକିତ୍ସା କରାଯାଏ। ରୋଗୀ ପାଇଁ ଏକ ସ୍ୱତନ୍ତ୍ର ଧରଣର ବିଛଣା ଯାହାକୁ ଆମେ ଏୟାର ବେଡ୍ ଏବଂ ୱାଟର ବେଡ୍ ବୋଲି କହୁ ଏବେ ଉପଲବ୍ଧ। ଏହି ଏୟାର ବେଡ୍ ଏବଂ ୱାଟର ବେଡ୍ରେ ଏୟାର ପ୍ରେସର ଏବଂ ପାଣିର ପ୍ରେସର ଦେହର କୌଣସି ପ୍ରେସର ପଏଣ୍ଟକୁ ବିଛଣା ସହିତ ଲାଗି ରହିବା ପାଇଁ ଦିଏ ନାହିଁ। ଏହାଦ୍ୱାରା ବିଛଣା ଘାରୁ ଉପଶମ ମିଳେ। ବର୍ତ୍ତମାନ ଉନ୍ନତ ମାନର ବିଛଣା ଯଥା ଫାଉଲର ବେଡ୍ରେ ରୋଗୀର ବିଛଣା ଘା ହେବାର ଦେଖାଯାଏ ନାହିଁ। ବିଛଣା ଘାକୁ ଡାକ୍ତରମାନେ ଗୁରୁତର ସହିତ ଚିକିତ୍ସା କରିବା ସହିତ ରୋଗୀର ପରିଜନମାନଙ୍କୁ ମଧ୍ୟ ନିଜ ରୋଗୀର ଯତ୍ନ ନେବା ପାଇଁ ଉଚିତ ପରାମର୍ଶ ଯଥା ଅଧିକ ପରିମାଣରେ ପ୍ରୋଟିନ୍ ଭିଟାମିନ୍ ଖାଦ୍ୟ ଏହି ରୋଗକୁ ନିବାରଣ କରିବାରେ ସକ୍ଷମ ହୁଏ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ବିଛଣା ଘା। ଆଲୋଚନା କରିଥିଲେ ଡାକ୍ତର ରାଜେଶ କୁମାର ଦୋରା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

ఆకాశవాణి. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ମୁଖ୍ୟ ସମ୍ବାଦ, ଆଜିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ. ଲୋକସଭାରେ ଆଜି ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଧେୟକ ଏବଂ ରାଜ୍ୟସଭାରେ ଆଗତ ହେବ ଜାତୀୟ ସମ୍ମାନ ଅବମାନନା ନିବାରଣ ସଂଶୋଧନ ବିଧେୟକ. କୃଷକମାନଙ୍କୁ ଅଧିକ ସଶକ୍ତ କରିବା ଲାଗି ସମବାୟ ସାମଗ୍ରୀ କ୍ରୟ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱ ପ୍ରଦାନ. ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ଏବଂ ଆର୍ଜେଣ୍ଟିନାକୁ 1-0 ଗୋଲ୍ରେ ପରାସ୍ତ କରି ସ୍ପେନ୍ ଫିଫା ବିଶ୍ୱକପ୍ ଚମ୍ପିଆନ୍. ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେବ. ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି 25 ଦିନିଆ ଅଧିବେଶନ କାଳରେ 19 ବୈଠକ ଅନୁଷ୍ଠିତ ହେବ. ଅଧିବେଶନରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆଗତ କରାଯିବା ସହ ଆଲୋଚନା ଏବଂ ପାରିତ ହେବାର ସମ୍ଭାବନା ରହିଛି. ଆଜି ଲୋକସଭାରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଧେୟକ 2026 ଏବଂ ରାଜ୍ୟସଭାରେ ଜାତୀୟ ସମ୍ମାନ ପ୍ରତି ଅବମାନନା ନିବାରଣ ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି. ଏହା ବ୍ୟତୀତ ଜନ୍ମ ମୃତ୍ୟୁ ପଞ୍ଜୀକରଣ, ଆୟକର, ଏମ୍ଏସ୍ଏମ୍ଇ ବିକାଶ ସଂଶୋଧନ ବିଧେୟକଗୁଡ଼ିକ ମୌସୁମୀ ଅଧିବେଶନ କାଳରେ ଆଗତ ହେବାର ସମ୍ଭାବନା ରହିଛି. ଗତକାଲି ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ସଂସଦ ଭବନରେ ସର୍ବଦଳୀୟ ବୈଠକ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 40 ରାଜନୈତିକ ଦଳରୁ 50 ଅଧିକ ନେତା ଯୋଗ ଦେଇଥିଲେ। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଗଣମାଧ୍ୟମକୁ କହିଥିଲେ ସର୍ବଦଳୀୟ

0: ବୈଠକରେ ରାଜନୈତିକ ଦଳଗୁଡ଼ିକୁ ଆଲୋଚନାରେ ଭାଗ ନେବା ସହ ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବା ଲାଗି ସହଯୋଗ କରିବାକୁ ଆଲୋଚନା ହୋଇଛି।
1: कोई पार्टी या कोई मेंबर अपना जो भी बात रखना चाहता है पार्लियामेंट में पूरा रख सकते हैं। मैं विपक्ष के साथियों को कहना चाहता हूं कि पहले में भी पार्लियामेंट को चलाने में दिक्कत आई थी क्योंकि हंगामा बहुत ज्यादा हुआ था। लोग चाहते हैं कि पार्लियामेंट सुचारू रूप से चले, इसलिए मैं फिर से सब पार्टी के नेताओं को मैं अनुरोध करता हूं कि पार्लियामेंट अच्छी तरह से चले, इसमें सब लोग योगदान करें।
0: अन्य पक्षरे लोकसभा वाचस्पति ओम बिरलांक अध्यक्षतारे गतकाली कार्य परामर्शदाता कमिटी बैठक अनुष्ठित हो जाएगी। श्री बिरला अधिवेशन समय उपस्थापन होगा विधेयक और अन्यान्य कार्य संपर्क में सरकार एवं विभिन्न राजनैतिक दलर प्रतिनिधि आलोचना करते अधिवेशन गठनमूलक आलोचना अर्थपूर्ण अंशग्रहण और संसदीय परंपरा पालन उपर श्री बिरला गुरुत्वारोप करते। ପଶ୍ଚିମବଙ୍ଗକୁ ଏକ ମହାନ୍ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ବିଜେପି ସରକାର ପ୍ରତିଶ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସେ କହିଛନ୍ତି ଦେଶକୁ ବିଭିନ୍ନ କ୍ଷେତ୍ରରେ ଅବଦାନ ଦେଇଥିବା ବେଙ୍ଗଲ ପ୍ରତ୍ୟେକଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ଗତକାଲି ହାଓଡ଼ା ଜିଲ୍ଲା ଅନ୍ତର୍ଗତ ସଂକ୍ରେଲଠାରେ ଆଭାସୀ ଜରିଆରେ ଅମୁଲ ବେଙ୍ଗଲ ଡାଏରୀର ଏକ ଶାଖାର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି ଜନସାଧାରଣ ସମବାୟ ସାମଗ୍ରୀ ଅଧିକରୁ ଅଧିକ କ୍ରୟ କରିବା ଆବଶ୍ୟକ, ଫଳରେ କୃଷକମାନଙ୍କୁ ଅଧିକ ସଶକ୍ତ କରାଯାଇପାରିବ। ଏହି ଅବସରରେ ଶ୍ରୀ ଶାହା 9 ଜିଲ୍ଲାରେ 1400 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ 10 ଗୋଦାମ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶ୍ରୀ ଶାହା କହିଛନ୍ତି କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଭାରତ ଟ୍ୟାକ୍ସି ଯୋଜନା ଲାଗୁ କରିବା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଯୋଜନାରେ ଟ୍ୟାକ୍ସି ଚାଳକମାନେ ଅଧିକ ସଶକ୍ତ ହେବେ ବୋଲି ସେ କହିଛନ୍ତି।
2: मैं बंगाल की समग्र जनता को भरोसा दिलाने आया हूं। भारतीय जनता पार्टी ने पूरे लंबे चुनाव अभियान के अंदर जो एक एक वादा किया था और सोनार बांग्ला की संकल्पना को बंगाल की जनता के सामने रखा था, वो सोनार बांग्ला की संकल्पना को जमीन पर उतारने का काम मोदी जी के नेतृत्व में भारतीय जनता पार्टी का एक एक कार्यकर्ता करेगा।
0: ଏହା ପୂର୍ବରୁ ଶ୍ରୀ ଶାହା ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଥିଲେ। ରାଜ୍ୟରେ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ଏବଂ ସୀମା ସୁରକ୍ଷା ପ୍ରସଙ୍ଗରେ ଅନୁଷ୍ଠିତ ବୈଠକରେ ସେ ଅଧ୍ୟକ୍ଷତା କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଗତ କିଛିଦିନ ଧରି ପ୍ରବଳ ବର୍ଷା ହେବା ଫଳରେ 8 ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଆସାମ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ 22 ରାଜସ୍ୱ ଅଞ୍ଚଳ ଏବଂ 298 ଗ୍ରାମାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ 57,199 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ମୋଟ 3,874 ହେକ୍ଟର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ଏପର୍ଯ୍ୟନ୍ତ ଚଳିତ ବନ୍ୟାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ 14 ରିଲିଫ୍ କ୍ୟାମ୍ପରେ ପ୍ରଭାବିତ ଲୋକମାନଙ୍କୁ ରଖାଯାଇଛି। ତେବେ ଶିବସାଗର, ଚରେଇଦେଓ ଏବଂ ଜୋରହାଟ ଜିଲ୍ଲାରେ ବନ୍ୟା ସ୍ଥିତି ଅତ୍ୟନ୍ତ ଖରାପ ପରିସ୍ଥିତି ଆଡ଼କୁ ଗତି କରୁଥିବାରୁ ରାଜ୍ୟ ସରକାର, ଭାରତୀୟ ସେନା ଓ ବାୟୁସେନାର ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଲୋକମାନଙ୍କ ନିରାପତ୍ତାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 58ତମ ଆନ୍ତର୍ଜାତିକ ରସାୟନ ବିଜ୍ଞାନ ଅଲିମ୍ପିଆଡ୍ରେ 4 ସ୍ୱର୍ଣ୍ଣପଦକ ହାସଲ କରିଥିବା ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ସମ୍ମାନଜନକ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାରତ ଉନ୍ନତ ପ୍ରଦର୍ଶନ କରିଛି। ଅନ୍ୟପକ୍ଷରେ 37ତମ ଆନ୍ତର୍ଜାତିକ ଜୀବ ବିଜ୍ଞାନ ଅଲିମ୍ପିଆଡ୍ରେ ବିଜୟ ଲାଭ କରିଥିବା ଭାରତୀୟ ଦଳର 4 ସଦସ୍ୟଙ୍କ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି କହିଛନ୍ତି ସାରା ଦେଶ ଏହି ସଫଳତା ପାଇଁ ଗର୍ବ ଅନୁଭବ କରୁଛି। ଦକ୍ଷିଣ ଆମେରିକାର ଉତ୍ତର ପୂର୍ବ ଉପକୂଳରେ ଅବସ୍ଥିତ ଗୁଆନାରେ 133 ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ସରକାରୀ ଡଙ୍ଗା ବୁଡ଼ିଯାଇଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ 67 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଯାତ୍ରୀମାନେ ନିଖୋଜ ଥିବା ଜଣାପଡ଼ିଛି। ଯୁଦ୍ଧକାଳୀନ ଭିତ୍ତିରେ ନିଖୋଜମାନଙ୍କୁ ଠାବ କରିବା ଲାଗି ଉଦ୍ୟମ ଚାଲିଛି। ଗୁଆନା ପ୍ରଧାନମନ୍ତ୍ରୀ କହିଛନ୍ତି ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ 41 ଜଣ ପୁରୁଷ, 11 ଜଣ ମହିଳା ଏବଂ 15 ଜଣ ଶିଶୁ ଅଛନ୍ତି। ନିଖୋଜ ଲୋକମାନଙ୍କୁ ଖୋଜିବା ଲାଗି 1,000 ବର୍ଗ ମାଇଲ ଅଞ୍ଚଳରେ ହେଲିକପ୍ଟର, ବିମାନ ଓ ମାଛଧରା ଡଙ୍ଗା ନିୟୋଜିତ ହୋଇଛି। ପେରୁରେ 5.5 ସାନ୍ଦ୍ରତା ବିଶିଷ୍ଟ ଭୂକମ୍ପରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁଯାୟୀ 20 ଜଣ ଆହତ ହୋଇଛନ୍ତି। ଗତକାଲି ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ 10 କିଲୋମିଟର ଗଭୀରରେ ଥିବା କୁହାଯାଇଛି।

0: କୋଠା ଏଥିରେ ସମ୍ପୂର୍ଣ୍ଣ ଧ୍ୱସ୍ତ ହୋଇଥିବା ବେଳେ ଅନ୍ୟ କେତେକ ଆବାସିକ ଗୃହ କ୍ଷତିଗ୍ରସ୍ତ ହୋଇଛି। ପୂର୍ବରୁ 2007 ପେରୁରେ ଘଟିଥିବା ଭୂକମ୍ପରେ 600 ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଫ୍ରାନ୍ସର ଭୂମଧ୍ୟ ସାଗରୀୟ ଉପକୂଳର ଫ୍ରେଜୁସ୍ ନିକଟବର୍ତ୍ତୀ ସହରଗୁଡ଼ିକରେ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି। ଜଙ୍ଗଲ ନିଆଁ ଜନବସତି ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରବଳ ପବନ ଯୋଗୁଁ ନିଆଁ ଦ୍ରୁତଗତିରେ ବ୍ୟାପୁଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଗତକାଲି ସନ୍ଧ୍ୟା ସୁଦ୍ଧା ପ୍ରାୟ 445 ଏକର ଅଞ୍ଚଳ ଏହି ନିଆଁରେ ପ୍ରଭାବିତ ହୋଇଛି। ଅଗ୍ନିକାଣ୍ଡ ଯୋଗୁଁ ଭୂମଧ୍ୟସାଗରୀୟ ବନ୍ଦର ସହର ଟୁଲୋନ୍ ଓ ଲେସ୍ ଆକ୍ସ ମଧ୍ୟରେ ଟ୍ରେନ୍ ଚଳାଚଳକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଅତି ପ୍ରବଳ ବର୍ଷା ହେବା ନେଇ ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର ଓ ଉତ୍ତରାଖଣ୍ଡକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଓଡ଼ିଶା ସମେତ ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ, ବିହାର ଓ ଅନ୍ୟ 6 ରାଜ୍ୟକୁ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ଆସନ୍ତା 24 ମଧ୍ୟରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ବିଭାଗୀୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ବେନିୟମ ଭାବେ ଖନନ ଏବଂ ପରିବହନ ହେଉଥିବା 1700 ମେଟ୍ରିକ୍ ଟନ୍ରୁ ଅଧିକ କୋଇଲା ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ 1 କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ଫିଫା ଫୁଟବଲ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ସ୍ପେନ୍ 1-0 ଆର୍ଜେଣ୍ଟିନାକୁ ପରାସ୍ତ କରି ଚମ୍ପିୟନ୍ ହୋଇଛି। ଗତ ରାତିରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ର 106 ମିନିଟ୍ରେ ସ୍ପେନ୍ର ଖେଳାଳି ଫେରାନ୍ ଟୋରେସ୍ ଗୋଲ୍ କରିଥିଲେ। ପ୍ରଥମ 90 ଖେଳରେ ଉଭୟ ଦଳ ଗୋଲ୍ କରିବାରେ ସକ୍ଷମ ହୋଇନଥିଲେ। ଏହି ବିଜୟ ସହ ସ୍ପେନ୍ ପୁରୁଷ ବର୍ଗରେ ଦ୍ୱିତୀୟ ଥର ପାଇଁ ଫିଫା ବିଶ୍ୱକପ୍ ହାସଲ କରିଛି। ସୂଚନାଯୋଗ୍ୟ, ଚଳିତ ଫିଫା ବିଶ୍ୱକପ୍ରେ 48 ଦଳ ଭାଗ ନେଇଥିଲେ। ଭାରତ ଇଂଲଣ୍ଡ ଦିନିକିଆ କ୍ରିକେଟ୍ ସିରିଜ୍ରେ ଇଂଲଣ୍ଡ 2-1 ସିରିଜ୍ ବିଜୟୀ ହୋଇଛି। ଗତ ସନ୍ଧ୍ୟାରେ ଲଣ୍ଡନର ଲର୍ଡ଼ସରେ ଆୟୋଜିତ ତୃତୀୟ ଏକଦିବସୀୟ ମ୍ୟାଚ୍ରେ ଇଂଲଣ୍ଡ 27 ଭାରତକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ 50 ତିନି ୱିକେଟ୍ ବିନିମୟରେ 387 ସ୍କୋର କରିଥିଲା। ଜବାବରେ ଭାରତୀୟ ଦଳ 50 7 ବିନିମୟରେ 360 ସ୍କୋର କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଲୋକସଭାରେ ଆଜି ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଧେୟକ ଏବଂ ରାଜ୍ୟସଭାରେ ଆଗତ ହେବ ଜାତୀୟ ସମ୍ମାନ ଅବମାନନା ନିବାରଣ ସଂଶୋଧନ ବିଧେୟକ। କୃଷକମାନଙ୍କୁ ଅଧିକ ସଶକ୍ତ କରିବା ଲାଗି ସମବାୟ ସାମଗ୍ରୀ କ୍ରୟ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱ ପ୍ରଦାନ। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ଏବଂ ଆର୍ଜେଣ୍ଟିନାକୁ 1-0 ଗୋଲ୍ରେ ପରାସ୍ତ କରି ସ୍ପେନ୍ ଫିଫା ବିଶ୍ୱକପ୍ ଚମ୍ପିୟନ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ସ୍ୱଚ୍ଛ ଭାରତ ମିଶନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

ସହରର ସବୁଠାରୁ ଅସନା ଜାଗା କେଉଁଟା ଯଦି ପ୍ରଶ୍ନ କରାଯାଏ, ଯେଉଁମାନେ ଟ୍ରେନ୍ରେ ଯାତ୍ରା କରନ୍ତି ସେମାନେ ଅତି ସହଜରେ ଏହି ପ୍ରଶ୍ନର ଉତ୍ତର ଦେଇପାରିବେ। ଦେଶର ଯେକୌଣସି ଟ୍ରେନ୍ରେ ଯେକୌଣସି ସହରକୁ ଯାଆନ୍ତୁ, ଭାରତର ରାଜଧାନୀ ଦିଲ୍ଲୀ ହେଇଥାଉ ନା କାହିଁକି, ରେଳ ଲାଇନ୍ର ଦିକଡ଼ରେ ଥିବା ବସ୍ତିଗୁଡ଼ିକର ଦୃଶ୍ୟ ବର୍ଣ୍ଣନା କରିହେବ ନାହିଁ। ସନ୍ତସନ୍ତିଆ ଜାଗା, ମଇଳା ପାଣିରେ ଭରା ନାଳ ଏବଂ ସର୍ବୋପରି ରେଳ ଲାଇନ୍ ଉପରେ ବସି ନିର୍ଭୟରେ ମଳତ୍ୟାଗ କରୁଥିବାର ଦୃଶ୍ୟ। ଆମ ଏ ଅଞ୍ଚଳରେ ମଧ୍ୟ ଅନେକ ସହର ଅଛି, ଟ୍ରେନ୍ ନିକଟତର ହେଲେ ଦୁର୍ଗନ୍ଧରୁ କେଉଁ ସହର ଆସୁଛି ସହଜରେ କହିହେବ। ଆମେ କେବେ ଭାବିଛୁ ଯେଉଁ ବିଦେଶୀ ପର୍ଯ୍ୟଟକମାନେ ଆମ ଦେଶକୁ ଆସୁଛନ୍ତି ସେମାନଙ୍କ ଭାବନା କ'ଣ ହେବ? ଅତିଥି ଦେବଭବ ବୋଲି ଭାଷଣ ତ ମାରୁଛୁ, କିନ୍ତୁ ସେଥିପ୍ରତି କାହାରି ଭ୍ରୂକ୍ଷେପ ନାହିଁ। ଏ ଯେଉଁ ସମସ୍ୟା ରହିଛି, ଲୋକଙ୍କ ସଚେତନତା ଏବଂ ପ୍ରଶାସନର ତତ୍ପରତା ହିଁ ଏହାର ସମାଧାନ କରିପାରିବ। ଏକଥା ସତ ଯେ ରେଳ ଷ୍ଟେସନ ଆଖପାଖରେ କିମ୍ବା ସହରତଳି ଅଞ୍ଚଳରେ ପ୍ରାୟତଃ ଗରିବ ଶ୍ରେଣୀର ଲୋକ ବସବାସ କରନ୍ତି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ଏଭଳି ଏକ ଅପରିଷ୍କାର ପରିବେଶରେ ରହିବା। ଘର ଛାତ ଉପରେ ତ ଟିଭି ଛତା ଲାଗିଛି, ଘର ବାହାର ଓ ଭିତର କାହିଁକି ଠିକ୍

0: ହୋଇପାରିବ ନାହିଁ। ତେବେ ପ୍ରଶ୍ନ ଉଠେ, କ'ଣ ସବୁ ପଦକ୍ଷେପ ନିଆଯାଇପାରିବ? ଆସନ୍ତୁ ଦେଖିବା। ଲୋକଙ୍କ ସଚେତନତା, ରେଳ ଲାଇନରେ ବସି ବା ଖୋଲାରେ ମଳତ୍ୟାଗ କରିବା ଦ୍ୱାରା କ'ଣ ଅପକାର ହେଉଛି ତାକୁ ହୃଦୟଙ୍ଗମ କରିବା। ଯଦିଓ ଘରଗୁଡ଼ିକ ଯୋଜନାବଦ୍ଧ ଭାବରେ ତିଆରି ହୋଇନାହିଁ, ଅନ୍ତତଃ ସଫାସୁତୁରା ରଖିବା, ନଳକୂପ ଏବଂ ଏହାର ପାଖାପାଖି ସ୍ଥାନକୁ ସନ୍ତସନ୍ତିଆ ନ ରଖି ସଫା ରଖିବା, ନାଳଗୁଡ଼ିକୁ ନିୟମିତ ସଫା ରଖିବା। ପ୍ରଶାସନ ଏବଂ ମ୍ୟୁନିସିପାଲିଟି ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ପ୍ରାୟତଃ ଦେଖାଯାଏ ବିଭିନ୍ନ ସଂକ୍ରାମକ ରୋଗ ଏଭଳି ସହରତଳି ଅଞ୍ଚଳରୁ ହିଁ ବ୍ୟାପିଥାଏ। କେବଳ ଆମ ଅଞ୍ଚଳ କାହିଁକି, ଦିଲ୍ଲୀ ଏବଂ ମୁମ୍ବାଇ ଭଳି ବଡ଼ ବଡ଼ ସହରରେ ମଧ୍ୟ ଏ ସମସ୍ୟା ରହିଛି। ଏବଂ ଅତୀତରେ ଦେଖାଯାଇଛି ଯେ ଏହି ଅଞ୍ଚଳରୁ ହିଁ ମହାମାରୀ ଏବଂ ସଂକ୍ରାମକ ରୋଗ ବ୍ୟାପି ବିଭୀଷିକା ସୃଷ୍ଟି କରିଛି। ତେଣୁ ଏଥିପ୍ରତି ଦୃଷ୍ଟି ନଦେଲେ ଆମେ ଏକ ସ୍ୱଚ୍ଛ ଜୀବନ ଜିଇଁପାରିବା ନାହିଁ ଏବଂ ସ୍ୱଚ୍ଛ ଭାରତ ଅଭିଯାନ ମଧ୍ୟ ସଫଳ ହୋଇପାରିବ ନାହିଁ।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କଲୁ ସ୍ୱଚ୍ଛ ଭାରତ ମିଶନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଏବେ ଆସନ୍ତୁ ଶୁଣିବା ଆଧ୍ୟାତ୍ମିକ ସଙ୍ଗୀତାତ୍ମକ ଧାରାବାହିକ ଶ୍ରୀ ରାମଚରିତ ମାନସ।
2: ଏପିସୋଡ଼ 151।

0: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ଆଧ୍ୟାତ୍ମିକ ସଙ୍ଗୀତାତ୍ମକ ଧାରାବାହିକ ଶ୍ରୀ ରାମଚରିତ ମାନସ। ଏବେ ଆସନ୍ତୁ ଶୁଣିବା ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷର କଥା।
1: କେତେକ ଫଲ୍କେ ଛାଡ଼ିଦେଲେ ପ୍ରାୟ ସବୁ ଫଲ୍ ଗଛ ଆମର ରାଜ୍ୟର ପାନ୍ ପବନେ ଭଲ୍ କରି ବଢ଼ିଥିସି। ଇ ଫଲ୍ ଚାଷ୍କେ ବେପାରୀ ପାସେ କରି କରି ଆମର ଅଞ୍ଚଳର କେତେକ ଚାଷୀ ଭାଇ ଭଉଣୀମାନେ ଖୁବ୍ ଲାଭ କରି ପକାଉଛନ୍। ଆଜିକାଲି ତ ଆମ ରାଜ୍ୟ ସରକାର ତରଫରୁ ବି ଜାତୀୟ ଉଦ୍ୟାନ କୃଷି ମିଶନ ଚାଲିଛେ। ଇ ମିଶନ ଫଲ୍ ଚାଷୀମାନଙ୍କେ ଖୁବ୍ ଗୁଡ଼ା ସୁବିଧା ଯୋଗାଇ ଦେଉଛେ। ହେଥିଲାଗି ଇ ଫଲ୍ ଚାଷ୍ କରବାର୍ ଲାଗି ଅଧିକ ନୁ ଅଧିକ ଚାଷୀ ଭାଇ ଭଉଣୀମାନେ ଆଗ୍କେ ବଢ଼ବାର୍ କଥା। ବର୍ଷା ଦିନ ହେଉଛେ ଫଲ୍ ଗଛ ଲଗାଇବା ଠିକ୍ ସମୟ। ଇ ସମୟକେ ହାତ ଛଡ଼ା ନେଇ କରବା କଥା। ନିଜର ଯଦି କ୍ଷେତ ଖୁତା କି ବାର ଭଟା ଅଛେ ସେଥିନେ ଲଗାବାର୍ ଲାଗି ଅଣ୍ଟା ଭିଡ଼ି ନେବାର୍ କଥା ନା। ତାର୍ ସନେ ଆଗ୍ନୁ ଯଦି ଯାର ଫଲ୍ ଗଛ ମାନେ ଅଛେ ନା ସେଟା ମନ୍କେ ଠିକ୍ ହି ପାସେ ଦେଖାରେଖା କର୍ମା। କଥାନେ ଅଛେ ଯତନ କଲେ ରତନ ମିଲ୍ସି ବୋଲି। ହେଥିର୍ଲାଗି ବର୍ଷା ଦିନେ ଫଲ୍ ଗଛ ଲଗାବାର୍କେ ଯାଉଛନ୍ ବେଲେ କେନ୍ କେନ୍ କଥାକେ ଆମେ ଧ୍ୟାନ ଦେମା ସେ ବିଷୟରେ ଟିକେ ଆଗ ଜାନ୍ମା। ପ୍ରଥମ କଥା ହେଲା ଫଲ୍ ଚାଷର ଲାଗି ଉଚ୍ଚା ଢିପ୍ ଖତୁଆ ଜମି ବାଲିଆ ଜମି ହେଇଥିଲେ ବନେ। ଯେନ୍ ଜାଗା ମାନ୍କେ ପାନ୍ ଜମୁଥିବା ସେଠାନୁ ପାନ୍କେ ଛାଡ଼ବାର୍ ଲାଗି ବ୍ୟବସ୍ଥା କରବାର୍ କଥା। ନେଇ ହେଲେ ପାନ୍ ଜମି କରି ଗଛ ନୁକସାନ ହେଇଯାଏସି। ଦୁଇ ନମ୍ବର କଥା ହେଲା ଆମର ଅଞ୍ଚଳର ପାନ୍ ପବନକେ ଦେଖ୍ମା ବେଲେ ଆମ ଅମୃତମଡ଼ା କଦଲୀ ଜାମ୍ ଗଛମାନେ ଖୁବ୍ ବଢ଼ିଆ କରି ବଢ଼ିପାର୍ବା। ହେଥିର୍ଲାଗି ବାକି ଫଳଠାନୁ ଇ ଗଛମାନ୍କେ ଲଗାଲେ ଅଧିକ ଲାଭ ହେବା। ତିନ୍ ନମ୍ବର କଥା ହେଲା ଫଲ୍ ଗଛ ଲଗାବାର ଆଗ୍ନୁ ମାଟ ପରୀକ୍ଷା କରବାରଟା କେବେ ବି ନେଇ ଭୁଲ୍ମା। ଚାର ନମ୍ବର କଥା ହେଲା ଚାରା ଲଗାବାର ଗୋଟେ ମାସ ଆଗ୍ନୁ ମାଟକେ ତସିଦି କରି ଗଛ ଜାନିକରି ଗାତମାନେ କରିଥିମା। ଗାତକେ ବର୍ଷା ଦିନ ଆଗ୍ନୁ ଖୋଲି ଦେଇଥିମା ଯେ ସେଥିନେ ଖରା ବନେ କରି ପଡ଼ିଥିବା କି ନା ହେଲେ ଗାତ ଭିତରେ ନେ ଡାଙ୍ଗ ଠେଙ୍ଗ ମାନକେ ଭର୍ତ୍ତି କରି ପୁଡ଼େଇ ଦେମା। ଏନ୍ତା କଲେ ମାଟ ବିଶୋଧନ ହେଇଯାଏସି। ମାଟ ଖୁଲ୍ଲା ବେଲ୍କେ ଉପର ମାଟ ଆରୁ ତଲ ମାଟ ଅଲଗା ଅଲଗା କରି ରଖ୍ମା। ପାଞ୍ଚ ନମ୍ବର କଥା ହେଲା ଫଲ୍ ଗଛ ଲଗାବାର୍ ଲାଗି ସରକାରୀ କି ଭଲ୍ ଚାରା ବିକ୍ରି କେନ୍ଦ୍ରମାନଙ୍କ ଠାନୁ ଉନ୍ନତ କିସମର କଲମି କି ମଞ୍ଜି ଚାରା ନେମା। ଲେମ୍ବୁ ପଣସ ଅମୃତମଡ଼ା ନଡ଼ିଆ ଲାଗି ମଞ୍ଜି ଚାରା ନେଲା ବେଲ୍କେ ଅଲଗା ଫଲ୍ ଗଛ ଲାଗି କଲମି ଚାରା ନେଲେ ତିନ୍ ଚାର ବଛର ଭିତରେ ଫଲ୍ ଧର୍ସି। ଛଅ ନମ୍ବର କଥା ହେଲା କଲମି ଚାରା ଘିନ୍ଲା ବେଲ୍କେ କେତେଟା କଥାକେ ଦେଖିକରି ଆନ୍ମା। ଯେନ୍ତାକି ମା ଗଛ ଆରୁ କଲମି ଡାଲ ଜୁଳିଲା ଠାନ୍ ଠିକ୍ ହିପାସେ ମିଶିଛେ କି ନେଇ ଆରୁ ଦୁଇଟା ଯାକର ଗୁଲେଇ ସମାନ ଅଛେ କି ନେଇ। ଗଛ ଯେନ୍ତା ଛାଟ ଆରୁ ନିରୋଗିଆ ହେଇଥିବାର ଅଛେ। ଆଠ ନୁ ବାର ମାସ ହେଇଥିବାର ଚାରା ଲଗାଲେ ଠିକ୍ ସମୟରେ ଫଲ୍ ଆଇସି। ଆଠ ନମ୍ବର କଥା ହେଲା ଦୂର ଜାଗାନୁ ଯଦି ଚାରା ଆନୁଛନ୍ ବେଲେ ଦୁଇ ତିନ ଦିନ ତକ ଛାଇନେ ରଖିଦେମା ଆରୁ ପଲିଥିନ୍କେ କାଢ଼ି ଦେଇ କରି ମାଟ ଢେଣା ସନେ ଏକା ଚାରାକେ ଛାଟ କରି ଗାତେନେ ଲଗାମା। ଯେନ୍ତାକି କଲମିର ଜୁଲା

0: ଜାଗା ମାଏଟ୍ ନୁ ଭିତେକ ଭଲିଆ ଉପରେ ଥିବା। ଚାରା ଲଗାଲା ଉତାରୁ ମାଏଟ୍ କେ ବନେ କରି ଦବେଇ ଦେମା ଆରୁ ପାନି ଦେମା। ନଅ ନମ୍ବର କଥା ହେଲା, ଖୁବ୍ ଗୁଡ଼ା ଫଲ ଗଛ ଲଗାବାର ଥିଲେ ଉଦ୍ୟାନ କୃଷି ବିଭାଗ କି ମିଶନ ନୁ ମିଳୁଥିବାର ସୁବିଧା ସୁଯୋଗ ମାନେ ନେବାର ନେ କେବେ ବି ନେଇ ହିଚକିଚେମା। ଏବେ ଆମେ ଜାନମା ବର୍ଷା ଦିନେ ଫଲ ବଗିଚାର ଯତ୍ନ କେନ୍ତା କରି କର୍ମା। ପ୍ରଥମେ ବର୍ଷାର ଆରମ୍ଭ ଆରୁ ଶେଷ ଆଡ଼କେ ଥରେକ ଲେଖା ବଗିଚାର ମାଏଟ୍କେ ଚଷି ଦେଇ କରି ଝାଡ଼ ଝୁରା ମାନକେ ସଫା କରିଦେମା। ଦୁଇ ନମ୍ବର କଥା ହେଲା, ବଗିଚାନେ ମୁଗ ବିରି ଧନିଚା ଭଳିଆ ଗଛ ମାନେ ଲଗେଇ କରି ଡେଢ ଦୁଇ ମାସ ଗଲେ ମାଏଟ୍ ନେ ତାକେ ତସି ଦେଲେ ସେଟା ସବୁ ସାର ହିସାବ ନେ ଫଲ ଗଛର ଲାଗି କାମ ଦେସି। ତିନି ନମ୍ବର କଥା ହେଲା, ବଗିଚାର ଚାରାଡ଼େ ଶାଗୁଆ ବାଡ଼ ଦେବାର ଲାଗି ଚଉଚନ୍ ବେଲେ ଗିଲ୍ କି ଚିଲର ମଞ୍ଜିକେ ଚାରା ପକେଇ ଦେଇ କରି କିନା ହେଲେ ସିଧା ହିର ମନକେ ଲଗାଲେ ଫୁନି ହେବା। ଚାରି ନମ୍ବର କଥା ହେଲା, ଫଲ ଗଛର ବଢ଼ବାରଟା ଦେଖିକରି ସେ ହିସାବ ନେ ଖାଲି ଜାଗା ମାନକେ ଶାଗ ଡାଲ ଅଦା ହଲଦି ମାନେ ବି ଲଗେଇ ପାର୍ମା। ଗଛର ଚେର ଠାନୁ ଠିକ ଦୂରେ ନେ ନାଲି କରିଦେଇଥିମା। ସେଦିନେ ଦରକାର ହିପାସେ ଖତ ସାରକେ ବର୍ଷାର ଆରମ୍ଭ ବେଲକେ ଥରେ ଆରୁ ବର୍ଷା ହେଲା ଉତାରୁ ଆର୍ ଥରେ ଦେମା। ବର୍ଷା ପାନି ନେଇ ଜମ୍ବାର ଲାଗି ସବୁବେଳେ ଧ୍ୟାନ ଦେମା, ନେହେଲେ ଚେର ମାନେ କୁହି ଯିବା ଡର ରହିସି। ଆମର ବଗିଚାନେ ତଲଘରେନ୍ ଜାଗା ଯୋଗେ ଯଦି ଅଛେ ବେଲେ ସେଥିନେ ଖାଲ ଖୁଲି କରି ବର୍ଷା ପାନିକେ ଠୁଲେଇ କରି ରଖିଥିମା ଆରୁ ପାନିର ଅଭାବ ବେଲ୍କେ ତାକେ ବ୍ୟବହାର କରିପାର୍ମା। ଫଲ ଗଛ ଛୋଟିଛେ ଆରୁ କଲମି କଲା ଜାଗାର ତଲକେ ଯଦି ଭଲ ଡାଲ ମାନେ ପିଲ୍କିଛେ ତାକେ ଛିଡ଼େଇ ଦେମା। ବର୍ଷା ଦିନେ ଫଲ ଗଛେ ରୋଗ ପୋକ ଧରିଥିସି, ରୋଗ ଭିତରେ ନେ ବେଶୀ କରି ପତର ଦାଗ ରୋଗ ଆରୁ କିରା ଭିତରେ ନେ ବୁର୍ଷା କିରା ଯୋଉ ପୋକ ଶୋଷକ କିରା ଉଖେନ କିରା ମାନେ ଜହ କରି ଧରିଥିସନ୍। ଏଇଟା ମାନକେ ଛଡ଼ାବାର ଲାଗି ଜୈବିକ ନେହେଲେ ରାସାୟନିକ ଉପାୟ ମାନେ କର୍ମା।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ଚାଷ ଉପଯୋଗୀ କାର୍ଯ୍ୟକ୍ରମ ଚାଷର କଥା। ବର୍ତ୍ତମାନ ପ୍ରଚାର କରୁଛୁ ପୁରାତନୀ କ୍ରମରେ କେତୋଟି ଓଡ଼ିଶୀ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ଶିଳ୍ପୀ ବିଜୟ କୁମାର ମିଶ୍ରଙ୍କ କଣ୍ଠରେ ଏକ ପୁରାତନ ରଚନାରୁ ଏହି ଓଡ଼ିଶୀ ସଙ୍ଗୀତଟି।

ଶ୍ରୋତାବନ୍ଧୁ, ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଶିଳ୍ପୀ ସ୍ମୃତି ଅଞ୍ଜନା ମହାନ୍ତିଙ୍କ କଣ୍ଠରେ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ଏକ ପୁରାତନ ରଚନାରୁ, ଶିଳ୍ପୀ ବିଜୟ କୁମାର ମିଶ୍ରଙ୍କ କଣ୍ଠରେ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ସମୟ ସକାଳ 8ଟା ହେବାକୁ ଯାଉଛି। ରିଲେ କରି ପ୍ରଚାର କରୁଛୁ ସମାଚାର ପ୍ରଭାତ ଓ ମର୍ଣ୍ଣିଂ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ। ଓ ପରେ ପରେ ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀରେ ହେରା ପଞ୍ଚମୀ ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

କ୍ଷେତ୍ର ରାଜା ଶ୍ରୀ ପୁରୁଷୋତ୍ତମ ଏକ ଧର୍ମ ସମନ୍ୱୟ ପୀଠ ଭାବରେ ସର୍ବଜନ ବିଦିତ। ସର୍ବୋପରି କ୍ଷେତ୍ରାଧିପତି ଶ୍ରୀ ଜଗନ୍ନାଥ ମଧ୍ୟ ସକଳ ଧର୍ମମତର ସମନ୍ୱିତ ବିଗ୍ରହ ସ୍ୱରୂପ ବିଦ୍ୟମାନ। ପ୍ରତୀକାତ୍ମକ ବିଗ୍ରହ ଶ୍ରୀ ଜଗନ୍ନାଥ ଏକାଧାରାରେ ପରମ ବିଷ୍ଣୁ, ଦେବଦେବ ମହାଦେବ, ବିଶ୍ୱଜନନୀ ଆଦିଶକ୍ତି, ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବ ଆଉ ସିଦ୍ଧି ପ୍ରଦାୟକ ଶ୍ରୀ ଗଣପତି ଭାବରେ ପରିକଳ୍ପିତ। ପ୍ରଭୁଙ୍କୁ ରତ୍ନବେଦୀରେ ନାରାୟଣ, ନବକଳେବରରେ କୈବଲ୍ୟ, ବୈକୁଣ୍ଠରେ ରୁଦ୍ର, ଶୟନ ଯାତ୍ରାରେ ଦୁର୍ଗା, ଶ୍ରୀ ଗୁଣ୍ଡିଚା ରଥ ଉପରେ ବାମନ ତଥା ସ୍ନାନ ମଣ୍ଡପରେ ଗଣପତି ରୂପରେ ଉପାସନା କରାଯାଇଥାଏ।

ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ହେଉଛି ପରମାତ୍ମା ସହିତ ଆତ୍ମାର ତଥା ସାମ୍ୟ, ମୈତ୍ରୀ, ତ୍ୟାଗ ଓ ସମନ୍ୱୟର ଏକ ଅନାବିଳ ଭାବୋଚ୍ଛ୍ୱାସ। ଶ୍ରୀକ୍ଷେତ୍ରରେ ବାର ମାସରେ ତେର ଯାତ୍ରା, ଅନେକ ଉପଯାତ୍ରା ଓ ପର୍ବପର୍ବାଣି ଅନୁଷ୍ଠିତ ହେଉଥିଲେ ମଧ୍ୟ ତନ୍ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ମାନବ ଜଗତର ଆଧ୍ୟାତ୍ମିକ ସ୍ତରରେ ଖୁବ୍ ପ୍ରାଧାନ୍ୟ ଲାଭ କରିଥାଏ। ଶ୍ରୀଜୀଉମାନଙ୍କର ଏହି ଯାତ୍ରା କାଳରେ ଅନେକ ନୀତି ପାରମ୍ପରିକ ଭାବରେ ପାଳିତ ହୋଇଥାଏ। ଠାକୁରଙ୍କୁ ଭକ୍ତଜନର ଦେବତା ଭାବରେ ପ୍ରତିପାଦିତ କରୁଥିବା ପରମ୍ପରାମାନଙ୍କ ମଧ୍ୟରେ ହେରାପଞ୍ଚମୀ ନୀତି

ଅନ୍ୟତମ। ଏହି ଦିନ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କର ସନ୍ଧ୍ୟାକାଳୀନ ପୂଜା ଅର୍ଚ୍ଚନା କରାଯାଇ ମାଙ୍କୁ ବେଶଭୂଷଣରେ ସଜ୍ଜିତ କରାଇ ଗୁଣ୍ଡିଚା ମଣ୍ଡପକୁ ଅଣାଯାଏ।

0: ଗୁଣ୍ଡିଚା ଯାତ୍ରାରେ ହେରା ପଞ୍ଚମୀ ତେଣୁ ଏକ ମହତ୍ତ୍ୱପୂର୍ଣ୍ଣ ତିଥି। ମା ଲକ୍ଷ୍ମୀଙ୍କ ମାଜଣା ବଢ଼ି ବନକ ଲାଗି ସରିଲେ ପନ୍ତି ଭୋଗ ସରେ, ତାପରେ ପାଲିଙ୍କିରେ ବିଜେ ହୋଇ ଗୁଣ୍ଡିଚା ଘର ପାଖକୁ ଯାଆନ୍ତି। ସେଇଠାରେ ପାଳିତ ହୁଏ ହେରା ପଞ୍ଚମୀର ବିଧିବିଧାନ ସବୁ। ତେଣୁ ସେହିସବୁ ବିଧିବିଧାନ ସମ୍ପର୍କରେ ଆଲୋଚନା ଆମର ଆଜିର ମୁଖ୍ୟ ପ୍ରସଙ୍ଗ। ସେ ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ରବୀନ୍ଦ୍ରନାଥ ପ୍ରତିହାରୀ।
1: ରଥଯାତ୍ରାର ପଞ୍ଚମ ଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ଶ୍ରୀମନ୍ଦିର ଭଣ୍ଡାର ଘର ପାଖରୁ ଶ୍ରୀଦେବୀ ଠାକୁରାଣୀଙ୍କୁ ଯଥାବିଧି ବାଜଣା ବନକଲାଗି ଅର୍ଥାତ୍ ମୁଖାରବିନ୍ଦୁକୁ ଚିତ୍ରିତ କରିବାର ଅର୍ଥ ହେଉଛି ବନକଲାଗି ବେଶ ଅଳଙ୍କାର ଲାଗି ପନ୍ତିଭୋଗ ପରେ ମହାଜନମାନେ ବିମାନରେ ବିଜେ କରାଇବା ପରେ ଆଡ଼ମ୍ବର ସହିତ ଘଣ୍ଟ ବାଜା କାହାଳି ସହିତ ବିମାନ ବଢ଼ୁ ସେବକମାନେ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ରଥ ପାଖରେ ଆଣି ଠିଆ ହୁଅନ୍ତି। ଏଠାରେ ପ୍ରତିମା ପାତ୍ର କାଠ ଘୋଡ଼ା ଉପରେ ଛିଡ଼ା ହୋଇ ପ୍ରସାଦ ଅର୍ଥାତ୍ ଚନ୍ଦନ ଇଏ ଲାଗି କରନ୍ତି। ଚାମର ଆଲଟ ବନ୍ଦା

0: ସନ୍ଧ୍ୟା ଧୂପ ଉଠି ପୂଜା ବସିଥିବା ସମୟରେ ମହାଲକ୍ଷ୍ମୀ ରଥ ପାଖରେ ନୀତି ବଢ଼ାଇ ଜଗମୋହନର ଜୟବିଜୟ ଦ୍ୱାରକୁ ଆସିଥାନ୍ତି। ସିଂହାସନ ଉପରୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆସି ଲକ୍ଷ୍ମୀଙ୍କୁ ଦିଆଯିବା ପରେ ଟେରା ପଡ଼େ। ଲକ୍ଷ୍ମୀ ଜଗମୋହନରୁ ନାକଚଣା ଦ୍ୱାର ବାଟ ହୋଇ ବିଜେ କରନ୍ତି। ସେବକ ହାତୁଆଣି ନେଇ ବନ୍ଦାପନା ଓ ଦହିପଟି ମଣୋହି ବଢ଼ାନ୍ତି। ଏହାପରେ ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ଯାଇ ରଥରୁ କାଠ ଖଣ୍ଡିଏ ଭାଙ୍ଗିଦେବା ପରେ ହେରାଗୌରୀ ସାହି ବାଟରେ ବଡ଼ ଦେଉଳକୁ ବିଜେ କରନ୍ତି।
1: ହେରା ପଞ୍ଚମୀ ଦିନ ସନ୍ଧ୍ୟା ଧୂପ ଉପଚାରର ଧୂପ ଦୀପ ଦେବା ପରେ କଳାହାଟ ଦ୍ୱାର ବନ୍ଦ ହୋଇଯିବାରେ ଅଳ୍ପ ସମୟ ପାଇଁ ନିଜର ପତିଙ୍କୁ ଦର୍ଶନ କରିଥିବାରୁ ଏବଂ ଅଧିକ ସମୟ ଦର୍ଶନର ସୁଯୋଗ ନ ମିଳିଥିବାରୁ ଦେବୀ ଅତ୍ୟନ୍ତ ଅସନ୍ତୁଷ୍ଟ ହୋଇ ବିମାନରେ ନାକଚଣା ଦ୍ୱାର ଦେଇ ଫେରିଆସିବା ସମୟରେ ନନ୍ଦିଘୋଷ ରଥର ଖଣ୍ଡିଏ କାଠ ଭାଙ୍ଗନ୍ତି ବୋଲି ସତ୍ୱଲିପିରେ ଏକଥା ଉଲ୍ଲେଖ ଅଛି। ହେରା ଶବ୍ଦର ଅର୍ଥ କ'ଣ ଆଉ କାହିଁକି ବାସ୍ତବରେ ଏକଥା ବୁଝିବା ଦରକାର। ବାମଦେବ ସଂହିତାର 17ତମ ଅଧ୍ୟାୟର ଦ୍ୱିତୀୟ ଶ୍ଳୋକରେ ଲେଖା ଅଛି, ହରଂ ଚ ମନସା କୃତ୍ୱା ହେରେତି ନାମ ଯୋଗତଃ। ଅର୍ଥାତ୍ ଘୋଷ ଯାତ୍ରାର ପଞ୍ଚମ ଦିନରେ ଶ୍ରୀଦେବୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦେଖିବା ପାଇଁ ଗୋପନରେ ବିଜେ କରିଥିଲେ। ହରଙ୍କୁ ମନରେ ଧ୍ୟାନ କରି ଯାତ୍ରା କରିଥିବାରୁ ଶ୍ରୀଦେବୀଙ୍କର ଏହି ଯାତ୍ରା ହେରା ଯାତ୍ରା ନାମରେ ପ୍ରସିଦ୍ଧ ହୋଇଛି। ଶବ୍ଦକୋଷ ଅନୁସାରେ କିନ୍ତୁ ହେରା ଶବ୍ଦର ଅର୍ଥ ଦେଖିବା, ଜଗତର ଠାକୁରାଣୀ ମା ଶ୍ରୀଦେବୀ ସ୍ୱୟଂ ଶ୍ରୀ ଜଗନ୍ନାଥ କେଉଁଆଡ଼େ ଯାଇଛନ୍ତି ତାଙ୍କୁ ଖୋଜିକରି ଦେଖିବା ପାଇଁ ରଥଯାତ୍ରାର ପଞ୍ଚମୀ ଦିନ ଯାଇଥିବାରୁ ଯାତ୍ରାଟିର ନାଁ ହେଲା ହେରା ପଞ୍ଚମୀ।

ଲୀଳାମୟ ଶ୍ରୀ ଜଗନ୍ନାଥଙ୍କର ପାରିବାରିକ ଜୀବନ ଲୀଳାଭିତ୍ତିକ ଏହି ହେରାପଞ୍ଚମୀ ଯାତ୍ରାଟି। ଶ୍ରୀଦେବୀଙ୍କ ଅଗୋଚରରେ ମହାପ୍ରଭୁ ତାଙ୍କର ବଡ଼ ଭାଇ ଓ ଭଉଣୀଙ୍କ ସହ ଘୋଷଯାତ୍ରା କରି ଗୁଣ୍ଡିଚା ମନ୍ଦିରକୁ ଯାଇଛନ୍ତି। ପାରିବାରିକ ଜୀବନରେ ନିଜର ସହଧର୍ମିଣୀଙ୍କର ଅଗୋଚରରେ ତାଙ୍କୁ ଛାଡ଼ି ସ୍ୱାମୀ ଯେତେବେଳେ କେଉଁଆଡ଼େ ଯାଇଛନ୍ତି ସେତେବେଳେ ସ୍ତ୍ରୀଙ୍କର ମାନସିକ ଅବସ୍ଥା ଅନୁମେୟ। ବାମଦେବ ସଙ୍ଗୀତ ଅନୁସାରେ ଶ୍ରୀଦେବୀ ଏଭଳି ମାନସିକ ଅବସ୍ଥାରେ ଉପାୟହୀନା ହୋଇ ମାତା ବିମଳାଙ୍କ ଶରଣାପନ୍ନ ହେଲେ। ମାତା ବିମଳା ଶ୍ରୀ ଜଗନ୍ନାଥଙ୍କ ଏଭଳି କର୍ମକୁ ବିବେକହୀନ କର୍ମ କହି ତାର ଉପାୟଟି ଶ୍ରୀଦେବୀଙ୍କୁ ବତାଇଦେଲେ। ସେ ଉପାୟଟି କ'ଣ? ସେ ଉପାୟଟି ହେଲା ଉଚ୍ଚାଟନ କର୍ମ, ଅର୍ଥାତ୍ ମୋହଚୂର୍ଣ୍ଣ ନେଇ ଦେବୀ ତାଙ୍କ ସ୍ୱାମୀଙ୍କୁ ଖୋଜି ପାଇବା ସଙ୍ଗେ ସଙ୍ଗେ ତାଙ୍କ ଉପରେ ତାହା ନିକ୍ଷେପ କରିବା। ମା ବିମଳାଙ୍କ ଦ୍ୱାରା ପାଇଥିବା ଚୂର୍ଣ୍ଣକୁ ବାଟି ଅଞ୍ଜନ ପାଇଁ ଓ ସର୍ବମୋହନ ନିମନ୍ତେ ପ୍ରସ୍ତୁତ କରି ମାତା ଶ୍ରୀ ଦେବୀ ସାଙ୍ଗରେ ନେଇକରି ଗଲେ। ତା ବାମଦେବତା ସଙ୍ଗୀତରେ ଲେଖା ଅଛି, ଦେବ୍ୟା ଦତ୍ତଂ ଚ ଯଚୂର୍ଣ୍ଣଂ ତଦ୍ଧୃତ୍ୱା ତଦ୍ଗୃହଂ ଗତା ଅଞ୍ଜରଂ ସର୍ବମୋହଂଚ ତତ୍ତୁ ଘୃଷ୍ଟଂ ବିଭାବପି। ସନ୍ଧ୍ୟା ଧୂପ ପୂଜା ବସିଥିବା ସମୟରେ ଯେତେବେଳେ ଶ୍ରୀଦେବୀଙ୍କର ଦୃଷ୍ଟି ମହାପ୍ରଭୁଙ୍କ ଉପରେ ପଡ଼େ ସେତେବେଳେ ଦେବୀ ସେହି ମୋହଚୂର୍ଣ୍ଣ ଓ ସମ୍ମୋହନ ଅଞ୍ଜନ ପ୍ରୟୋଗ କରନ୍ତି। ଏହି ନୀତି ତନ୍ତ୍ର ପରମ୍ପରା ଉପରେ ଆଧାରିତ ନୀତି। ତାହାରି ଫଳସ୍ୱରୂପ ମହାପ୍ରଭୁ ପତି ମହାପାତ୍ରଙ୍କ ଦ୍ୱାରା ଯେଉଁ ଆଜ୍ଞାମାଳ ଦେବୀଙ୍କୁ ଦିଅନ୍ତି ତାହା ହେଉଛି ଶୀଘ୍ର ଫେରିଯିବାର ପ୍ରତିଶ୍ରୁତି, ଯାହାଫଳରେ ତା ପରଦିନ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରରେ ଥିବା ରଥମାନଙ୍କୁ ଆଜ୍ଞାମାଳ ଦିଆଯାଇ ସପ୍ତମୀ ଅଷ୍ଟମୀ ଓ ନବମୀ ତିଥିରେ ଦକ୍ଷିଣ ମୋଡ଼ କରାଯାଇଥାଏ। ଅର୍ଥାତ୍ ତିନି ଗୋଟି ରଥକୁ ଦକ୍ଷିଣ ମୁହାଁ କରି ଗୁଣ୍ଡିଚା ମନ୍ଦିର ରାକଚଣା ଦ୍ୱାରକୁ ଅଣାଯାଇ ଶ୍ରୀମନ୍ଦିରକୁ ଫେରିଯିବା ପାଇଁ ରଥ ପ୍ରସ୍ତୁତ ହୋଇ ରହେ।

0: ଲୀଳାମୟ ପ୍ରଭୁଙ୍କର ସମସ୍ତ ଲୀଳା ମଧ୍ୟରେ ଆଧ୍ୟାତ୍ମିକ ଓ ସାମାଜିକ ଭାବର ଅପୂର୍ବ ସମନ୍ୱୟ ଘଟିଛି। ସେହିପରି ହେରାପଞ୍ଚମୀ ଅନ୍ୟତମ ପରମ୍ପରା, ଯାହାକି ପ୍ରଭୁଙ୍କର ଅପୂର୍ବ ମାନବୀୟ ଲୀଳାର ପରିପ୍ରକାଶ।
1: ଦେବୀ ଲକ୍ଷ୍ମୀଙ୍କ ଅନ୍ୟ ନାମ ପଦ୍ମାଳୟା, କାରଣ ପ୍ରସ୍ଫୁଟିତ ପଦ୍ମଫୁଲ ଉପରେ ତାଙ୍କର ଆସନ। ଶ୍ରୀମନ୍ଦିର ପରିସରର ଭିତର ବେଢ଼ାର ଉତ୍ତର ପଶ୍ଚିମ କୋଣରେ ଥିବା ଲକ୍ଷ୍ମୀଙ୍କ ପୀଠ ଅତି ସୁନ୍ଦର ପ୍ରସ୍ତର କାରୁକାର୍ଯ୍ୟ ତଥା କାନ୍ଥ ଚିତ୍ରମାନଙ୍କରେ ପରିପୂର୍ଣ୍ଣ। ବଉଳମାଳା ପଥରରେ ନିର୍ମିତ ଲକ୍ଷ୍ମୀଙ୍କ ମନ୍ଦିର ବିଶେଷ ଉଚ୍ଚା ନୁହେଁ। ଦେବୀଙ୍କ ବିଗ୍ରହ ଥିବା ପ୍ରଧାନ ମନ୍ଦିରଟି ପ୍ରାୟ 40 ଫୁଟ ଉଚ୍ଚ। ପୂର୍ବ ମୁହାଁ ହୋଇ ରହିଥିବା ରେଖାଶୈଳୀରେ ନିର୍ମିତ ଏହି ପ୍ରଧାନ ମନ୍ଦିର ସହ ସଂଲଗ୍ନ ରହିଛି ଜଗମୋହନ। ଏହାର ପୂର୍ବପଟେ ଆଗପଛ ହୋଇ ରହିଛି 2ଟି ମଣ୍ଡପ, ଯେଉଁ 2ଟିର ଛାତ 2 ଭିନ୍ନ ଶୈଳୀରେ ନିର୍ମିତ। ଏହି ଉଭୟ ମଣ୍ଡପର କାନ୍ଥରେ ରଙ୍ଗ ବେରଙ୍ଗର ଚିତ୍ରମାନ ଅଙ୍କିତ ରହିଛି। ଗର୍ଭଗୃହ ଥିବା ପ୍ରଧାନ ମନ୍ଦିରର ବାହ୍ୟପାର୍ଶ୍ୱ ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ପନ୍ନ। ଜଗମୋହନର ବାହ୍ୟପଟ କାନ୍ଥର ଦକ୍ଷିଣ ପାର୍ଶ୍ୱରେ ଗୋଟିଏ 3 ଫୁଟ ଉଚ୍ଚର ବରାହମୂର୍ତ୍ତି, ମଣ୍ଡପ ଦ୍ୱୟରେ ମଧ୍ୟ 2ଟି କରି 4 ଗୋଟି କଳାମୁଗୁନି ପଥରର ଭାସ୍କର୍ଯ୍ୟ ରହିଛି। ପ୍ରଥମ ମଣ୍ଡପର ଦକ୍ଷିଣ କାନ୍ଥର 2 ପାର୍ଶ୍ୱରେ ଛିଡ଼ା ହୋଇଥିବା 2 ଲକ୍ଷ୍ମୀ ଭାସ୍କର୍ଯ୍ୟ ରହିଛି। ତତ୍ସଂଲଗ୍ନ ଦ୍ୱିତୀୟ ମଣ୍ଡପର ଦକ୍ଷିଣ କାନ୍ଥରେ 2 ଫୁଟ ଉଚ୍ଚତାରେ 2ଟି ଭାସ୍କର୍ଯ୍ୟ ରହିଛି। ମଣ୍ଡପ 2ଟି ଏକ ଆକୃତିର ନୁହେଁ କି ଏକା ଆକାରର ବି ନୁହେଁ। ପୂର୍ବରେ ଥିବା ପ୍ରଥମ ମଣ୍ଡପଟି 20 ଫୁଟ ଓ 15 ଫୁଟ ଆୟତନ ବିଶିଷ୍ଟ। ଏହାର ଛାତ ବର୍ତ୍ତୁଳାକାର, କେନ୍ଦ୍ରବିନ୍ଦୁରେ ରହିଛି ଓଲଟ ପଦ୍ମକଡ଼ର ଭାସ୍କର୍ଯ୍ୟ। ଏ ମଣ୍ଡପର ଚାରିପଟ କାନ୍ଥରେ ଥିବା ସାନ ସାନ ଚିତ୍ରମାନଙ୍କ ମଧ୍ୟରେ ପ୍ରଧାନ ସ୍ଥାନ ଅଧିକାର କରିନେଇଛି କୃଷ୍ଣଙ୍କ ବାଲ୍ୟଲୀଳା, ବିଶେଷତଃ ରାସଲୀଳା। ତେବେ ଉତ୍ତର ପଶ୍ଚିମ କାନ୍ଥର 2 ପାର୍ଶ୍ୱରେ 4 ଗୋଟି

ଏହାକୃତ ବଡ଼ ବଡ଼ ଚିତ୍ର ରହିଛି। ଏଥିରେ ରହିଛି ଅନନ୍ତ ଉପରେ ଲକ୍ଷ୍ମୀନାରାୟଣ ଓ ରାମାଭିଷେକ ଚିତ୍ର। ଦ୍ୱିତୀୟ ମଣ୍ଡପଟି ପିଢ଼ ଆକୃତିର। ଏହାର ଭିତରପଟ ଛାତଟି ସୋପାନ ଶ୍ରେଣୀର ଆକୃତି ନେଇଛି ଏବଂ ସେ ସମସ୍ତରେ ଉପନିଷଦର କେତୋଟି ଶ୍ଳୋକ ଲେଖାଯାଇଛି। ଏ ମଣ୍ଡପର ଚାରିକାନ୍ଥର ଚିତ୍ର ସବୁଠୁ ଅଧିକ ଆକର୍ଷଣୀୟ। ପୂର୍ବପଟ କାନ୍ଥରେ ରହିଛି ବଡ଼ ଆକାରର ହନୁମାନ ଏବଂ ହିରଣ୍ୟକଶିପୁଙ୍କୁ ନୃସିଂହ ବିଦାରୁଥିବା ଚିତ୍ର। ଉତ୍ତର କାନ୍ଥରେ ଏକାଭଳି ବଡ଼ ପଞ୍ଚମୁଖୀ ଗଣେଶ ଚିତ୍ର ଏବଂ ଦକ୍ଷିଣ ପଟେ କୃଷ୍ଣ ବିଷ୍ଣୁ ଚିତ୍ର। ସମସ୍ତ ଚିତ୍ରର ରଙ୍ଗ ବିନ୍ୟାସ ପଟ୍ଟଚିତ୍ର ଶୈଳୀରେ ହୋଇଛି। ଗର୍ଭଗୃହରେ ପୂଜିତ ଲକ୍ଷ୍ମୀ ବିଗ୍ରହଟି ପାଷାଣରେ ନିର୍ମିତ। ପ୍ରାୟ 3 ଫୁଟ ଉଚ୍ଚର ଏହି ଭାସ୍କର୍ଯ୍ୟରେ ଦେବୀ ପଦ୍ମାସନରେ ପଦ୍ମଫୁଲ ଉପରେ ଉପବିଷ୍ଟା। 2 ଉର୍ଦ୍ଧ୍ୱ ହସ୍ତରେ ସେ ଧରିଛନ୍ତି 2ଟି ପଦ୍ମଫୁଲ। ନିମ୍ନ ହସ୍ତଦ୍ୱୟ ରହିଛି ବରଦା ମୁଦ୍ରାରେ। ପ୍ରତି ଗୁରୁବାରେ ଲକ୍ଷ୍ମୀଙ୍କର ସ୍ୱତନ୍ତ୍ର ବେଶ ହୁଏ। ଜ୍ୟେଷ୍ଠ ଶୁକ୍ଳପକ୍ଷରେ ଅନୁଷ୍ଠିତ ହେଉଥିବା ରୁକ୍ମିଣୀ ବିବାହ ମହାଲକ୍ଷ୍ମୀଙ୍କ ପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ଏକ ବିଶେଷ ଉତ୍ସବ। ଏ ଉତ୍ସବକୁ ନାଟକୀୟ କରିବା ପାଇଁ ଜଣେ ଶିଶୁପାଳ ସେବକ ମଧ୍ୟ ରହିଛନ୍ତି।

31 ଛାନ୍ଦର ଶେଷ ଭାଗରେ ହେମନ୍ତ ଋତୁ ପ୍ରବେଶ କରିବାର ବର୍ଣ୍ଣନା କରିଛନ୍ତି ଭଞ୍ଜ। ବିଭିନ୍ନ ସ୍ଥାନରେ ପ୍ରକୃତି ବର୍ଣ୍ଣନାରେ କବି ଏଡ଼େ ମୁଖର ହୋଇଛନ୍ତି ଯେ ବେଳେବେଳେ ଭଞ୍ଜ ମନେ ହୁଅନ୍ତି ପ୍ରକୃତି କବି ପରି। ପ୍ରକୃତିର ଏତେ ଟିକିନିଖି ବର୍ଣ୍ଣନା ସେ ଯେପରି ଜାଣିଶୁଣି କରିଛନ୍ତି। ହେମନ୍ତ ଋତୁ କୁହୁଡ଼ି ଦ୍ୱାରା ଚାରିଆଡ଼େ ବ୍ୟାପିଗଲା। କବିଙ୍କୁ ମନେ ହେଲା ଧୂସର ବର୍ଣ୍ଣ ଧାରଣ କରିଥିବା ଐରାବତ ହସ୍ତୀ ସମୁଦ୍ରରୁ ବାହାରିବା ମାତ୍ରେ ଯେପରି ଚାରିଆଡ଼କୁ ପହଁରି ଯାଇଥିଲା, ହେମନ୍ତ ଋତୁ ସେହିଭଳି ହେଲା। ହେମନ୍ତ ଋତୁରେ ଚାରିଆଡ଼ କୁହୁଡ଼ିଆ ଦିଶେ। କବିତାକୁ କେଡ଼େ ଚମତ୍କାର ଉପମା ଦେଉଛନ୍ତି ଦେଖନ୍ତୁ। ଐରାବତ ହାତୀର କୁନ୍ଦଫୁଲ ପରି ଶୁଭ୍ର ଦାନ୍ତ ଥାଏ, ସେହିପରି ହେମନ୍ତ କାଳ ହେବାରୁ କୁନ୍ଦଫୁଲମାନେ ଫୁଟିଲେ। କବି ଶରତ ଋତୁକୁ ହିରଣାକ୍ଷ ସହିତ ତୁଳନା କରିଛନ୍ତି। ହିରଣାକ୍ଷ ମରିବାରୁ ପୃଥିବୀ ଯେପରି କମ୍ପନ ଓ ଗର୍ଜନ ଶୂନ୍ୟ ହୋଇଥିଲା, ଶରତ ଋତୁ ଯିବା ପରେ ହେମନ୍ତ ଆସିବାରୁ ପୃଥିବୀ ଘଡ଼ଘଡ଼ି ଓ ଗର୍ଜନ ଶୂନ୍ୟ ହେଲା। ହିରଣାକ୍ଷ ନାଶ ହେବାରୁ ସ୍ୱର୍ଗରେ ଯେପରି ନୃତ୍ୟ ଗୀତ ଆଦି ମଙ୍ଗଳ କାର୍ଯ୍ୟ ଅନୁଷ୍ଠିତ ହେଲା, ହେମନ୍ତ ଋତୁ ଆସିବାରୁ ବିବାହ ଇତ୍ୟାଦି ମଙ୍ଗଳ କାର୍ଯ୍ୟ ଲୋକମାନେ ଆରମ୍ଭ କଲେ। ଏହି ସମୟରେ ରାମଚନ୍ଦ୍ର ହେମନ୍ତ ଋତୁକୁ ବିନୟ ହୋଇ କହିଲେ, ରେ ହେମନ୍ତ, ତୁ ଋତୁ ନାମରେ ଅଭିହିତ, ଏଣୁ ସ୍ତ୍ରୀମାନେ ରଜସ୍ୱଳା ହେବା ସମୟରେ ସ୍ତ୍ରୀ ଓ ପୁରୁଷମାନଙ୍କୁ ବାଧା ଦେଉ, ଏଥିପାଇଁ ବିଧାତା 6 ଋତୁମାନଙ୍କ ଭିତରେ ତତେ ହୀନ କରିଛି। ହେମନ୍ତର ଅନ୍ୟ ନାମ ହେଉଛି ତୁହୀନ। ତୁ ପଦ୍ମମାନଙ୍କୁ ନାଶ କରୁ, କାରଣ କୁହୁଡ଼ି ହେତୁ ସୂର୍ଯ୍ୟ ଦିଶନ୍ତି ନାହିଁ, ପଦ୍ମ ଫୁଟିପାରେ ନାହିଁ। ରାମ କହୁଛନ୍ତି, ମୋ ପ୍ରିୟା ପଦ୍ମିନୀ ଜାତିଆ, ତୁ ତାକୁ ଭୁଲରେ ନାଶ କରି ପକାଇବୁ ନାହିଁ। ଏହି ସମୟରେ ଗଛରେ ବସି କପୋତ ହୁଁ କରିବାରୁ ରାମ ଭାବିଲେ, ହେମନ୍ତ ଋତୁ ମୋ କଥା ଶୁଣି ବୋଧହୁଏ ସମ୍ମତି ପ୍ରକାଶ କଲା। ମୋର ବାନ୍ଧବୀ ପରି ସୁନ୍ଦରୀ ଆଉ କେହି ନାହାନ୍ତି, ତାର ଦେହ ସଜ ପଦ୍ମଫୁଲ ପରି ବାସେ, ବିରହ ନିଆଁ ତାର ଦେହକୁ ଅବା ପୋଡ଼ି ପକାନ୍ତା, କିନ୍ତୁ ତାହା ହୋଇନପାରେ, କାରଣ ସେ ମୋ ଭାବନା ରୂପକ ଜଳରେ ବୁଡ଼ି ରହିଥିବ। ମୁଁ ମୋର ବିବାଦୀ ରାବଣ ପାଇଁ ଗ୍ରୀଷ୍ମକାଳ ପରି ହୋଇ ତାର ବହୁକାଳରୁ ବାଉଁଶ ଗଛ ପରି ବଢ଼ିଥିବା ବଂଶକୁ ଦାବାନଳ ତୁଲ୍ୟ ଅଗ୍ନିସର ମାରି ପାଉଁଶ କରିଦେବି। ରାବଣକୁ ରକ୍ଷା କରିବା ପାଇଁ ବ୍ରହ୍ମା ମଧ୍ୟ ଯଦି ତାର ପକ୍ଷ ଗ୍ରହଣ

ପ୍ରକରନ୍ତି ତାହେଲେ ତାଙ୍କର ବ୍ରହ୍ମା ଉପାଧିକୁ ରଖିବି ନାହିଁ, ଜଗତରୁ ବ୍ରହ୍ମାପଦ ଲୋପ କରିଦେବି। ଏହା କହି ରାମଚନ୍ଦ୍ର ନୀରବ ହେଲେ ଏବଂ ସୁଗ୍ରୀବ କେବେ ଆସିବେ ମନେ ମନେ ଚିନ୍ତା କରିବାକୁ ଲାଗିଲେ। ବହି ପ୍ରକୃତି ବର୍ଣ୍ଣନା ସହିତ ଅନ୍ତଃପ୍ରକୃତିର ବର୍ଣ୍ଣନାର ସୁନ୍ଦର ସମନ୍ୱୟ ହୋଇଛି ଭଞ୍ଜୀୟ ଲେଖନୀରେ। ଋତୁ ପରିବର୍ତ୍ତନ ଜନିତ ପ୍ରକୃତିର ରୂପାନ୍ତର ଏବଂ ଋତୁ ଅନୁସାରେ ରାମଚନ୍ଦ୍ରଙ୍କ ମାନସିକ ଅବସ୍ଥାର ବର୍ଣ୍ଣନା କରି 32 ପଦରେ କବି ଶେଷ କରିଛନ୍ତି ଏହି ଛାନ୍ଦ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ।

ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ସକାଳ 9ଟା ହେବାକୁ ଯାଉଛି। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ହମ୍ ଦିଲ୍ ଦେ ଚୁକି ସନମ କଥାଚିତ୍ରରୁ। କଣ୍ଠଶିଳ୍ପୀ କୁମାର ସାନୁ, କବିତା କ୍ରିଷ୍ଣମୂର୍ତ୍ତି ଓ ସାଥୀ, ଗୀତ ରଚନା ମେହବୁବ, ସଙ୍ଗୀତ ନିର୍ଦ୍ଦେଶନା ଇସ୍ମାଇଲ ଦରବାର।

0: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: শ্রোতাবন্ধু কার্যক্রম পরবর্তী গীতটি প্রচার করছু কথাচিত্র দাগ দ্য ফায়ার রু কণ্ঠশিল্পী অনুরাধা পড়োয়াল ও কুমার সানু, গীত রচনা সমীর, সঙ্গীত নির্দেশনা রাজেশ রোশন।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଶ୍ରୋତାବନ୍ଧ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଦିଲ କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଅନୁରାଧ ପଡ଼ୱାଲ ଓ ଉଦିତ ନାରାୟଣ। ଗୀତ ରଚନା ସମୀର। ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ୍ଦ।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ଦୁଲ୍ହେ ରାଜା କଥାଚିତ୍ରରୁ। କଣ୍ଠଶିଳ୍ପୀ ସୋନୁ ନିଗମ ଓ ଜସ୍ପିନ୍ଦର ନରୋଲା। ଗୀତ ରଚନା ସମୀର। ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ୍ଦ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ସମୟ ସକାଳ 9:30। ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ କଥାଚିତ୍ର ଚକା ଚକା ଭଉଁରୀରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ତପୁ ମିଶ୍ର ଓ ଶରତ ନାୟକ। ଗୀତ ରଚନା ଅରୁଣ ମନ୍ତ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ଶରତ ନାୟକ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: मन की बात प्रधानमंत्री आकाशवाणी पर।
2: मेरी मन की बात के संबंध में अगर आप कुछ कहना चाहते हैं तो आप मन की बात आकाशवाणी संसद मार्ग नई दिल्ली अगर चिट्ठी भी भेज देंगे और कुछ सुझाव देंगे वो जरूर मुझ तक पहुंच जाएगा और मैं जरूर उसको गंभीरता से लूंगा।
1: यदि आप माननीय प्रधानमंत्री को मन की बात के लिए कोई सुझाव देना चाहते हैं तो पता नोट करें। मन की बात आकाशवाणी संसद मार्ग नई दिल्ली 110001।
2: मैं आपको निमंत्रण देता हूँ मेरे मन की बात के लिए आपके मन की बात भी जुड़नी चाहिए।
3: श्रोता बंधु कार्यक्रम परवर्ती गीतटी प्रचार करुछु रंगीला टोका कथाचित्ररु द्वैतकंठरे गायछन्ति अभिजीत मजुमदार ओ पमेला जैन। गीत रचना डॉक्टर निर्मल नायक। संगीत निर्देशना अभिजीत मजुमदार।

ଶ୍ରୋତାବନ୍ଧୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମର ଶେଷ ଗୀତଟି ଚାନ୍ଦିନୀ ଆଇ ମିସ୍ ୟୁ କଥାଚିତ୍ରରୁ ଦ୍ୱୈତକଣ୍ଠରେ ଗାଇଛନ୍ତି ସୌରଭ ନାୟକ ଓ ତପୁ ମିଶ୍ର। ଗୀତ ରଚନା ବସନ୍ତରାଜ ସମଲ। ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧ ପ୍ରଚାର କଲୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧ ପ୍ରଚାର କଲୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ସମୟ ପୂର୍ବାହ୍ନ 10ଟା ହେବାକୁ ଯାଉଛି। ରିଲେ କରି ପ୍ରଚାର କରୁଛୁ ହିନ୍ଦୀ ଓ ପରିପରି ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ମନ ଝରକାକୁ ଖୋଲିଦେଇ ଶୁଣ ଖୋଲା ଝରକାର କଥା ଉପସ୍ଥାପନାରେ ମୋ ଅନୁପମା ସ୍ୱାଗତ ଘେ ନହେ ଶ୍ରୋତା କିଛି କଥା କିଛି ସ୍ଥାନୀୟ ଖବର ପୁଣି କିଛି ଗୀତ ନେଇ ଆସିଛି ଆଜି ମୋ ଖୋଲା ଝରକାର ଏଇ ଅଧ୍ୟାୟକୁ ନେଇ ଶ୍ରୋତାବନ୍ଧୁ ଖୋଲା ଝରକାର ଏକ ନୂତନ ଅଧ୍ୟାୟକୁ ନେଇ ମୁଁ ଅନୁପମା ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର ଏହି କାର୍ଯ୍ୟକ୍ରମଟି ବିଶେଷ ଭାବରେ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ପ୍ରତି ଏକ ସମର୍ପିତ କାର୍ଯ୍ୟକ୍ରମ। ପ୍ରଭୁ ଜଗନ୍ନାଥ ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିଛନ୍ତି। ନିଜର କର୍ମସ୍ଥାନ ଶ୍ରୀମନ୍ଦିରର ରତ୍ନ ସିଂହାସନକୁ ଛାଡ଼ି ନିଜର ଜନ୍ମସ୍ଥାନ ଗୁଣ୍ଡିଚା ମାଙ୍କ ମନ୍ଦିରକୁ ଯାତ୍ରା କରି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଶ୍ରଦ୍ଧାଳୁ ଜଗନ୍ନାଥ ପ୍ରେମୀ ଭକ୍ତମଣ୍ଡଳୀଙ୍କୁ ଦର୍ଶନ ଦେଇଛନ୍ତି। ରଥ ଉପରେ ବାମନ ବେଶରେ ଏବଂ ଆଡ଼ପ ମଣ୍ଡପରେ ବିଧିବିଧାନ ଅନୁସାରେ ଏକ ଅପରୂପ ସୌନ୍ଦର୍ଯ୍ୟ ବିମଣ୍ଡିତ ଶୋଭାରେ ଶ୍ରୋତାବନ୍ଧୁ ପ୍ରଭୁଙ୍କର ଏହି ନବଦିନାତ୍ମକ ଲୀଳାମୟ ଯାତ୍ରା ଲୀଳାମୟ ଜଗନ୍ନାଥଙ୍କର ଏକ ଅନନ୍ୟ ଅଲୌକିକ ଯାତ୍ରା। ତାହେଲେ ଜଗନ୍ନାଥଙ୍କର ମହିମା କଥା ଓ ଗାଥାକୁ ଆହୁରି ଆଗେଇବା ପୂର୍ବରୁ ଆସନ୍ତୁ ଶୁଣିନେବା ଗୋଟିଏ ଗୀତ।

ଶ୍ରୋତାବନ୍ଧୁ, ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ। ସେ ସର୍ବଧର୍ମ ସମନ୍ୱୟର ଦେବତା, ଜାତି ଧର୍ମର ପ୍ରାଚୀର ଭାଙ୍ଗି ବର୍ଣ୍ଣ ବିଦ୍ୱେଷର ପ୍ରଥା ଉଲ୍ଲଂଘନ କରି ସେ ସାଜିଛନ୍ତି ଗଣଦେବତା ପତିତ ପାବନ। ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ସେ ବର୍ଷକୁ ଥରେ ରଥାରୂଢ଼ ହୁଅନ୍ତି। ଜଗତ ମାୟା ସ୍ୱରୂପ, ଅନିତ୍ୟ, ବ୍ରହ୍ମନିତ୍ୟ, ସନାତନ ଓ ଚିରନ୍ତନ ସତ୍ୟ। ଶ୍ରୀଜଗନ୍ନାଥ ଦାରୁବ୍ରହ୍ମ ରୂପେ ପ୍ରକାଶମାନ ଚିନ୍ମୟ ବିଗ୍ରହ। କୌଣସି ଅବସ୍ଥାରେ ଏହି ଦାରୁବ୍ରହ୍ମଙ୍କ ବିନାଶ ସମ୍ଭବ ନୁହେଁ। ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଅନୁଭବର ଠାକୁର। ତାଙ୍କୁ ଅନୁଭବ ବଳରେ ନିତ୍ୟ ଅନିତ୍ୟ, ସତ୍ୟ ଅସତ୍ୟ, ଜ୍ଞାନ ଅଜ୍ଞାନ ବିଷୟରେ ଚେତନା ଜାଗ୍ରତ ହୋଇଥାଏ। ସେ ଭାବର ଠାକୁର। କେଉଁ ଅନାଦିକାଳରୁ ଏହି ଦାରୁବ୍ରହ୍ମ ବିଦ୍ୟମାନ ତାହା କଳନା କରିବା କଷ୍ଟସାଧ୍ୟ। ସେ ଅନନ୍ତ, ଅପରିସୀମ, ଜ୍ଞାନମୟ, ରୂପମୟ, ସୁଖମୟ, ଆନନ୍ଦମୟ, ବ୍ରହ୍ମ ସଚ୍ଚିଦାନନ୍ଦ ସ୍ୱରୂପ। ତାଙ୍କ ନିକଟରେ ସମସ୍ତ ତତ୍ତ୍ୱଜ୍ଞାନ ଓ ବ୍ରହ୍ମଜ୍ଞାନ ଏକାକାର ହୋଇଛି। ସିଏ ଅଖଣ୍ଡ ଚେତନାରେ ସର୍ବଜ୍ଞ, ସର୍ବଶକ୍ତିମାନ, ସର୍ବମୟ କର୍ତ୍ତା। ଏ ସଚରାଚର ବିଶ୍ୱବ୍ରହ୍ମାଣ୍ଡରେ ସିଏ ଆନନ୍ଦର ଉତ୍ସ, କରୁଣା ସାଗର, ଶୁଦ୍ଧ ବୁଦ୍ଧ ପରଂ ବ୍ରହ୍ମ। ଏ ମାୟାମୁଗ୍ଧ ଜୀବଜଗତକୁ ସତ୍ୟ କୃପା ପ୍ରଦର୍ଶନ କରି ଅଜ୍ଞାନ ବନ୍ଧନରୁ ଉଦ୍ଧାର କରିଛନ୍ତି।

ଶ୍ରୋତା ବନ୍ଧୁ, ଶ୍ରୀ ଜଗନ୍ନାଥ ଆମ ଓଡ଼ିଆମାନଙ୍କର ପ୍ରାଣର ଦେବତା। ଓଡ଼ିଆ ଜାତି ତାଙ୍କୁ ଆଶ୍ରୟ କରି ତାଙ୍କ ପାଦ ତଳେ ନିଜକୁ ଓ ନିଜ ଜାତିକୁ ସମର୍ପଣ କରିଥାଏ। ସିଏ ଏକାଧାରରେ ଶାନ୍ତି, ମୈତ୍ରୀ, ପ୍ରୀତି, ପ୍ରଗତି, ଦୟା, କ୍ଷମା ଓ କରୁଣାର ଏକ ସୁମଧୁର ସମନ୍ୱୟ। ତାଙ୍କୁ ଆଶ୍ରୟ କଲେ ସବୁ ଦୁଃଖ ଦୂର ହୋଇଥାଏ, ସମସ୍ତ ସାଂସାରିକ ଯନ୍ତ୍ରଣାରୁ ମୁକ୍ତି ମିଳେ। ସିଏ କରୁଣାର ସାଗର, ସିଏ ହାତ ବଢ଼େଇ ଭକ୍ତର ଲହୁ ଲୁହ ପୋଛି ଦିଅନ୍ତି, କୋଳେଇ ନେବାର ଇଙ୍ଗିତ ଦେଇ ଶାଶ୍ୱତ ଆନନ୍ଦ ପ୍ରଦାନ କରନ୍ତି। ସିଏ ଶୂନ୍ୟ, ମହାଶୂନ୍ୟ, ପୁଣି ସେ ପୂର୍ଣ୍ଣ, ସେ ସାକାର ପୁଣି ନିରାକାର, ସେ ନିତ୍ୟ ପୁଣି

ଅନିତ୍ୟ, ସିଏ ଅସୀମ ପୁଣି ସସୀମ, ସିଏ ବୌଦ୍ଧମାନଙ୍କର ବୁଦ୍ଧ, ଜୈନମାନଙ୍କର ଜିନନାଥ, ଶୈବମାନଙ୍କର ଭୈରବ, ଶାକ୍ତମାନଙ୍କର ମା ଦକ୍ଷିଣକାଳୀ, ଗଣପତ୍ୟମାନଙ୍କର ଗଣପତି। ଏଣୁ ସେହି ରହସ୍ୟମୟ ଠାକୁରଙ୍କ ଉଦ୍ଦେଶ୍ୟରେ କୁହାଯାଏ, ସର୍ବରହସ୍ୟ ପୁରୁଷୋତ୍ତମସ୍ୟ ଦେବ ନ ଜାଣନ୍ତି କୃତ ମନୁଷ୍ୟ। ଅର୍ଥାତ୍ ଯେଉଁ ରହସ୍ୟମୟ ପୁରୁଷୋତ୍ତମଙ୍କ ବିଷୟରେ ସମସ୍ତ ଦେବତା ଜାଣିପାରିଲେ ନାହିଁ, ମନୁଷ୍ୟ ଅବା ତାଙ୍କ ବିଷୟରେ କ'ଣ ଜାଣିପାରିବ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଶ୍ରୋତାବନ୍ଧୁ, ଜଗନ୍ନାଥଙ୍କର ରଥଯାତ୍ରାର ତାତ୍ତ୍ୱିକ ଦିଗଟି ହେଲା ବସୁଧୈବ କୁଟୁମ୍ବକମ୍ର ବିଚାରଧାରାକୁ ପ୍ରଚାର କରିବା, ପ୍ରସାର କରିବା। କାରଣ ଜଗନ୍ନାଥ କେବଳ ଆମ ଓଡ଼ିଆମାନଙ୍କର ଠାକୁର ନୁହନ୍ତି, ସିଏ ଏ ସାରା ସଚରାଚର ପୃଥିବୀର ଠାକୁର। ଏଣୁ ତାଙ୍କୁ ଜଗତର ନାଥ ଜଗନ୍ନାଥ ବୋଲି କୁହାଯାଏ। ଏଣୁକରି ତ ହିନ୍ଦୁ ଧର୍ମ ବ୍ୟତୀତ ଅନ୍ୟାନ୍ୟ ଧର୍ମାବଲମ୍ବୀ ଶ୍ରୀମନ୍ଦିର ଭିତରେ ଜଗନ୍ନାଥଙ୍କୁ ଦେଖିବାର ବାରଣ ଥିବାରୁ ସାରା ବିଶ୍ୱର ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେଇ ତାଙ୍କର କୃପା ପ୍ରଦାନ ପାଇଁ ପ୍ରଭୁ ଜଗନ୍ନାଥ ବର୍ଷକୁ ଥରେ ବଡ଼ଦାଣ୍ଡରେ ରଥ ଚଢ଼ି ରଥଯାତ୍ରା କରିଥାନ୍ତି। ଆଉ ଏକ ବିଶେଷ କଥାଟି ହେଲା, ଆମ ଶରୀରକୁ ରଥ ସହିତ ଏବଂ ଆତ୍ମାକୁ ଜଗନ୍ନାଥଙ୍କ ସହିତ ତୁଳନା କରି ମନକୁ ଘୋଡ଼ା ଏବଂ ବିବେକକୁ ଲଗାମ ଦୌଡ଼ି ଭାବି ଯଦି ସମର୍ପିତ ଭାବରେ ଜଗନ୍ନାଥଙ୍କ ପ୍ରତି ନିଷ୍ଠାବାନ ହୋଇ ହେବା, ତାହେଲେ ଯାଇ ତାଙ୍କର କୃପା ଲାଭ କରିପାରିବା।

ଶ୍ରୋତା ବନ୍ଧୁ, ଜୁଲାଇ ମାସ 20 ତାରିଖ ତଥା ଆଜିର ଦିନଟି ଭାରତ ଇତିହାସରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସହ ଜଡ଼ିତ, ଯେଉଁଥିରେ ଉପନିବେଶବାଦ, ବିରୋଧୀ ସଂଗ୍ରାମ, ପ୍ରମୁଖ ରାଜନୈତିକ ଘଟଣା ଏବଂ ସମସାମୟିକ ସାମାଜିକ ରାଜନୈତିକ ଆନ୍ଦୋଳନ ସାମିଲ ରହିଛି। ଶ୍ରୋତାବନ୍ଧୁ, 1905 ଜୁଲାଇ ମାସ 20 ତାରିଖରେ ଲଣ୍ଡନରେ ଥିବା ବ୍ରିଟିଶ ସରକାରଙ୍କ ଭାରତ ସଚିବ ବା ସେକ୍ରେଟାରୀ ଅଫ୍ ଷ୍ଟେଟ୍ ଫର୍ ଇଣ୍ଡିଆ ଲର୍ଡ କର୍ଜନଙ୍କ ବଙ୍ଗଳା ବିଭାଜନ ଯୋଜନାକୁ ଅନୁମୋଦନ କରିଥିଲେ। ଜାତୀୟତାବାଦୀ ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ଏହା ଏକ ଭାଗକର ଏବଂ ଶାସନକର ନୀତି ଥିଲା। ଏହି ଘୋଷଣା ବ୍ୟାପକ ଜନ ଅସନ୍ତୋଷ ସୃଷ୍ଟି କରିବା ସହ ସ୍ୱଦେଶୀ ଏବଂ ବର୍ଜନ ଆନ୍ଦୋଳନକୁ ତେଜିଥିଲା। ଭାରତୀୟ ବିପ୍ଳବୀ ତଥା ସ୍ୱାଧୀନତା ସଂଗ୍ରାମୀ ବଟୁକେଶ୍ୱର ଦତ୍ତ 1965 ଆଜିର ଦିନରେ ପ୍ରାଣତ୍ୟାଗ କରିଥିଲେ। 2017 ଜୁଲାଇ ମାସ 20 ତାରିଖରେ ଶ୍ରୀ ରାମନାଥ କୋବିନ୍ଦ ଭାରତରେ 34ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ। ଚଳିତ ବର୍ଷ ଜୁଲାଇ 20 ତାରିଖରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବି କରି ମହିଳା ଅଧିକାରୀ, କର୍ମୀ ଏବଂ ସମାଜସେବୀ ସୋନମ ୱଙ୍ଗଚୁକ୍ଙ୍କ ନେତୃତ୍ୱରେ ବିଭିନ୍ନ ସଂଗଠନ ପକ୍ଷରୁ ଚାଲିଥିବା ଜାତୀୟ ପ୍ରତିବାଦ ଏବଂ ପ୍ରସ୍ତାବିତ ସଂସଦ ମାର୍ଚ୍ଚର ସମାପନ ଲକ୍ଷ୍ୟ ରଖାଯାଇଛି।

ଶ୍ରୋତାବନ୍ଧୁ, ବର୍ଷା ଦିନରେ ନିଜକୁ ସୁରକ୍ଷିତ ରଖିବା ପାଇଁ କିଛି ନିୟମ ପାଳନ କରନ୍ତୁ, ଯେମିତିକି ଫଙ୍ଗଲ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପାଦ ଏବଂ କାଖକୁ ଶୁଖିଲା ରଖନ୍ତୁ, ଅଶୁଦ୍ଧ ବନ୍ୟା ବା ଜମି ରହିଥିବା ପାଣିରେ ଚାଲନ୍ତୁ ନାହିଁ ଏବଂ ଚର୍ମକୁ ଚର୍ମକୁଣ୍ଡିଆରୁ ରକ୍ଷା ପାଇବା ପାଇଁ ଓଦା କପଡ଼ା କିମ୍ବା ଓଦା ମୋଜାକୁ ତୁରନ୍ତ ବଦଳାଇ ଦିଅନ୍ତୁ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ନିଜ ଖାଦ୍ୟରେ ଭିଟାମିନ୍ ସି ଯୁକ୍ତ ଖାଦ୍ୟ ଯେପରିକି କମଳା ଓ ଲେମ୍ବୁ ସାମିଲ କରନ୍ତୁ ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ଅଦା କିମ୍ବା ହର୍ବାଲ୍ ଚା ଭଳି ଉଷୁମ ପାନୀୟ ପିଅନ୍ତୁ। ଶ୍ରୋତାବନ୍ଧୁ, ବର୍ଷା ସମୟରେ ହଜମ ପ୍ରକ୍ରିୟା ଅଧିକ ସମ୍ବେଦନଶୀଳ ହୋଇଥାଏ, ତେଣୁ ସଦ୍ୟ ପ୍ରସ୍ତୁତ ଗରମ ଖାଦ୍ୟ ଖାଆନ୍ତୁ ଏବଂ ଖାଇବା ପୂର୍ବରୁ ଫଳ ଓ ପନିପରିବାକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଭାଇରାଲ ସଂକ୍ରମଣ ଏବଂ ଜ୍ୱରକୁ ରୋକିବା ପାଇଁ ସାବୁନରେ ବାରମ୍ବାର ହାତ ଧୋଇବାର ଅଭ୍ୟାସ କରନ୍ତୁ। ବର୍ଷା ହେଉନଥିବା ସମୟରେ ଘରର କବାଟ ଝରକା ଖୋଲା ରଖନ୍ତୁ, ଯାହାଦ୍ୱାରା ଘର ଭିତରକୁ ସତେଜ ପବନ ଆସିପାରିବ ଓ ଘର ସନ୍ତସନ୍ତିଆ ରହିବ ନାହିଁ।

କଥାରେ କଥାରେ ଗୀତରେ ଗୀତରେ ସମୟତ ଗଲା ସରି ଖୋଲା ଝରକାକୁ ଏଇଠି ରଖିବା ଆଉ କରିବାନି ଡେରି। ଖୋଲା ଝରକାର ଆଜି ଅଧ୍ୟାୟକୁ ନେଇ ଚିଠି ଖଣ୍ଡେ ନିଶ୍ଚୟ ଦେବ। କଥା ଦିଅ ତୁମେ ଏ ଅନୁପମାକୁ ପାଶୋରୀ କେବେ ନ ଦେବ। ଶ୍ରୋତାବନ୍ଧୁ, ଆଜିର ଅଧ୍ୟାୟକୁ ନେଇ ଆମ ପାଖକୁ ଚିଠି ପଠାଇବାର ଠିକଣାଟି ହେଲା ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା। ପିନ୍କୋଡ଼୍ ନମ୍ବରଟି ହେଲା 7660001 ଏବଂ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ସମୟ ପୂର୍ବାହ୍ନ 11:11 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ ପରବର୍ତ୍ତୀ ଦ୍ୱିତୀୟ ଅଧିବେଶନରେ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସୂଚନା ସମ୍ବନ୍ଧରେ। ଦିନ 12:00 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ, କେତୋଟି ସୁଗମ ସଙ୍ଗୀତ ପ୍ରଚାର କରିବ। ଦିନ 12:30 ଶିଳ୍ପୀମାନେ ହେଲେ ସବିତା ହୋତା, ରାଜେନ୍ଦ୍ର ସିଂ, ନନ୍ଦିତା ମିଶ୍ର ଏବଂ ଫକୀରମୋହନ ପଟ୍ଟନାୟକ। ଚାଷର କଥା ଦିନ 1:10 ଦିନ 1:20 ପ୍ରଚାର କରିବ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ଦିନ 2:45 ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଏ ଥିଲା ଆଜି ଦ୍ୱିତୀୟ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସୂଚନା। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ପରବର୍ତ୍ତୀ ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଠିକ୍ ଦିନ 12:00। ସେତେବେଳ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀ ପାଟଣା ସମୟ ବର୍ତ୍ତମାନ ଦିନ 12 ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ମିଡିୟମ୍ ୱେଭ୍ରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି 248 ମିଟର ତଥା 1206 କିଲୋହର୍ଜ ଓ ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଅଧିବେଶନ ଆରମ୍ଭରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ।

0: ଶ୍ରୋତାବନ୍ଧୁ, ଅଧିବେଶନ ଆରମ୍ଭରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ।
1: Hush, hush, hush, Baba's sleeping।
0: ଏଇ ଗୀତଟି ଶୁଣିଛନ୍ତି ହାଉସଫୁଲ ଚଳଚ୍ଚିତ୍ରରୁ। କଟଦାନ କରିଛନ୍ତି ରିତୁ ପାଠକ, ନିରଜ ଶ୍ରୀଧର, ଅଲ୍ଲିଶ ମେଣ୍ଡନା, ଏବଂ ଗୀତ ରଚନା କରିଛନ୍ତି ଅମିତା ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ଶଙ୍କର ଏହସାନ ଲୟ।

କଥାଚିତ୍ର କିକ୍ରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି। କଣ୍ଠଦାନ କରିଛନ୍ତି ମହମ୍ମଦ ଇରଫାନ, ଗୀତିକାର ମୟୂରପୁରୀ, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ। କଥାଚିତ୍ର କିକ୍।

ଏଥର ଅରମାନ ମଲ୍ଲିକ, ଅମଲ ମଲ୍ଲିକ ଏବଂ ଶ୍ରଦ୍ଧା କପୁରଙ୍କ କଣ୍ଠରେ ଶୁଣନ୍ତୁ ବାଘୀ ଚଳଚ୍ଚିତ୍ରରେ ଗୀତଟି। ଗୀତିକାର ସଞ୍ଜୀବ ଚତୁର୍ବେଦୀ, ସଙ୍ଗୀତ ଅମଲ ମଲ୍ଲିକ।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣନ୍ତୁ ବୃନ୍ଦାବନ ଜେନାଙ୍କ ରଚନାରୁ, କଣ୍ଠ ଦେଇଛନ୍ତି ସବିତା ହୁତା।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା

0: କେବଳ ଏକ ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଶ୍ରୋତାବନ୍ଧୁ ଶୁଣୁଛନ୍ତି ଗୀତଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଖଗେଶ୍ୱର ସେନାପତିଙ୍କ ରଚନା ପାଇଁ କଣ୍ଠ ଦେଇଛନ୍ତି ଫକୀରମୋହନ ପଟ୍ଟନାୟକ।

0: ଶୁଣୁଥିଲେ ଗୀତଟି ସୁଗମ ସଙ୍ଗୀତ ଆକାଶବାଣୀ ଭବନୀ ପାଟଣା ପରବର୍ତ୍ତୀ ପ୍ରସାରଣ ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: नमस्कार, आकाशवाणी समाचार के साथ मैं जागृति शर्मा। संसद का मॉनसून सत्र आज से शुरू हो गया है। 25 दिन तक चलने वाले इस सत्र में 19 बैठकें होंगी। आज सवेरे

0: ମାଟ୍ ସନେକା ଧୀରେ ସୁସ୍ଥେ କିନା ଘିଚି ଆନ୍ମା ଆରୁ ତାକେ ଲଗାମା। ଇ ସବୁ କାମ ମାନେ ବିହନ ଆକ୍ରିବାର 7 ଦିନ ଭିତରେ ନେ ଏକା କର୍ମା। ତାର୍ ଠାନୁ ଅଧିକ ଡେରି ହେଇଗଲେ ଚେର୍ ମାନେ ଛିଡ଼ି ଛିଡ଼ି ଯାଇସି। ଆମେ ଯଦି କପା ଚାରା ଆଗ୍ନୁ ନେଇକରି ବେଲେ ଯେନ୍ ଠାନ୍ ମାନକେ ଗଜା ନେଇ ସେଥି 7 ଦିନ ଭିତରେ ନେବି ଆର୍ ଥରେ ମଞ୍ଜି ରୂପିଲେ ଚଲ୍ବା। ବିହନ ଗଜା ହେବାର 15 ଦିନ ବେଲ୍କେ ଏକର ପିଛା 2 କେଜି ଆଜଟୋବ୍ୟାକ୍ଟର ଆରୁ 2 କେଜି PSM କି PSP ଜୀବାଣୁ ସାର୍କେ 50 କେଜି ସର୍ଲା ଗୋବର ଖତ କି କମ୍ପୋଷ୍ଟ କି ନା ହେଲେ ଖତୁଆ ମାଟ ସନେ ବି ଭଲ କରି ଭିରେଇ କରି ତେନକେ ତାକେ କପା ଗଛର ବୁନ୍ଦର ଚାରାଡ଼େନେ ଗୁଲେଇ କରି ଦେମା। ଇ ସାର ଦେଲା ଉତାରୁ ଗଛର ବୁନ୍ଦେନେ ମାଟକେ ଚଗେଇ ଚଗେଇ ଦେମା। ତାର ସନେ ଜମଲା ପାନ ପଲାବାର ଲାଗି ନାଲି ମନେ ମାଟ ଦେମା। ଆଜିକାଲି ବଜାରରେ ପାନିଆ ଜୀବାଣୁ ସାର ମାନେ ବି ମିଳୁଛେ ନା। ଏଇଟା ମାନକେ ଏକର ପିଛା 250 ମିଲିଲିଟର ନୁ 500 ମିଲିଲିଟର ତକ ବ୍ୟବହାର କର୍ମା। ଇ ସାର ବ୍ୟବହାର କଲେ କମ୍ ଖର୍ଚ୍ଚାନେ ବି ଅଧିକ ଅମଲ ମିଳିପାରସି। ବିହନ ଗଜା ହେବାର 15 ନୁ 20 ଦିନ ଭିତରେ ନେ ମନ୍ଦାକେ ଗୋଟେ ଲେଖା ମଜବୁତ ଗଛକେ ରଖିକରି ଘିଚି ଦେମା। ଆରୁ ଯେନ୍ଠାନେ ଏବେ ବି ଗଛ ନେଇ ଆକ୍ରିବାର ତା ସେଠାନେ ପଲିଥିନ୍ କି ନର୍ସରୀନେ କଲା ଚାରା ମାନକେ ଆନିକରି ବର୍ଷାପାଗ ଦେଖିକରି ଲଗାମା। କପାଗ ଛୁଟି କରି 25 ଦିନ ହେଇଗଲେ ଏକର ପିଛା 24 କେଜି ଯବକ୍ଷାରଜାନ ଜାତିର ସାର ବେଲେ 50 କେଜି ୟୁରିଆ ଦେଲେ ବି ଚଲ୍ବା। ମାତର୍କ ଇ ସାର ଦେଲା ବେଲ୍କେ ଗଛ ରଙ୍ଗକେ ଦେଖିକରି ସେଇ ହିପାସେ ଏତାକେ କମେଇ କରି ବି ଦେଇପାର୍ମା। କପା ଗଛର ଦେଖରେଖ କଲା ବେଲ୍କେ କେତେଟା କଥାକେ ଆମେ ବେଶୀ କରି ଧ୍ୟାନ ଦେମା, ନେଇ ହେଲେ ଗଛର ଲାଗି ବେଶୀ ନୁକସାନ ହେବାର ଡର ହେସି। ଯେନ୍ତାକି ଜୀବାଣୁ ସାର ଆରୁ ରାସାୟନିକ ସାର ବ୍ୟବହାର କଲା ବେଲ୍କେ ଆମେ ମନେ ରଖମା ଯେ ଜୀବାଣୁ ସାର ଦେବାର ଅତି କମ୍ନେ 10 ଦିନ ନେ ହେଲା ତ ରାସାୟନିକ ସାର ନେଇଦେମା। କପା ଗଛ 2 ମାସର ହେଇଛି ବେଲେ କିଛି ବି ରାସାୟନିକ କିରାମରା ଔଷଧ ବ୍ୟବହାର ନେଇ କରବାର କଥା। ଦରକାର ପଡ଼ିଲେ 1.5 ମାସ ସୁତାରୁ ଥରେ କି 2 ଥର ଲେଖା 100 ନେ 5 ଭାଗ ଲିମ୍ ମଞ୍ଜିନୁ ତିଆରି ହେଇଥିବାର ଔଷଧ ପାନ୍କେ ବ୍ୟବହାର କଲେ ଗଛର ବେଶୀ ନୁକସାନ ନେଇ ହିଏ ନା। କପା ଗଛକେ ଆରମ୍ଭ ନୁ ଏକା ଆମେ ଏନ୍ତା କରି ଦେଖାରେଖା କର୍ମା ବେଲେ ଆମେ ଇ କପା ଚାଷନୁ ଅଧିକ ଅମଲ ପାଇପାର୍ମା।
1: ଚାଷର କଥାରେ ଶୁଣିଲେ କପା ଲଗାଇବାର ପରବର୍ତ୍ତୀ ଯତ୍ନ ସମ୍ପର୍କରେ। ଆକାଶବାଣୀ ଭବାନୀପାଟଣା ଶ୍ରୋତବନ୍ଧୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ନାଟକ ଓ ଗୀତିନାଟ୍ୟର ବିଶେଷ ପ୍ରସାରଣରେ ଆଜି ରାତି 10ଟାରେ ଶୁଣିବେ ଗୀତିନାଟ୍ୟ ନୀଳଶୈଳ, ମୂଳ ଉପନ୍ୟାସ ସୁରେନ୍ଦ୍ର ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ଲଳିତ କାନୁନଗୋ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଚୌଧୁରୀ ଭାରତୀକୃଷ୍ଣ ଦାସ। ସୂଚନାଟି ଏତିକିରେ ଶେଷ ହେଲା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ମିଡିୟମ୍ ୱେଭ୍ରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି 248 ମିଟର ତଥା 1206 କିଲୋହର୍ଜ ଓ FM ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 5 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣ

ଶ୍ରୋତବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ। ତେବେ ତା ପୂର୍ବରୁ ରହିଛି କିଛି ସୂଚନା।

ଶ୍ରୋତା ଭଉଣୀ, ଆଜି ତ ହେରା ପଞ୍ଚମୀ। ଆଜି ହେଉଛି ସବୁଠାରୁ ପବିତ୍ରତମ ଦିନ। ଏହି ହେରା ପଞ୍ଚମୀ ଉପଲକ୍ଷେ ସମସ୍ତ ଶ୍ରୋତା ଭଉଣୀମାନଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଓଡ଼ିଶାର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ଜୀବନର କେନ୍ଦ୍ରବିନ୍ଦୁ ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତି। ଏହା କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ ଜୀବନ ଦର୍ଶନ। ଜଗନ୍ନାଥ ସଂସ୍କୃତିରେ ମଣିଷର ସମାନତା, ସେବା, ଭକ୍ତି, ତ୍ୟାଗ, ପ୍ରେମ, ସହିଷ୍ଣୁତା ଓ ପାରିବାରିକ ମୂଲ୍ୟବୋଧର ଅଦ୍ଭୁତ ସମନ୍ୱୟ ଦେଖିବାକୁ ମିଳେ। ଏହି ସଂସ୍କୃତି ଯେପରି ସମାଜକୁ ଶିକ୍ଷା ଦିଏ, ସେହିପରି ଗୃହିଣୀଙ୍କୁ

0: ମଧ୍ୟ ଏକ ଆଦର୍ଶ ଜୀବନ ଗଢ଼ିବା ପାଇଁ ବହୁ ମୂଲ୍ୟବାନ ଶିକ୍ଷା ପ୍ରଦାନ କରେ। ଗୃହିଣୀ ହେଉଛନ୍ତି ଗୋଟିଏ ପରିବାରର ମେରୁଦଣ୍ଡ। ତାଙ୍କର ସ୍ନେହ, ମମତା, ସହନଶୀଳତା, ସେବା ଓ ଦୂରଦର୍ଶିତା ଉପରେ ପରିବାରର ସୁଖ ଓ ସମୃଦ୍ଧି ନିର୍ଭର କରେ। ଜଗନ୍ନାଥ ସଂସ୍କୃତି ଏହି ଗୁଣଗୁଡ଼ିକୁ ଆହୁରି ସୁଦୃଢ଼ କରିବାର ପ୍ରେରଣା ଦେଇଥାଏ। ଶ୍ରୀ ଜଗନ୍ନାଥଙ୍କ ଘରର ଗୃହିଣୀ ହେଲେ ମହାଲକ୍ଷ୍ମୀ। ସେ ଅନ୍ନପୂର୍ଣ୍ଣା, ଶୃଙ୍ଖଳା, ପରିଚ୍ଛନ୍ନତା ଓ ସମୃଦ୍ଧିର ପ୍ରତୀକ। ଲକ୍ଷ୍ମୀଙ୍କ ଚରିତ୍ର ଗୃହିଣୀଙ୍କୁ ଶିଖାଏ ଯେ ଘରକୁ କେବଳ ସୁନ୍ଦର କରି ସଜେଇଲେ ହେବ ନାହିଁ, ବରଂ ପରିଚ୍ଛନ୍ନତା, ସଞ୍ଚୟ, ଶୃଙ୍ଖଳା ଓ ସଦାଚାର ଦ୍ୱାରା ଘରକୁ ସ୍ୱର୍ଗରେ ପରିଣତ କରିବା ଦରକାର। ଶ୍ରୀମନ୍ଦିରର ମହାପ୍ରସାଦକୁ ବ୍ରହ୍ମ ସମାଜ ମନାଯାଏ। ଅର୍ଣ୍ଣକୁ କେବେ ବ୍ୟର୍ଥ କରାଯାଏ ନାହିଁ। ଏହି ପରମ୍ପରା ଗୃହିଣୀଙ୍କୁ ଶିଖାଏ ଯେ ଅର୍ଣ୍ଣ ହେଉଛି ଈଶ୍ୱରଙ୍କ ଆଶୀର୍ବାଦ। ଅର୍ଣ୍ଣର ଅପଚୟ ନ କରି ସମସ୍ତଙ୍କ ସହ ବାଣ୍ଟି ଖାଇବା, ଖାଦ୍ୟର ସମ୍ମାନ କରିବା ଏକ ମହାନ ଗୁଣ। ପରିବାରରେ ଛୋଟ ବଡ଼ ସମସ୍ୟା ଆସିଥାଏ। ଜଗନ୍ନାଥ ସଂସ୍କୃତି ଶିଖାଏ ଯେ କ୍ରୋଧ ନୁହେଁ, ସହନଶୀଳତା ଓ କ୍ଷମା ଦ୍ୱାରା ସମସ୍ୟାର ସମାଧାନ ସମ୍ଭବ। ଗୃହିଣୀଙ୍କ ଧୈର୍ଯ୍ୟ ପରିବାରକୁ ଏକତ୍ର ରଖିବାର ମୂଳ ଆଧାର। ମା ଲକ୍ଷ୍ମୀ ପରିବାରର ସୁଖ ପାଇଁ ନିଜ ସ୍ୱାର୍ଥକୁ ପଛରେ ରଖନ୍ତି। ଜଗନ୍ନାଥ ସଂସ୍କୃତି ତ୍ୟାଗର ମହତ୍ତ୍ୱ ବୁଝାଏ। ତ୍ୟାଗ ଅର୍ଥ ନିଜକୁ ଅବହେଳା କରିବା ନୁହେଁ, ସମସ୍ତଙ୍କ ମଙ୍ଗଳକୁ ପ୍ରାଧାନ୍ୟ ଦେବା। ଶ୍ରୀମନ୍ଦିରରେ ପରିଚ୍ଛନ୍ନତାକୁ ବିଶେଷ ଗୁରୁତ୍ୱ ଦିଆଯାଏ। ଘରର ସ୍ୱଚ୍ଛତା କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ, ସ୍ୱାସ୍ଥ୍ୟ ଓ ଆଧ୍ୟାତ୍ମିକ ଶାନ୍ତି ପାଇଁ ମଧ୍ୟ ଆବଶ୍ୟକ। ଗୃହିଣୀ ସ୍ୱଚ୍ଛ ପରିବେଶ ସୃଷ୍ଟି କରି ସମସ୍ତଙ୍କ ସ୍ୱାସ୍ଥ୍ୟର ସୁରକ୍ଷା କରିପାରନ୍ତି। ମା ଲକ୍ଷ୍ମୀ ଓ ମା ସୁଭଦ୍ରାଙ୍କୁ ଜଗନ୍ନାଥ ପରମ୍ପରାରେ ବିଶେଷ ସମ୍ମାନ ମିଳେ। ଏହା ନାରୀର ଗରିମା, ଶକ୍ତି ଓ ମର୍ଯ୍ୟାଦାକୁ ପ୍ରତିଷ୍ଠା କରେ। ଗୃହିଣୀ ନିଜର ଆତ୍ମସମ୍ମାନ ରକ୍ଷା କରି ପରିବାରକୁ ଆଗକୁ ନେଇପାରନ୍ତି। ପ୍ରତିଦିନ ପ୍ରାର୍ଥନା, ଭଜନ ଓ ଭଗବାନଙ୍କ ସ୍ମରଣ ମନକୁ ଶାନ୍ତ କରେ। ଜଗନ୍ନାଥ ସଂସ୍କୃତି ଗୃହିଣୀଙ୍କୁ ଆଧ୍ୟାତ୍ମିକ ଚେତନା ସହିତ ଜୀବନ ବଞ୍ଚିବାର ଶିକ୍ଷା ଦିଏ। ତେବେ ଶ୍ରୋତା ଭଉଣୀ, ଆସନ୍ତୁ ଜଣେ ସୁଗୃହିଣୀଙ୍କୁ ଭେଟିବା, ଭଉଣୀଙ୍କ ସହିତ କଥାବାର୍ତ୍ତା ହେବା। ଭଉଣୀ ନମସ୍କାର।
1: ନମସ୍କାର ଭଉଣୀ,
0: ଶକ୍ତିରୂପା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
1: ଧନ୍ୟବାଦ ଭଉଣୀ।
0: ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
1: ଆଜ୍ଞା, ମୋ ନାଁ ଶ୍ରଦ୍ଧାଞ୍ଜଳି ଦାସ, ମନ୍ଦାର ବଗିଚାପଡ଼ା ଭବାନୀପାଟଣାରେ ରୁହେ। ମୋ ସହିତ ମୋ ଘରେ ମୋ ଶାଶୁ, ଶ୍ୱଶୁର, ଯା, ଦିଅର ଆଉ ମୋର ଗୋଟେ ସାନ ପୁଅ ଅଛି। ମୁଁ ଜଣେ ଗୃହିଣୀ ଅଟେ।
0: ତାହେଲେ ଭଉଣୀ, ଆଜି ତ ଆମର ବିଷୟ ଅଛି ଯେ ଜଗନ୍ନାଥ ସଂସ୍କୃତି ଗୃହିଣୀଙ୍କୁ କି ଶିକ୍ଷା ଦିଏ, ଆମେ ତ ଏଇ ବିଷୟରେ କଥା ହେବା। ତା ପୂର୍ବରୁ ଆପଣଙ୍କ ସାଙ୍ଗେ ଟିକେ କଥା ହେବାକୁ ଚାହୁଁଛି, ଆପଣଙ୍କର ରୁଚି କ'ଣ?
1: ଖାଲି ସମୟରେ କବିତା ଲେଖିବା ପାଇଁ ଭଲ ଲାଗେ, ଗୀତ ଗାଇବା ପାଇଁ ଭଲ ଲାଗେ, ରୋଷେଇ କରିବା ପାଇଁ ଭଲ ଲାଗେ। ଯେତେବେଳେ ମୋର ବିବାହ ହୋଇନଥିଲା ତ ସେ ଟାଇମ୍ରେ ମୁଁ ନୃତ୍ୟ ମଧ୍ୟ କରୁଥିଲି।
0: ଆଜ୍ଞା, ଏତେ ସୁନ୍ଦର କଳା ସବୁ ଅଛି ତାହେଲେ ଆପଣଙ୍କ ପାଖରେ। ଆଚ୍ଛା ଭଉଣୀ, ଆଜି ତ ବହୁତ ପବିତ୍ର ଦିନ, ହେରା ପଞ୍ଚମୀ।
1: ହେରା ପଞ୍ଚମୀ ଉପଲକ୍ଷେ ସମସ୍ତ ଶ୍ରୋତା ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା।
0: ହଁ ଭଉଣୀ, ତାହେଲେ ଆଜି ହେରା ପଞ୍ଚମୀ, ହେରା ପଞ୍ଚମୀ ବିଷୟରେ ଟିକେ ଆମ ଶ୍ରୋତା ଭଉଣୀମାନଙ୍କୁ କହିଦିଅନ୍ତୁ।
1: ଆଜ୍ଞା, ହେରା ପଞ୍ଚମୀ ମାନେ ଦେଖନ୍ତୁ ଭଉଣୀ, ଦ୍ୱିତୀୟା ତିଥିରେ ଯେତେବେଳେ ଶ୍ରୀ ଜଗନ୍ନାଥ ରୁକ୍ମିଣୀ ମା ଲକ୍ଷ୍ମୀଙ୍କୁ ବିବାହ କରିଥିଲେ, ତା ତିନି ଚାରି ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା ହେଇଥିଲା, ଯେଉଁଦିନ କି ଭଗବାନଙ୍କୁ ମାନେ ଜଳାର୍ପଣ କଲା ପରେ ତାଙ୍କ ଦେହ ବିଗିଡି ଯାଇଥିଲା, ଯୋଉ ଜ୍ୱର ହେଇଥିଲା। ଦେବସ୍ନାନ ପୂର୍ଣ୍ଣିମାରୁ ରଥଯାତ୍ରା ଯାଏଁ ସେ ଶଯ୍ୟାରେ ପଡିଥିଲେ। ଯେତେବେଳେ ତାଙ୍କ ଦେହ ଠିକ ହେଇଗଲା, ସେ ଲକ୍ଷ୍ମୀଙ୍କ ପରିବର୍ତ୍ତେ ତାଙ୍କ ଭାଇ ଆଉ ଭଉଣୀକୁ ନେଇକି ମାଉସୀ ଘରକୁ ବୁଲିବା ପାଇଁ ଯାଇଥିଲେ, ଯୋଉଟାକି ଲକ୍ଷ୍ମୀ ଅଭିମାନ କରିଥିଲେ। କଣ ପାଇଁ? ଯେହେତୁ ସେ ନବବିବାହିତା ଥିଲେ, ମାନେ ଦେବାଦେବୀ ବୋଲି ନୁହେଁ ଭଉଣୀ, ଆମେ ସମସ୍ତେ ବି ଯେମିତି ମନୁଷ୍ୟମାନେ ବି ଚାହୁଁ ଯେ ନବବିବାହିତା ହେଲା ପରେ ସ୍ୱାମୀଙ୍କ ସହ କିଛି ସମୟ ବିତାଇବୁ, ତ ମା ଲକ୍ଷ୍ମୀଙ୍କର ବି ସେଇ ଇଚ୍ଛା ଥିଲା ଯେ ସେ ତାଙ୍କ ସ୍ୱାମୀଙ୍କ ସହ କିଛି ସମୟ ବିତାଇଥାନ୍ତେ। କିନ୍ତୁ ସେ ଜାଗାରେ ଜଗନ୍ନାଥ ଭଗବାନ କଣ କରିଥିଲେ ନା, ଭାଇ ଭଉଣୀଙ୍କୁ ଧରିକି ମାଉସୀ ଘରକୁ ପଳାଉଥିଲେ, ଯାହାର ଅଭିମାନ କି ମହାଲକ୍ଷ୍ମୀ ହେରା ପଞ୍ଚମୀ ଦିନ ଯାଇକି ଜଗନ୍ନାଥଙ୍କର ରଥକୁ ଭାଙ୍ଗି ଦେଇଥିଲେ।
0: ଆଚ୍ଛା, ସେଇଥିପାଇଁ ଭାଙ୍ଗି ଦେଇଥିଲେ
1: ଅଭିମାନରେ।
0: ତାହେଲେ ଆମେ ଏବେ ବିଷୟବସ୍ତୁକୁ ଯିବା, ଜଗନ୍ନାଥ ସଂସ୍କୃତି କ'ଣ, ଏହା ଗୃହିଣୀଙ୍କ ଜୀବନରେ କିପରି ପ୍ରଭାବ ପକାଏ?
1: ଆଜ୍ଞା, ଜଗନ୍ନାଥ ସଂସ୍କୃତି ହେଉଛି ଭଉଣୀ ସାରା ବିଶ୍ୱର କୋଟି କୋଟି ଓଡ଼ିଆମାନଙ୍କର ଆସ୍ଥା ଓ ବିଶ୍ୱାସ। ସମଗ୍ର ବିଶ୍ୱକୁ ଏଇ ଯେ ଆମର ଯେଉଁ ସଂସ୍କୃତି ଅଛି ଗୋଟିଏ ସୂତାରେ ସମସ୍ତଙ୍କୁ ବାନ୍ଧିକି ରଖିଥାଏ। ଏହା ସାଂସ୍କୃତିକ ତଥା ଧାର୍ମିକ ପରମ୍ପରାର ସର୍ବୋଚ୍ଚ ନିଦର୍ଶନ ହୋଇଥାଏ। ଏହି ସଂସ୍କୃତି ଦେଇ ଆମେ ବହୁତ କିଛି ଶିକ୍ଷା ଗ୍ରହଣ କରିଥାଉ, ଯେମିତିକି ସ୍ୱାର୍ଥପରତା, ସମସ୍ତଙ୍କ ପ୍ରତି ସମ୍ମାନ ଦେବା, ଅତିଥିକୁ ଆଦର କରିବା, ଏସବୁ ଜିନିଷ ଆମେ ଜଗନ୍ନାଥ ସଂସ୍କୃତିରେ ହିଁ ଶିଖିଥାଉ।

0: ଦେଖିଥାଉ। ଯେମିତିକି ଆମର ପୁରୀରେ ସମସ୍ତଙ୍କୁ ସମାନ ଭାବରେ ଦେଖାଯାଏ, ବଡ଼ ଦାଣ୍ଡରେ ସମସ୍ତେ ସମାନ, ସେମିତି ଗୋଟିଏ ଗୃହିଣୀ ତା ନିଜ ପରିବାରର ଯେତିକି ବି ସଦସ୍ୟ ଅଛନ୍ତି ସମସ୍ତଙ୍କୁ ସମାନ ଭାବରେ ଦେଖିବା ଉଚିତ।
1: ଆଜ୍ଞା, ମା ଲକ୍ଷ୍ମୀଙ୍କ ଚରିତ୍ର ଗୃହିଣୀଙ୍କୁ କେଉଁ ଶିକ୍ଷା ଦିଏ?
0: ଲକ୍ଷ୍ମୀଙ୍କ ଚରିତ୍ରକୁ କହିବି ଯଦି, ତ ତାଙ୍କ ଚରିତ୍ରକୁ ବଖାଣିବା ମୋ ପକ୍ଷରେ ତ ସମ୍ଭବ ନାହିଁ, କିନ୍ତୁ ମାନେ ସାମାନ୍ୟ ଭାବରେ କହୁଛି ଯେ ଲକ୍ଷ୍ମୀ ଯେମିତି ନିଃସ୍ୱାର୍ଥ ଭାବେ ବଡ଼ ଦେଉଳରେ ଦୁଇ ଭାଇଙ୍କ ସେବା କରୁଥିଲେ, ସେମାନଙ୍କର ମନ ଜାଣି ଅନ୍ନ ପରଷି ଦେଉଥିଲେ, ଗୋଟେ ଗୃହିଣୀ ବି ସେମିତି ରହିବା ଦରକାର, ନିଃସ୍ୱାର୍ଥ ପର ଭାବେ ତା ପରିବାରର ସମସ୍ତଙ୍କର ମନ ଜିଣି ସେମାନଙ୍କର ମନ ନେଇ ଚଳିବା ଉଚିତ, ଯଦ୍ୱାରା କି ପରିବାର ବି ସୁଖମୟ ହେବ ଆଉ ସେ ବି ଗୋଟେ ଉତ୍ତମ ଗୃହିଣୀ ଭାବେ ପରିଚିତ ହେବ।
1: ଜଗନ୍ନାଥ ସଂସ୍କୃତି କିପରି ସମାନତାର ବାର୍ତ୍ତା ଦେଇଥାଏ?
0: ବଢ଼ିଆ ପ୍ରଶ୍ନ। ମୁଁ କହିବାକୁ ଚାହିଁବି ଯେ ଜଗନ୍ନାଥଙ୍କ ପାଖରେ ଯେମିତି ଜାତି ଧର୍ମ ବର୍ଣ୍ଣ କିଛି ବି ମାନେ ରହେ ନାହିଁ, ସମସ୍ତେ ତାଙ୍କ ପାଖେ ଭକ୍ତ। ତ ଜଗନ୍ନାଥ ଓ ଗୋଟେ ଭକ୍ତଙ୍କର ସମ୍ପର୍କ କେବଳ ଯେ ଧନ ଦୌଲତରେ ତୋଲା ଯାଏ ନାହିଁ, ଭଗବାନ ଚାହାନ୍ତି ମନର ଭାବ, ତ ଭାବରେ ବନ୍ଧା ଭଗବାନ ଯେହେତୁ ଜଗନ୍ନାଥଙ୍କୁ କୁହାଯାଏ, ମାନେ ଭାବକୁ ଦେଖି ହିଁ ସେ ଭକ୍ତକୁ ତାଙ୍କ ଆପଣାଇ ନେଇଥାନ୍ତି, ନା ଜାତି ନା ଧର୍ମ, ଯେ ଇଏ ଉଚ୍ଚ ଜାତିର ଇଏ ମୋ ପାଖକୁ ଆସିବ, ନୀଚ ଜାତିର ଆକୁ ମାନେ ସିଂହ ଦ୍ୱାର ହିଁ ତଡ଼ିବ, ଏମିତି କିଛି ରହିନଥାଏ। ତ ସେଟା ଗୋଟେ ଗୃହିଣୀ ଜୀବନରେ ବି ରହିବା ନିହାତି ଦରକାର, ଯେ ନା ସାନ ଦିଅର କମ୍ କମଉଛି ମୁଁ ତାକୁ କମ୍ ଦେବି, ମୋର ପତି ଯିଏକି ଘରର ସବୁ କାମ ବୁଝୁଛନ୍ତି ମାନେ ତାଙ୍କୁ ମୁଁ ଅଧିକା ଦେବି, ମାନେ ପୌରାଣିକରେ ବି ମାନେ ଲୋକବାଣୀ ଅଛି ବା ଉକ୍ତି ଅଛି ଯେ ପ୍ରସାଦ ବାଣ୍ଟିଣ ଖାଇବ ଉଣା ଅଧିକ ନ କହିବ, ଏଇ ଯେଉଁ ଜିନିଷଟା ଗୃହିଣୀ ମାନେ ବୁଝିବା ଦରକାର।
1: କୁହନ୍ତୁ ଯେ ଜଗନ୍ନାଥ ସଂସ୍କୃତିରେ ନାରୀର ସମ୍ମାନ କିପରି ପ୍ରକାଶ ପାଏ?
0: ଜଗନ୍ନାଥ ସଂସ୍କୃତିରେ ପୁରାତନ କାଳରୁ ଜଗନ୍ନାଥ ନାରୀଙ୍କୁ ସମ୍ମାନ ଦେଇ ଆସିଛନ୍ତି, ଖାସ ନାରୀମାନଙ୍କର ସମ୍ମାନ ରହିବା ପାଇଁ, ନାରୀମାନଙ୍କର ଓଜନ ଏ ଧରାପୃଷ୍ଠରେ ରହିବା ପାଇଁ ହିଁ ଜଗନ୍ନାଥ ସେ ଲୀଳା କରିଥିଲେ, ଯେମିତିକି ଆମେ ସମସ୍ତେ ଜାଣିଛୁ ଯେଉଁ ଚଣ୍ଡାଳ ଘରେ ଲକ୍ଷ୍ମୀ ଯାଇଥିଲେ ବୋଲି ତାଙ୍କୁ ତଡ଼ି ଦେଇଥିଲେ, 12 ବର୍ଷ ଦୁଃଖ କଷ୍ଟ ପାଇଥିଲେ, କ'ଣ ପାଇଁ ନା ନାରୀମାନଙ୍କର ସମ୍ମାନକୁ ସେ ବଜାୟ ରଖିବା, ସେ ଜଣାଇବାକୁ ଚାହୁଁଥିଲେ ଯେ ଗୋଟେ ନାରୀ ବିନା ପୁରୁଷ ସମାଜରେ ତିଷ୍ଠି ରହିବା ଅସମ୍ଭବ, ତେଣୁ ମୁଁ କହୁଛି ଯେ ମା ଲକ୍ଷ୍ମୀ ଓ ମା ସୁଭଦ୍ରାଙ୍କୁ ଦିଆଯାଉଥିବା ସମ୍ମାନ ନାରୀର ଗାରିମା ଆଉ ଶକ୍ତିର ପ୍ରତୀକ ହୋଇଥାଏ, ଏହା ସମାଜରେ ନାରୀମାନଙ୍କର ମର୍ଯ୍ୟାଦାକୁ ସର୍ବଦା ବୃଦ୍ଧି କରିଥାଏ। ଏଠୁ ଆମେ ଜାଣିପାରୁଛୁ ଯେ ଜଗନ୍ନାଥ ଯେମିତି ମାନେ ନାରୀଙ୍କ ସମ୍ମାନ ପାଇଁ ନାରୀ ଆଗରେ ମୁଣ୍ଡ ନୁଆଇଥିଲେ, ସେମିତି ସବୁ ପୁରୁଷଙ୍କୁ ନାରୀମାନଙ୍କୁ ସମ୍ମାନ ଦେଖିବା ଉଚିତ। ଆଉ ସେଟା ଏଇଟା ବୁଝିବା କଥା ଯେ ଯେଉଁ କାମ ଗୋଟେ ପୁରୁଷ କରିପାରୁଛି ସେଇ କାମ ଗୋଟେ ନାରୀ ମଧ୍ୟ କରିପାରେ।
1: ଭକ୍ତି ଓ ଆଧ୍ୟାତ୍ମିକତା ଗୃହିଣୀଙ୍କୁ କିପରି ସାହାଯ୍ୟ କରେ?
0: ଭକ୍ତି ଓ ଆଧ୍ୟାତ୍ମିକତା କଥା କହିବାକୁ ଗଲେ ଭଉଣୀ, ଭକ୍ତିଟା କ'ଣ କରେ ନା ଆମ ମନକୁ ସବୁବେଳେ ଶାନ୍ତ ଦେଇଥାଏ, ଆମେ ଯେତେ ବି ରାଗ ଅଭିମାନରେ ଥାଉ ଥରେ ଯଦି କାଳିଆ ମୁହଁକୁ ଦେଖିଦେଉ କିମ୍ବା ତା ନାଁକୁ ସ୍ମରଣ କରୁ, ମାନେ କେମିତି ସେ ମନର ସେ ଦୁଃଖ ସେ ଅଭିମାନ ଦୂରେ ଯାଏ କେହି ବି କହିପାରିବେନି। ତ ଭକ୍ତି ମନକୁ ଶାନ୍ତ କରେ, ସକାରାତ୍ମକ ଚିନ୍ତାଧାରା ଆମ ମନ ଭିତରେ ଆଣିଦେଇଥାଏ, ତେଣୁ ସବୁବେଳେ ମୁଁ କହିବି ଯେ ଯେତେବେଳେ ବି ମାନେ ନିଜକୁ ଆମେ ନିଜ ଆୟତରେ ରଖିପାରିବା ନାହିଁ ସେ ସମୟରେ ଭଗବାନଙ୍କୁ ସ୍ମରଣ କରିବା, ସେ ଆପେ ଆପେ ବାତ ଦେଖେ ଆମ ମନରୁ ଯେତିକି ଚିନ୍ତାଧାରା ଯେତିକି ନକାରାତ୍ମକ ଭାବ ଅଛି ସବୁ ଦୂରେଇଯାଏ।
1: ଆଚ୍ଛା ଭଉଣୀ, ଆମେ ଆଗକୁ ତ ଆହୁରି କଥା ହେବା, ଆପଣ କହୁଥିଲେ ଯେ ଆପଣଙ୍କ ରୁଚି ହେଲା ଗୀତ ଗାଇବା।
0: ଆଜ୍ଞା,
1: ଏବେ ତ ବର୍ତ୍ତମାନ ରଥଯାତ୍ରା ସମୟ,
0: ଆଜ୍ଞା,
1: ତାପରେ ଆଜି ହେରା ପଞ୍ଚମୀ,
0: ଆଜ୍ଞା,
1: ତ ମା ଲକ୍ଷ୍ମୀଙ୍କ ଉପରେ କିଛି ଗୀତ ଜାଣିଛନ୍ତି ଭଜନ?
0: ହଁ, ଲକ୍ଷ୍ମୀ ଯେତେବେଳେ ନନ୍ଦିଘୋଷ ରଥ ଜଗନ୍ନାଥକୁ ନେଇକି ଯାଇଛନ୍ତି ସେ ଟାଇମ୍ ସେ ସମୟର ଗୋଟେ ବହୁତ ସୁନ୍ଦର ଗୀତ ଅଛି, ମୁଁ ସେଟା ମାନେ ମୋ ଶ୍ରୋତା ଭଉଣୀମାନଙ୍କୁ ଗାଇକି ଶୁଣାଇବାକୁ ଚାହେଁ।
1: ନିଶ୍ଚୟ ନିଶ୍ଚୟ।

0: ଛ ଜଗନ୍ନାଥ ଙ୍କୁ।
1: ବହୁତ ସୁନ୍ଦର, ବହୁତ ଭଲ ଲାଗିଲା।
0: ଧନ୍ୟବାଦ ଭଉଣୀ।
1: ଆଉ ମା ଲକ୍ଷ୍ମୀଙ୍କ ଗୀତ ଏତେ ସୁନ୍ଦର ଗାଇଲେ ଆମ ଶ୍ରୋତା ଭଉଣୀ ମାନେ ବି ବହୁତ ଖୁସି ହେଇଯାଉଥିବେ। କହୁଥିଲେ ଯେ ଆପଣଙ୍କ ରୁଚି ରୋଷେଇ ବି।
0: ଆଜ୍ଞା,
1: ତ ଆପଣଙ୍କୁ କଣ କଣ ରୋଷେଇ ଆସେ?
0: ମୋତେ ମାନେ ଯେତିକି ଆଞ୍ଚଳିକ ରୋଷେଇ

0: ମାନେ ବେସର କିମ୍ବା ଏମିତି ନୂଆ ପ୍ରକାର ପିଠା ଯୋଉଟାକି ମୋ ଶାଶୁ ମତେ ଶିଖେଇ ଦିଅନ୍ତି। ତାପରେ ଏମିତି ମାନେ କିଛି ଗୋଟେ ଡିଶ ମାନେ ଖାଦ୍ୟ ଥିବ ତାକୁ ମାନେ ମିଶେଇକି ଆଉ ଗୋଟେ କିଛି ନୂଆ ଜିନିଷ ତିଆରି କରିବା। ଯେମିତିକି ଆମ ଘରେ ଗୋଟେ କରାଯାଏ ଅମୃତଭଣ୍ଡା ବାଦାମ ଏସବୁକୁ ନେଇକିନା ଗୋଟେ ମାନେ ରୁଟିରେ ଖାଇବା ପାଇଁ ଗୋଟେ ତିଆରି କରନ୍ତି। ଏସବୁ ମାନେ ଯେତିକି ମାନେ ଆଞ୍ଚଳିକ ଖାଦ୍ୟ ମତେ ଦେଶୀ ଖାଦ୍ୟ ମତେ କରିବା ପାଇଁ ଭଲ ଲାଗେ।
1: ଆଉ ପୋଡ଼ ପିଠା ଆସେ କି ନାହିଁ?
0: ଟିକେ ଟିକେ ଆସେ।
1: ଆଜ୍ଞା। ଆଚ୍ଛା ଭଉଣୀ, ତାହେଲେ ଆମେ ପୁଣି ବିଷୟବସ୍ତୁକୁ ଯିବା।
0: ଆଜ୍ଞା ଆଜ୍ଞା।
1: ଆଚ୍ଛା, ଜଗନ୍ନାଥ ସଂସ୍କୃତି ଗୃହିଣୀକୁ ଆଦର୍ଶ ଗୃହଲକ୍ଷ୍ମୀ କିପରି କରେ?
0: ଏହି ସଂସ୍କୃତିରେ ଦେଖନ୍ତୁ ମ୍ୟାଡ଼ାମ, ଯେମିତି ସେବାୟତମାନେ ନିଃସ୍ୱାର୍ଥପର ଭାବେ ଜଗନ୍ନାଥଙ୍କର ସେବା କରନ୍ତି, ନିଜକୁ ଜଗନ୍ନାଥଙ୍କ ମାନେ ପାଦ ତଳେ ସମର୍ପି ଦେଇଥାନ୍ତି, ସେହି ଗୁଣଟା ଗୃହିଣୀମାନଙ୍କ ପାଖରେ ରହିବା ନିହାତି ଆବଶ୍ୟକ। ନିଜର ପରିବାରର ମଙ୍ଗଳ ପାଇଁ, ନିଜ ପରିବାରର ଶାନ୍ତି ସୁଖ ପାଇଁ ବା ନିଜ ପରିବାରରେ ଯେଉଁ ମାଧୁର୍ଯ୍ୟଟା ରହିଛି ତାକୁ ବଜାୟ ରଖିବା ପାଇଁ ସେମାନେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିବା ଦରକାର। ତ୍ୟାଗଟା ସବୁ ମହିଳାଙ୍କ ପାଖରେ ରହିବା ଦରକାର।
1: ଆଚ୍ଛା ଭଉଣୀ, କୁହନ୍ତୁ ଯେ ପରିବାର ଗଠନରେ ଜଗନ୍ନାଥ ସଂସ୍କୃତିର ଅବଦାନ ଉପରେ ଟିକେ କିଛି ବର୍ଣ୍ଣନା କରନ୍ତୁ।
0: ପରିବାର ଗଠନର ଉପରେ ତ ଜଗନ୍ନାଥଙ୍କର ମାନେ ସଂସ୍କୃତିର ବହୁତ ବଡ଼ ଭୂମିକା ରହିଛି। ପ୍ରେମ, ସମାନତା, ସହଯୋଗ, ସେବା, ପରସ୍ପର ଏସବୁ ବିନା କେବେ ବି କୌଣସି ପରିବାର ଗଢ଼ି ଉଠେ ନାହିଁ। ତ ଯେତେବେଳେ ଯାଏଁ ପରିବାର ଏସବୁ ଜିନିଷ ଥିବ, ପରିବାର ଭିତରେ ଏକତାଟା ବଜାୟ ରହିଥିବ।
1: ଜଗନ୍ନାଥ ସଂସ୍କୃତିର ଆଦର୍ଶ ଗୁଡ଼ିକୁ ଅନୁସରଣ କଲେ ଗୃହିଣୀ ଓ ସମାଜ କିପରି ଉପକୃତ ହେବେ?
0: ବହୁତ ଭଲ ପ୍ରଶ୍ନଟିଏ ଭଉଣୀ। ଦେଖନ୍ତୁ, ଯଦି ଗୃହିଣୀ ଜଗନ୍ନାଥଙ୍କ ସଂସ୍କୃତିର ସେବା, ଭକ୍ତି, ସମାନତା, ସହନଶୀଳତା, ସଞ୍ଚୟ, ପରିଚ୍ଛନ୍ନତା ଓ ନୈତିକତାକୁ ଅନୁସରଣ କରନ୍ତି, ତେବେ ପରିବାରର ସୁଖୀ, ସମାଜ ସୁଶୃଙ୍ଖଳ ଓ ରାଷ୍ଟ୍ର ସମୃଦ୍ଧ ହେବ। ଏହି ସଂସ୍କୃତି ମାନବତା, ଶାନ୍ତି ଓ ସଦ୍ଭାବର ଚିରନ୍ତନ ବାର୍ତ୍ତା ବହନ କରିଥାଏ। ମାନେ ଏହି ସଂସ୍କୃତି ଆମକୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ଏହା ଶିକ୍ଷା ଦେଇଥାଏ ଯେ ଯଦି ଜଣେ ନାରୀ ଚାହିଁବ, ତ୍ୟାଗ ନିଜ ପରିବାରକୁ ଗୋଟେ ସୁନ୍ଦର ପରିବାର ଭାବେ ଗଢ଼ି ତୋଳିବ।
1: ଆଜ୍ଞା, ଆଉ ପଦେ ଗୀତ ଗାଇକି ଆମ ଶ୍ରୋତା ଭଉଣୀମାନଙ୍କୁ ଶୁଣେଇବେ?
0: ନିଶ୍ଚିତ ଭଉଣୀ, ଗୁରୁବାର ଆସିବାକୁ ଯାଉଛି, ତ ସେଇ ଲକ୍ଷ୍ମୀଙ୍କର ଆଗମନରେ ଗୋଟେ ସୁନ୍ଦର ଗୀତ ଅଛି ଯେଉଁଟାକି ମୁଁ ଗାଇକି ଶୁଣେଇବାକୁ ଚାହେଁ। ଆଣିଦେ ମୋତେ ପଦୁଅ ଫୁଲରେ, ଆଣିଦେ ମୋତେ ପଦୁଅକୁ ପଦ୍ମାଳୟା, ପଦୁଅକୁ ପଦ୍ମାଳୟା ପାଆନ୍ତି ଭଲରେ, ଆଣିଦେ ମୋତେ ପଦୁଅ ଫୁଲରେ, ଆଣିଦେ ମୋତେ।
1: ବହୁତ ଭଲ ଲାଗିଲା ଭଉଣୀ।
0: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭଉଣୀ, ମୋତେ ଏପରି ଗୋଟେ ସୁଯୋଗ ଦେଇଥିବାରୁ, ଯାହା ମାଧ୍ୟମରେ କି ମୁଁ ମାନେ ଜଗନ୍ନାଥ ସଂସ୍କୃତି ବିଷୟରେ ମୋ ଶ୍ରୋତା ଭଉଣୀମାନଙ୍କୁ କିଛି ଅବଗତ କରାଇ ପାରିଲି।
1: ଆଜ୍ଞା ଆଜ୍ଞା ଭଉଣୀ, କୁହନ୍ତୁ ଯେ ଆମ ଶ୍ରୋତା ଭଉଣୀମାନଙ୍କ ପାଇଁ ଆପଣଙ୍କର ରହିବ ଆଜି ହେରା ପଞ୍ଚମୀରେ ମା ଲକ୍ଷ୍ମୀଙ୍କ ବିଷୟରେ, ଯୋଉଟାକି ଆମ ଶ୍ରୋତା ଭଉଣୀମାନେ ପ୍ରେରଣା ପାଇପାରିବେ।
0: ମୁଁ ଶେଷରେ ତ ଏତିକି କହିବି ଭଉଣୀ, ଯେମିତି ଲକ୍ଷ୍ମୀ ଆଉ ଜଗନ୍ନାଥଙ୍କ ମଧ୍ୟରେ ସ୍ୱାମୀ ସ୍ତ୍ରୀର ଗୋଟେ ପବିତ୍ର ସମ୍ପର୍କ ଥିଲା, ରାଗ ଋଷା ମାନବ ଆମେ ସମସ୍ତେ ଜାଣିଛୁ। ଯେହେତୁ ଜଗନ୍ନାଥ ଏକା ଚାଲିଯାଇଥିଲେ ଲକ୍ଷ୍ମୀଙ୍କୁ ନ ନେଇ, ତ ସେ ତାଙ୍କ ଉପରେ ବହୁତ ରାଗି ଯାଇଥିଲେ। ବାହୁଡ଼ରେ ଯେତେବେଳେ ସେ ଫେରିଥିଲେ, ସେ ଘରର କବାଟ ବନ୍ଦ କରିଦେଇ ଜଗନ୍ନାଥଙ୍କୁ ଛାଡ଼ି ନଥିଲେ। ସେ କରି ତ ଏତେ ବିସ୍ତାର ଭାବେ ମୁଁ କହିପାରିବିନି, ତ ସଂକ୍ଷିପ୍ତରେ କହୁଛି, ଗୋଟେ ସମ୍ପର୍କରେ ମାନେ ରାଗ ରୁଷା ଅଭିମାନ ସମାନ ପରିମାଣରେ ରହିବା ଦରକାର, ତାହେଲେ ଯେ ସମ୍ପର୍କଟା ଚଟପଟା ଲାଗେ ଆଉ ସେ ସମ୍ପର୍କର ମାଧୁର୍ଯ୍ୟଟା ବହୁତ ଦିନ ଯାଏ। ତ ମୁଁ ମୋର ଶ୍ରୋତା ଭଉଣୀମାନଙ୍କୁ କହିବି ଯେ ଯଦି ବି ସେମାନେ ନିଜର ସ୍ୱାମୀମାନଙ୍କ ଉପରେ ରାଗ ରୁଷା ଅଭିମାନ କରୁଛନ୍ତି, ଯୋଉଟାକି ତାଙ୍କର ଅଧିକାର ସେ ଜାହିର କରୁଛନ୍ତି, ପରବର୍ତ୍ତୀ ସମୟରେ ମାନେ ସେଟା ଯେମିତି ଦୀର୍ଘସ୍ଥାୟୀ ନ ରହୁ ସେଥିପ୍ରତି ଧ୍ୟାନ ଦେବା ଦରକାର। କାରଣ ଯଦି ସ୍ତ୍ରୀ ଦୀର୍ଘସ୍ଥାୟୀ ଯାଏ ରାଗ ରୁଷା ମାନ ଅଭିମାନ କରିକିନା ରହିଲା, ତ ସେ ଘର କେତେବେଳେ ବି ତିଷ୍ଠି ପାରିବ ନାହିଁ। ସ୍ୱାମୀଙ୍କର ସାମାନ୍ୟ ପ୍ରଚେଷ୍ଟାରେ ବି ସେ ମାନି ଯାଇ ସ୍ୱାମୀଙ୍କୁ ଆପଣାଇ ନେବା ଦରକାର, ଆଉ ସେ ପ୍ରେମ ବନ୍ଧନରେ ଦୁହେଁ ବାନ୍ଧି ହେଇକି ରହିବା ଦରକାର। ଦ୍ୱିତୀୟତଃ କହିବି ଯେ ଜଣେ ଗୃହିଣୀ ସବୁବେଳେ ଚେଷ୍ଟା କରିବା ଦରକାର ଯେ ପରିବାର ସମସ୍ତଙ୍କୁ କେମିତି ନିଜେ ବାନ୍ଧିକି ରଖିବ। ତୃତୀୟରେ କହିବି ଯେ ପରିବାରର ସୁଖ ଶାନ୍ତି ପାଇଁ ଗୋଟେ ଗୃହିଣୀ ସବୁବେଳେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିବା ଦରକାର, ତେବେ ଯାଇ ସେ ଗୋଟେ ଉତ୍ତମ ବୋହୁ, ଉତ୍ତମ ସ୍ତ୍ରୀ, ଉତ୍ତମ ଭାଉଜ ହଉ, ଉତ୍ତମ ମା, ଉତ୍ତମ ଭଉଣୀ ସବୁ ଭାବେ ପରିଚିତ ହେଇପାରିବ।
1: ହଁ, ଆଉ ଗୋଟେ କଥା କହିବାକୁ ଚାହିଁବି ଭଉଣୀ, ଯେ

0: ସ୍ୱାମୀ ସ୍ତ୍ରୀ ଭିତରେ ଯେତେ ରାଗ ରୋଷା ଥାଉ, କିନ୍ତୁ ଦୁଇ ଜଣଙ୍କ ଭିତରେ କେହି ବି ଜଣେ ମାନି ଯିବା ଉଚିତ, ନହେଲେ ଏଇ ରାଗଟା ବହୁତ ସମୟ ରହିଲେ ହୁଏତ ଆଗକୁ ଘର ଭାଙ୍ଗି ବି ଯାଇପାରେ।
1: ଆଜ୍ଞା, ସେଟା ତ ଠିକ୍ କହିଲେ ଭଉଣୀ, କିନ୍ତୁ ମୋ ହିସାବ ମତରେ କହିବି ଯେ ଯଦି 90 ସିଚୁଏସନ୍ରେ ସ୍ତ୍ରୀମାନେ ଭୁଲ ମାଗି ନେଉଛନ୍ତି, ତ 10 ସିଚୁଏସନ୍ରେ ବି ସ୍ୱାମୀମାନଙ୍କୁ ଭୁଲ ମାଗି ନେବା ଲାଗି ପଡ଼ିବ। ତାହେଲେ ଯାଇକି ମାନେ ଦୁଇ ଜଣଙ୍କ ଭିତରେ ଯେଉଁ ସାମଞ୍ଜସ୍ୟଟା ରହିକି ସମ୍ପର୍କଟା ଆଗେ ଚାଲିବ। ଏମିତି ନାହିଁ ଯେ ସବୁବେଳେ ସ୍ତ୍ରୀମାନେ ହିଁ ଭୁଲ ମାଗୁଥିବେ, ସ୍ୱାମୀମାନେ ପରିଶ୍ରମ କରୁଛନ୍ତି, ସେମିତି ନାହିଁ। କେତୋଟି ଜାଗାରେ ସ୍ୱାମୀ ବି ନହିବା ଦରକାର, କେତୋଟି ଜାଗାରେ ସ୍ତ୍ରୀ ବି ନହିବା ଦରକାର, ତେବେ ତାହେଲେ ଯାଇ ଦୁଇ ଜଣଙ୍କ ଭିତରେ ବୁଝାମଣାଟା ଠିକ୍ ରହିବ।
0: ହଁ, ନିହାତି ଭାବରେ। ଆଜି ଶ୍ରୋତା ଭଉଣୀ ମାନେ ନିଶ୍ଚିତ ଭାବରେ ଆପଣଙ୍କର ଏଇ ପ୍ରେରଣା ଯୋଉ ଦେଲେ ସେମାନେ ନିଶ୍ଚିତ ଭାବରେ ଶିଖିପାରିବେ। ଆପଣ ଏତେ ସୁନ୍ଦର ସମୟ ଦେଇଥିବାରୁ ଆପଣଙ୍କୁ ଆମ ଶକ୍ତିରୂପା କାର୍ଯ୍ୟକ୍ରମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର ଭଉଣୀ।
1: ଧନ୍ୟବାଦ ଭଉଣୀ, ନମସ୍କାର।
2: ଆମ ସହିତ ଥିଲେ ଶ୍ରଦ୍ଧାଞ୍ଜଳି ଦାସ ଭଉଣୀ। ଜଗନ୍ନାଥ ସଂସ୍କୃତି ଗୃହିଣୀଙ୍କୁ କେବଳ ଧାର୍ମିକ ଆଚରଣ ନୁହେଁ, ବରଂ ଆଦର୍ଶ ଜୀବନ ବଞ୍ଚିବାର ପଥ ଦେଖାଏ। ସେବା, ସହନଶୀଳତା, ସମାନତା, ପରିଚ୍ଛନ୍ନତା, ତ୍ୟାଗ, ସଂସ୍କାର, ସଞ୍ଚୟ, ସମୟାନୁବର୍ତ୍ତିତା, ଭକ୍ତି ଓ ପ୍ରେମ ଭଳି ଗୁଣଗୁଡ଼ିକ ଜଣେ ଗୃହିଣୀଙ୍କୁ ଆଦର୍ଶ ମା, ଆଦର୍ଶ ପତ୍ନୀ ଓ ଆଦର୍ଶ ନାଗରିକ ଭାବେ ଗଢ଼ିତୋଳେ। ଆଜିର ବ୍ୟସ୍ତ ଜୀବନରେ ମଧ୍ୟ ଯଦି ପ୍ରତ୍ୟେକ ଗୃହିଣୀ ଜଗନ୍ନାଥ ସଂସ୍କୃତିର ଏହି ମହାନ ଆଦର୍ଶଗୁଡ଼ିକୁ ଅନୁସରଣ କରନ୍ତି, ତେବେ ପରିବାରରେ ସୁଖ, ସମାଜରେ ସମ୍ପ୍ରୀତି ଓ ରାଷ୍ଟ୍ରରେ ନୈତିକତା ଆହୁରି ସୁଦୃଢ଼ ହେବ। ସେଥିପାଇଁ ଜଗନ୍ନାଥ ସଂସ୍କୃତି କେବଳ ଭକ୍ତିର ସଂସ୍କୃତି ନୁହେଁ, ବରଂ ଏକ ସୁନ୍ଦର, ସୁଶୃଙ୍ଖଳ ଓ ମାନବିକ ପରିବାର ଗଢ଼ିବାର ଚିରନ୍ତନ ଜୀବନ ଦର୍ଶନ।

ପ୍ରକୃତରେ ଆଜିର କଥାବାର୍ତ୍ତା ବହୁତ ଭଲ ଲାଗିଲା। ଆଜିର ଶକ୍ତି ରୂପା କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମ ଠିକଣା ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ 7660001। ହ୍ୱାଟ୍ସଆପ୍ ମାଧ୍ୟମରେ ବି ଆପଣ ମତାମତ ଦେଇପାରିବେ। ଆମ ନମ୍ବରଟି ହେଲା 8895994143। ଏବେ ଆପଣଙ୍କଠୁ ବିଦାୟ ନେଉଛି ମୁଁ ସସ୍ମିତା ମହାନ୍ତି। ନମସ୍କାର।

ଶୁଣୁଥିଲେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନାରେ ଥିଲେ ସସ୍ମିତା ମହାନ୍ତି।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୋପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଏବଂ ଆଞ୍ଚଳିକ ସମ୍ବାଦ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ। ବିରୋଧୀ ଦଳ ସଦସ୍ୟଙ୍କ ହୋହାଲ୍ଲା ଯୋଗୁଁ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହ ମୁଲତବୀ। ବୈଶ୍ୱିକ ସମସ୍ୟା ସତ୍ତ୍ୱେ ଦେଶର ଅଭିବୃଦ୍ଧି ହାର 7.7% ରହିଛି କହିଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତି ମୁର୍ମୁ ମାଲଡୋଭା ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଜି କରିବେ ଆଲୋଚନା। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ ଖେଳାଳି ଏମ୍ ବାପେଙ୍କୁ ମିଳିଲା ଗୋଲ୍ଡେନ୍ ବୁଟ୍। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଲୋକସଭା ଅଧିବେଶନ ପୂର୍ବାହ୍ନ 11 ଆରମ୍ଭ ହେବା ପରେ ଦିବଂଗତ 6 ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସେହି 6 ହେଲେ ନାନ୍ଦେଡ୍ଲା ଭାସ୍କର ରାଓ, ଓମୁଅତି ଦେବୀ, ସୁଧାଂଶୁ ସିଲ୍, ମେଜର ଜେନେରାଲ୍ ଭୁବନ ଚନ୍ଦ୍ର ଖଣ୍ଡୁରୀ, କେପି ଧନପା।

0: ଅକଲନ ଏବଂ ପ୍ୟାରେଲାଲ ସଙ୍ଖୁଆର। ଗୃହରେ ମଧ୍ୟ କତାରର ଅମିର ଶେଖ୍ ହମଦ ବିନ୍ ଖଲିଫା ଅଲ୍ ଥାନିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି ଶେଖ୍ ହମିଦ ବିନ୍ ଖଲିଫା ଭାରତ କତାର ସମ୍ପର୍କକୁ ତ୍ୱରାନ୍ୱିତ କରିବା ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଗୃହରେ ବାଚସ୍କତି ପ୍ରଶ୍ନକାଳ ଆରମ୍ଭ କରିବା ପରେ ବିରୋଧୀ ଦଳ କଂଗ୍ରେସ ଓ ସମାଜବାଦୀ ପାର୍ଟିର ସଦସ୍ୟମାନେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ ଉତ୍ଥାପନ କରି ହୋହାଲ୍ଲା କରିଥିଲେ। ଶ୍ରୀ ବିର୍ଲା ବିରୋଧୀ ଦଳଗୁଡ଼ିକୁ ଗୃହ ସୁପରିଚାଳନା ଏବଂ ମର୍ଯ୍ୟାଦା ରକ୍ଷା କରିବା ଲାଗି ସଦସ୍ୟମାନଙ୍କୁ ନିବେଦନ କରିଥିଲେ, କିନ୍ତୁ ସଦସ୍ୟମାନେ ସେମାନଙ୍କର ବିରୋଧ ଜାରି ରଖିବାରୁ ଗୃହକୁ ପ୍ରଥମେ 12 ପର୍ଯ୍ୟନ୍ତ ବାଚସ୍କତି ମୁଲତବୀ ଘୋଷଣା କରିଥିଲେ। ଏହାପରେ ଗୃହ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବା ପରେ ବିରୋଧୀ ଦଳ ପକ୍ଷରୁ ହୋହାଲ୍ଲା ଜାରି ରହିବାରୁ ବାଚସ୍କତି ଦ୍ୱିତୀୟ ଥର ପାଇଁ ଗୃହକୁ 12:30 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ବିରୋଧୀ ଦଳ ସଦସ୍ୟମାନେ ସେମାନଙ୍କର ବିକ୍ଷୋଭ ପ୍ରଦର୍ଶନ ଜାରି ରଖିବାରୁ ବାଚସ୍କତି ଲୋକସଭାକୁ ଦିନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
1: मेरा आग्रह है कि सदन का प्रथम दिन है और इस परंपरा को तोड़ना चाहिए कि प्रथम दिन सदन नहीं चलेगा। मैं हमेशा आपसे आग्रह कहता हूं कि आपको पर्याप्त अवसर पर्याप्त समय मिलेगा।
0: ରାଜ୍ୟସଭାର ଅଧିବେଶନ ନୂତନ ଭାବେ ନିର୍ବାଚିତ ଏବଂ ପୁନଃ ନିର୍ବାଚିତ ସଦସ୍ୟମାନଙ୍କ ଶପଥ ଗ୍ରହଣ ସହ ଆରମ୍ଭ ହୋଇଥିଲା। ବିଜେପିର ଡକ୍ଟର ମୁକେଶ ଭାଇ ରାଠୁଆ, ମହେଶ କେୱାଟ, ଡକ୍ଟର ସତୀଶ ପୁନିଆ, ପ୍ରକାଶଜି ବରାଇକ, ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ, କଂଗ୍ରେସର ପବନ ଖେରା, ନ୍ୟାସନାଲ୍ ପିପୁଲ୍ସ ପାର୍ଟିର ଜେମ୍ସ ସାଙ୍ଗମା ଏବଂ ଜୋରମ୍ ପିପୁଲ୍ସ ମୁଭ୍ମେଣ୍ଟର କେ ଲାଲ୍ଟୁଲ୍ ଆଙ୍କିମା ଶପଥ ଗ୍ରହଣ କରିଥିଲେ। ଏହାପରେ ଗୃହରେ ଦିବଂଗତ ପୂର୍ବତନ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ନିଟ୍ ପ୍ରଶ୍ନପତ୍ର ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଏହାକୁ ନେଇ ରାଜ୍ୟସଭାରେ ହୋହାଲ୍ଲା ହେବା କାରଣରୁ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଗୃହକୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ଅନୁରୂପ ଭାବେ ବାରମ୍ଭାର ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ହୋହାଲ୍ଲା ଜାରି ରହିବାରୁ ଅଧ୍ୟକ୍ଷ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମୌସୁମୀ ଅଧିବେଶନ ସୁଚାରୁରୂପେ ପରିଚାଳିତ ହେଲେ ଏହା ଫଳପ୍ରଦ ହେବ। ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଉଭୟ ଅଧିବେଶନ ଫଳପ୍ରଦ ହେଲେ ଏହା ଦେଶ ପାଇଁ ମଙ୍ଗଳମୟ ହେବା ସହ ସମସ୍ତଙ୍କ ପାଇଁ କଲ୍ୟାଣଦାୟକ ହେବ। ସେ କହିଛନ୍ତି ବିଶ୍ୱସ୍ତରରେ ଭାରତ ଗ୍ରହଣଯୋଗ୍ୟ ହୋଇପାରିଛି ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ମାନ୍ୟତା ବୃଦ୍ଧି ପାଇଛି, ଯାହାକି ଦେଶର ଯୁବବର୍ଗଙ୍କ ପାଇଁ ଏହା ଏକ ଆକାଂକ୍ଷିତ ଏବଂ ଶକ୍ତିଶାଳୀ ବାର୍ତ୍ତା ପ୍ରଦାନ କରୁଛି।
2: मानसून हो या मानसून सत्र, अगर दोनों प्रोएक्टिव हो तो बहुत ही प्रोडक्टिव होते हैं, और दोनों को प्रोडक्टिव होते हैं तो देश का कल्याण होता है, जीव मात्र का कल्याण होता है। साथियों, पिछले एक महीने में देश ने अनेक सिद्धियां प्राप्त की, चाहे राष्ट्रीय हो, अंतर्राष्ट्रीय हो और अब तो अंतरिक्ष भी हो, भारत के लिए गर्व के पल रहे हैं।
0: ସେ କହିଛନ୍ତି ଏକ ମାସ ମଧ୍ୟରେ ଦେଶ ବିଭିନ୍ନ କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛି, ଯାହାକି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଜାତୀୟ ସ୍ତରରେ ହେଉ ବା ଅନ୍ତର୍ଜାତୀୟ ସ୍ତରରେ ହେଉ, ମହାକାଶ ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ନିଜର ଗୌରବର ପଦଚିହ୍ନ ସ୍ଥାପନ କରିଛି। ଗତବର୍ଷ ମୌସୁମୀ ଅଧିବେଶନ ପୂର୍ବରୁ ଭାରତୀୟ ନାଗରିକ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚି ପାରିଥିଲେ। ସେହିପରି ଜଣେ ଯୁବ ଭାରତୀୟ ଷ୍ଟାର୍ଟଅପ୍ କ୍ଷେତ୍ରରେ ଉଲ୍ଲେଖନୀୟ ସ୍ତରରେ ପହଞ୍ଚି ଦେଶ ପାଇଁ ଗୌରବ ଆଣିଥିଲେ। ଶ୍ରୀ ମୋଦି କହିଛନ୍ତି ସମଗ୍ର ବିଶ୍ୱ ବିଭିନ୍ନ ଅଞ୍ଚଳରେ ଯୁଦ୍ଧର ବିଭୀଷିକା ନେଇ ଚିନ୍ତିତ ରହିଛି। ପଶ୍ଚିମ ଏସିଆରେ ବିବାଦଜନକ ପରିସ୍ଥିତି ଯୋଗୁଁ ଭାରତ ଏବଂ ଅନ୍ୟ କେତେକ ଦେଶରେ ଶକ୍ତି ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଛି। ପେଟ୍ରୋଲ, ଡିଜେଲ, ଏଲ୍ପିଜି, ସାର ଏବଂ ରସାୟନ ସାମଗ୍ରୀ ଆଦି କ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକ ସୃଷ୍ଟି ହୋଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଏହିସବୁ ସତ୍ତ୍ୱେ ଭାରତ ତା'ର ଅଭିବୃଦ୍ଧି ହାର 7.7% ବଜାୟ ରଖିଛି, ଯାହାକି ବିଶ୍ୱରେ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ୍ ଅର୍ଥନୀତିକୁ ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମାଲଡୋଭାର ରାଷ୍ଟ୍ରପତି ମାଇଆ ସାନ୍ଧୁଙ୍କ ସହ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିବେ। ସଂସଦର ସଭାପତି ଇଗୋର ଗ୍ରୋସୁଙ୍କ ସହ ରାଷ୍ଟ୍ରପତି ସାକ୍ଷାତ ଆଲୋଚନା କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ମାଲଡୋଭା ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବା ସହ ଏକ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବେ। ସେଠାକାର ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ତାଙ୍କ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 21 ଏବଂ 22 ତାରିଖରେ ଉତ୍ତର ମାସିଡୋନିଆକୁ ଯିବେ। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଉତ୍ତର ମାସିଡୋନିଆକୁ ଏହା ହେବ ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ସିଲଜାନାସ୍କା ଡାଭାକୋଭାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ 23-25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ରୋମାନିଆ ଗସ୍ତରେ ଯିବେ। 3 ଦଶନ୍ଧିରୁ ଅଧିକ ସମୟ ପରେ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଏହି ଦକ୍ଷିଣ ପୂର୍ବ ୟୁରୋପୀୟ ଦେଶକୁ ପ୍ରଥମ ଗସ୍ତ।

0: ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ସେଠାକାର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ସିନେଟ୍ର ଅଧ୍ୟକ୍ଷ ଏବଂ ରୋମାନିଆ ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ। ଆସାମରେ ଲଗାତାର ବର୍ଷା କାରଣରୁ ବନ୍ୟା ପରିସ୍ଥିତି ଜଟିଳ ହୋଇଛି। ଉପର ଆସାମର ହଜାର ହଜାର ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ନଦୀର ଜଳସ୍ତର ବିପଦ ସଂକେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ଭାରତୀୟ ସେନା, ଜାତୀୟ ବିପର୍ଯ୍ୟୟ ତ୍ୱରିତ ବାହିନୀ ଏନ୍ଡିଆର୍ଏଫ୍ ଏବଂ ରାଜ୍ୟ ବିପର୍ଯ୍ୟୟ ତ୍ୱରିତ ବାହିନୀ ଏସ୍ଡିଆର୍ଏଫ୍ ଦଳକୁ ପ୍ରଭାବିତ ଶିବସାଗର, ଚରେଇଦେଓ ଏବଂ ଜୋହରଟ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ମନ୍ତ୍ରୀ ବିମଲ ବୋରା ଶିବସାଗର ଏବଂ ଚରେଇଦେଓ ଜିଲ୍ଲାର ବନ୍ୟା ପରିସ୍ଥିତିର ଆଜି ସମୀକ୍ଷା କରିଛନ୍ତି। ସେ ଏହି ଦୁଇ ଜିଲ୍ଲାର ଉପକମିଶନରମାନଙ୍କ ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମନ୍ତ୍ରୀ କହିଛନ୍ତି ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ଶିବସାଗର ଜିଲ୍ଲାରେ କେବଳ 510 ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ସାରିଲାଣି। ଜାମ୍ମୁ କାଶ୍ମୀର ପାଣିପାଗ ଅବସ୍ଥାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉମାର ଅବଦୁଲ୍ଲା ସମସ୍ତ ଜିଲ୍ଲା ପ୍ରଶାସନକୁ ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ପ୍ରତି 6 ଘଣ୍ଟାରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜାମ୍ମୁ କାଶ୍ମୀରର ରାଜୌରୀ ଓ ପୁଞ୍ଚ ଜିଲ୍ଲାରେ ବନ୍ୟା ପରିସ୍ଥିତି ନେଇ ଗତକାଲି ଜାମ୍ମୁ ସିଭିଲ୍ ସେକ୍ରେଟେରିଏଟ୍ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଭୂସ୍କଳନ ଓ ବନ୍ୟା ଯୋଗୁଁ 12 ଜଣ ଲୋକଙ୍କର ମୃତ୍ୟୁ ହେବା ସହ ଅନେକ ନିଖୋଜ ଥିବା ସୂଚନା ମିଳିଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି 8 କୋଟିରୁ ଉର୍ଦ୍ଧ୍ୱ ପାଣ୍ଡୁଲିପିକୁ ଜ୍ଞାନ ଭାରତ ଅଭିଯାନ ଅଧୀନରେ ଡିଜିଟାଇଜେସନ କରାଯାଇଛି। ଲୋକସଭାରେ ଆଜି ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମାଣ୍ଡବ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଜ୍ଞାନ ଭାରତ ଅଭିଯାନ ଆରମ୍ଭ କରି ପାଣ୍ଡୁଲିପିଗୁଡ଼ିକୁ ସଂରକ୍ଷଣ ଏବଂ ଡିଜିଟାଇଜେସନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାଦ୍ୱାରା ପାଣ୍ଡୁଲିପିଗୁଡ଼ିକର ଗବେଷଣା କରାଯିବା ସହ ଜନସାଧାରଣଙ୍କ ପାଇଁ ସହଜରେ ଉପଲବ୍ଧ ହୋଇପାରିବ। ଏହି ଅଭିଯାନ ଅଧୀନରେ ଦେଶରେ 1 କୋଟିରୁ ଉର୍ଦ୍ଧ୍ୱ ପାଣ୍ଡୁଲିପିକୁ ସର୍ବେକ୍ଷଣ କରାଯାଇଛି ଏବଂ 374,000 ଉର୍ଦ୍ଧ୍ୱ ପାଣ୍ଡୁଲିପିକୁ ଅପଲୋଡ କରାଯାଇଥିବା ମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟ ସୂଚନା ଦେଇଛନ୍ତି। କଲିକତା ହାଇକୋର୍ଟ ଆଜି ମମତା ବାନାର୍ଜୀଙ୍କ ନେତୃତ୍ୱରେ ପରିଚାଳିତ ତୃଣମୂଳ କଂଗ୍ରେସର 3 ଦଳୀୟ ବ୍ୟାଙ୍କ ଆକାଉଣ୍ଟ ପରିଚାଳନା ନେଇ ଅନ୍ତରୀଣ ଅନୁମତିକୁ ଅଗ୍ରାହ୍ୟ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ ଏହି 3 ବ୍ୟାଙ୍କ ଆକାଉଣ୍ଟକୁ ରଦ୍ଦ କରାଯାଇଥିଲା। ଏହି ବ୍ୟାଙ୍କ ଆକାଉଣ୍ଟରେ 440,42,00,000 ଟଙ୍କା ରହିଛି। ପୂର୍ବରୁ ଗତ 13 ତାରିଖରେ ବିଚାରପତି ଜଷ୍ଟିସ୍ କ୍ରିଷ୍ଣାରାଓ ଉଭୟ ପକ୍ଷର ତର୍କ ଶୁଣିବା ପରେ ଅନ୍ତରୀଣ ନିର୍ଦ୍ଦେଶକୁ ସଂରକ୍ଷିତ ରଖିଥିଲେ। ଫିଫା ଫୁଟବଲ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ସ୍ପେନ୍ 1-0 ଆର୍ଜେଣ୍ଟିନାଙ୍କୁ ପରାସ୍ତ କରି ଚମ୍ପିୟନ୍ ହୋଇଛି। ଗତ ରାତିରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ 106ତମ ମିନିଟ୍ରେ ସ୍ପେନ୍ର ଖେଳାଳି ଫେରାନ୍ ଟୋରେସ୍ ଗୋଲ୍ କରିଥିଲେ। ପ୍ରଥମ 90 ମିନିଟ୍ର ଖେଳରେ ଉଭୟ ଦଳ ଗୋଲ୍ କରିବାରେ ସକ୍ଷମ ହୋଇନଥିଲେ। ଏହି ବିଜୟ ସହ ସ୍ପେନ୍ ପୁରୁଷ ବର୍ଗରେ ଦ୍ୱିତୀୟ ଥର ପାଇଁ ଫିଫା ବିଶ୍ୱକପ୍ ହାସଲ କରିଛି। 3 ଚମ୍ପିୟନ୍ ଆର୍ଜେଣ୍ଟିନା ସପ୍ତମ ଥର ପାଇଁ ଫାଇନାଲ୍ ଖେଳି ଚତୁର୍ଥ ଥର ଉପବିଜେତା ରହିଛି। ଫ୍ରାନ୍ସର ତାରକା ଖେଳାଳି ଏମ୍ ବାପେ ଟୁର୍ଣ୍ଣାମେଣ୍ଟର 10 ଗୋଲ୍ ସ୍କୋର୍ କରିବା ସହ ତାଙ୍କର ତୃତୀୟ ବିଶ୍ୱକପ୍ ଅଭିଯାନ ଶେଷ କରିଛନ୍ତି। ଏମ୍ ବାପେଙ୍କୁ ସର୍ବାଧିକ ଗୋଲ୍ କରିଥିବାରୁ ଗୋଲ୍ଡେନ୍ ବୁଟ୍ ପ୍ରଦାନ କରାଯାଇଛି। ସେହିପରି ସ୍ପେନ୍ର ଉନାଓ ସିମେନ୍ଙ୍କୁ ସର୍ବଶ୍ରେଷ୍ଠ ଗୋଲ୍ କିପର୍ ଭାବେ ଗୋଲ୍ଡେନ୍ ଗ୍ଲୋବ୍ ପ୍ରଦାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ। ବିରୋଧୀ ଦଳ ସଦସ୍ୟଙ୍କ ହୋହାଲ୍ଲା ଯୋଗୁଁ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହ ମୁଲତବୀ। ବୈଶ୍ୱିକ ସମସ୍ୟା ସତ୍ତ୍ୱେ ଦେଶର ଅଭିବୃଦ୍ଧି ହାର 7.7% ରହିଛି କହିଲେ ପ୍ରଧାନମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ ଖେଳାଳି ଏମ୍ ବାପେଙ୍କୁ ମିଳିଲା ଗୋଲ୍ଡେନ୍ ବୁଟ୍। ସମ୍ବାଦ ଶେଷ ହେଲା।
1: The headlines. Monsoon session of Parliament begins today. Both houses witness multiple adjournments amid opposition uproar. Prime Minister Narendra Modi calls for productive monsoon session of Parliament, says it will lead to welfare of the nation. Supreme Court to hear pleas seeking probe into Ram Temple donations theft case today. President Draupadi Murmu holds delegation level talks with her Moldovan counterpart Maya Sandu in Chisinau. And IMD issues red alert warning for heavy to very heavy rainfall over parts of Uttarakhand, Himachal Pradesh and Jammu and Kashmir. The monsoon session of Parliament began today. The Lok Sabha and the Rajya Sabha have been adjourned.

0: ଏହି ବିଜ୍ଞାପନ ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ ସଫଳ ହେବା ନେଇ ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବିଶେଷ ନୀତିକାନ୍ତି। ମାଲକାନଗିରି ବିମାନ ବନ୍ଦରର ଟ୍ରାଏଲ୍ ରନ୍ ପୂର୍ବରୁ ସୁରକ୍ଷା ସ୍ଥିତି ଅନୁଧ୍ୟାନ କଲେ ଦୁଇଜଣିଆ ଦଳ। ଏବଂ ସ୍ନାତକ ଶ୍ରେଣୀରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୌସୁମୀ ଅଧିବେଶନ ସଫଳ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଦେଶର ପ୍ରତିଛବିକୁ ବିଶ୍ୱ ଗ୍ରହଣ କରିଛି ଏବଂ ଏହାକୁ ବିଶ୍ୱସ୍ତରୀୟ ସ୍ୱୀକୃତି ମିଳୁଛି। ଦେଶର ଯୁବପିଢ଼ିର କ୍ଷମତା ଏବଂ ଆଶା ମହାକାଶ ଭଳି ଅସୀମ। ମାତ୍ର ଏକ ମାସ ମଧ୍ୟରେ ଦେଶ ଅନେକ ସଫଳତା ହାସଲ କରିଛି, ଯାହା ପ୍ରତ୍ୟେକ ନାଗରିକଙ୍କୁ ଗୌରବାନ୍ୱିତ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତୀୟ ସ୍ତରରେ ହେଉ କିମ୍ବା ଆନ୍ତର୍ଜାତିକ ସ୍ତରରେ ଏବଂ ମହାକାଶ କ୍ଷେତ୍ରରେ ମଧ୍ୟ ଭାରତ ପାଇଁ ବାସ୍ତବତାରେ ଗୌରବର ମୁହୂର୍ତ୍ତ ସୃଷ୍ଟି ହୋଇଛି। ଗତବର୍ଷ ମୌସୁମୀ ଅଧିବେଶନ ପୂର୍ବରୁ ଭାରତ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚିବାରେ ସଫଳ ହୋଇଥିଲା ଏବଂ କିଛିଦିନ ପୂର୍ବରୁ ଜଣେ ଯୁବ ଭାରତୀୟ ଷ୍ଟାର୍ଟଅପ୍ ଐତିହାସିକ ସଫଳତା ହାସଲ କରିଛନ୍ତି। ଭାରତର ଯୁବପିଢ଼ି ମହାକାଶରେ ଏକ ନୂଆ ଯାତ୍ରାର ଶୁଭାରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି।
1: ମନସୁନ ହୋ ୟା ମନସୁନ ସତ୍ର ଅଗର ଦୋନୋ ପ୍ରୋଆକ୍ଟିଭ ହୋ ତୋ ବହୁତ ହି ପ୍ରୋଡକ୍ଟିଭ ହୋତେ ହୈ ଔର ଦୋନୋ କୋ ପ୍ରୋଡକ୍ଟିଭ ହୋତେ ହୈ ତୋ ଦେଶ କା କଲ୍ୟାଣ ହୋତା ହୈ ଜୀବ ମାତ୍ର କା କଲ୍ୟାଣ ହୋତା ହୈ। ସାଥିଓ ପିଛଲେ ଏକ ମହିନେ ମେ ଦେଶ ନେ ଅନେକ ସିଦ୍ଧିୟାଁ ପ୍ରାପ୍ତ କି, ଚାହେ ରାଷ୍ଟ୍ରୀୟ ହୋ ଅନ୍ତରାଷ୍ଟ୍ରୀୟ ହୋ ଔର ଅବ ତୋ ଅନ୍ତରିକ୍ଷ ଭି ହୋ। ଭାରତ କେ ଲିଏ ଗର୍ବ କେ ପଲ ରହେ ହୈ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷ ଯୋଗୁଁ ଭାରତ ଏହାର ଶକ୍ତି ଆବଶ୍ୟକତା ପୂରଣ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବା ନେଇ ସମସ୍ୟା ସୃଷ୍ଟି ହୋଇଛି। ପେଟ୍ରୋଲ, ଡିଜେଲ, ଏଲ୍ପିଜି, ସାର ଏବଂ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟକୁ ନେଇ ପ୍ରତିବନ୍ଧକ ମଧ୍ୟ ସୃଷ୍ଟି ହୋଇଛି। ଏହା ସତ୍ତ୍ୱେ ଭାରତର ଅଭିବୃଦ୍ଧି ହାର 7.7% ରହିଛି ଏବଂ ଭାରତ ଆଜି ବିଶ୍ୱରେ ଦ୍ରୁତଗତିରେ ବିକାଶ ସହ ପ୍ରମୁଖ ଅର୍ଥବ୍ୟବସ୍ଥା ଭାବେ ଉଭା ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ମୌସୁମୀ ଅଧିବେଶନ କାଳରେ ବିଭିନ୍ନ ବିଧେୟକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଧେୟକ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଧେୟକ, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଧେୟକ, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଧେୟକ ଏବଂ FCRA ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଧେୟକ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅଧିବେଶନ ଅଗଷ୍ଟ ମାସ 13 ପର୍ଯ୍ୟନ୍ତ ଚାଲିବ। ପବିତ୍ର ହେରାପଞ୍ଚମୀ ତିଥିରେ ପୁରୀରେ ଆଜି ଶ୍ରୀଜୀଉମାନଙ୍କର ଆଡ଼ପ ମଣ୍ଡପରେ ବିଶେଷ ନୀତିକାନ୍ତି ହେଉଛି। ମା' ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀଗୁଣ୍ଡିଚା ଦିନ ବଡ଼ଭାଇ ବଳଭଦ୍ର ଓ ସାନ ଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ଯାତ୍ରା କରିବା ପରେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ଓ ଅବହେଳିତ ମନେ କରିଛନ୍ତି। ଅଭିମାନିନୀ ମା' ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିବା ସହ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଆଜି ଅଧର ଚୁମ୍ବିତ ଆଜ୍ଞାମାଳ ପାଇ ରାଗରେ ହେରା ଗୌରୀ ସାହି ବାଟେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ପରି ଗୁଣ୍ଡିଚା ମନ୍ଦିରରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପ ଲାଗି, ଅବକାଶ, ବେଶ, ଗୋପାଳବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଆଦି କରାଯାଉଛି। ଆଜିର ଏହି ନୀତି ଶେଷ ହେବା ପରେ ଆସନ୍ତାକାଲି ସକାଳ ଧୂପ ସରିବା ପରେ ତିନି ରଥର ଦକ୍ଷିଣ ମୋଡ଼ ନେଇ ଆଜ୍ଞାମାଳ ବିଜେ କରାଯିବ। ଦକ୍ଷିଣ ମୋଡ଼ ହେବା ପୂର୍ବରୁ ଆଜି ରଥଗୁଡ଼ିକର ଯାଞ୍ଚ କରାଯାଇଛି। ରଥଯାତ୍ରା ସମୟରେ ପୁରୀ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପୁଲିସର ସର୍ବୋଚ୍ଚ ପ୍ରାଥମିକତା ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଛନ୍ତି। ଚଳିତ ରଥଯାତ୍ରା ସମୟରେ ଗତ 4 ମଧ୍ୟରେ ପୁରୀ ପୁଲିସ ଓ ଆଣ୍ଟି ସ୍ନାଚିଂ ଟିମ୍ ପକ୍ଷରୁ 143 ଜଣଙ୍କୁ ମୋବାଇଲ, ପର୍ସ, ସୁନା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟ୍ ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି। ଶ୍ରୀ ସିଂ କହିଛନ୍ତି, ଲୁଟେରାମାନଙ୍କଠାରୁ 250 ଅଧିକ ମୋବାଇଲ ଫୋନ୍ ଜବତ କରାଯାଇଛି। ଚଳିତ ବର୍ଷ ରଥଯାତ୍ରା

ସମୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କ ସୁରକ୍ଷିତ ଦର୍ଶନକୁ ପ୍ରାଥମିକତା ଦିଆଯାଇଥିବା ବେଳେ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ସାଧା ପୋଷାକଧାରୀ ପୁଲିସ୍ କର୍ମଚାରୀଙ୍କୁ ନିୟୋଜନ କରାଯାଇଛି। ଅନ୍ୟପକ୍ଷରେ ସିସିଟିଭି ମାଧ୍ୟମରେ ନିରୀକ୍ଷଣ କରାଯାଇ ବିଭିନ୍ନ ସ୍ଥାନରେ ଲୁଟ୍ କରୁଥିବା ଅପରାଧୀଙ୍କୁ ଗିରଫ କରାଯାଉଥିବା ଏସ୍ପି ଶ୍ରୀ ସିଂ କହିଛନ୍ତି। ରଥଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ନବରଙ୍ଗପୁର ଜିଲ୍ଲାର 10 ପାରମ୍ପରିକ ଦୁର୍ଗାମେଢ଼ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ 11 ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି। ପାରମ୍ପରିକ ଦଶହରା ମେଢ଼ର ସଂରକ୍ଷଣ ଓ ପ୍ରୋତ୍ସାହନ ଲାଗି ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ନିୟମ ଅନୁଯାୟୀ 100 ବର୍ଷରୁ ଅଧିକ ପୁରୁଣା ମେଢ଼କୁ 1,01,000 ଟଙ୍କା, 70 ବର୍ଷରୁ ଅଧିକ ମେଢ଼କୁ 70,000 ଟଙ୍କା ଏବଂ 50 ବର୍ଷରୁ ଅଧିକ ମେଢ଼କୁ 50,000 ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକରୁ। ମାଲକାନଗିରି ବିମାନ ବନ୍ଦରରେ ଆସନ୍ତା 22 ତାରିଖରେ ଟ୍ରାଏଲ୍ ରନ୍ ହେବାକୁ ଥିବାବେଳେ ଆଜି ବିମାନ ବନ୍ଦରର ସୁରକ୍ଷା ସ୍ଥିତି ଯାଞ୍ଚ କରାଯାଇଛି। ରାଜ୍ୟ ବେସାମରିକ ବିମାନ ଚଳାଚଳ ସୁରକ୍ଷା ଯାଞ୍ଚ ଦଳର ସହକାରୀ ନିର୍ଦ୍ଦେଶକ ନିରୋଜ କୁମାର ନାୟକ ଏବଂ ସୁରକ୍ଷା ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଦାସ ସମ୍ପୃକ୍ତ ବିମାନ ବନ୍ଦରର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉଭୟ ଅଧିକାରୀ ବିମାନ ବନ୍ଦର ଭିତ୍ତିଭୂମି, ଟର୍ମିନାଲ, ରନ୍ୱେ, ଟିକେଟ୍ କାଉଣ୍ଟର ଏବଂ ଯାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ପଥ ଯାଞ୍ଚ କରିଛନ୍ତି। ଆଜି ମାଲକାନଗିରି ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅଗ୍ନିଶମ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଏହି ଦୁଇଜଣିଆ ଦଳ ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଓ ସମୁଦ୍ରକୂଳକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିଲାଗି ସଂଶୋଧିତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଏବଂ ବ୍ୟୟ ଅଟକଳ ଦାଖଲ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗୋପାଳପୁର ସମୁଦ୍ରକୂଳରେ ଦ୍ୱିତୀୟ ପର୍ଯ୍ୟାୟ ବିକାଶ ପାଇଁ ପ୍ରସ୍ତାବିତ ଜମି ଅଧିଗ୍ରହଣ ବାବଦ ବ୍ୟୟ ଅଟକଳ ଦାଖଲ କରିବା ତଥା ନକ୍ସାରେ ଆବଶ୍ୟକ ସଂଶୋଧନ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସଂଶୋଧିତ ରିପୋର୍ଟ ଦାଖଲ ହେବା ପରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ମୋଟ 1,055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ରହିଛି। ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ମେଧା ତାଲିକା ପ୍ରକାଶ ପାଇବା ପରେ ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ। ଆସନ୍ତା 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଥିବାରୁ ସମସ୍ତ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଜିଲ୍ଲାପାଳଙ୍କ ପକ୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ନ କରିବା ଲାଗି ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ନାମୀ ମହାବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଓ ଶିକ୍ଷାବିତ୍ମାନେ ଯୋଗଦେଇ ପୋକ୍ସୋ, ଘରୋଇ ହିଂସା ଓ ସାମାଜିକ ମୌଳିକ ଅଧିକାର ଆଇନ ସମ୍ପର୍କରେ ଆଲୋଚନା କରିଛନ୍ତି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁଡ଼ାରୀ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଦ୍ଭାବନା ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣିରେ 49 ଅଭିଯୋଗର ଶୁଣାଣି କରାଯାଇଥିଲା। ରାୟଗଡ଼ା ପୌର ପରିଷଦ ପକ୍ଷରୁ ଜଳ ସଂରକ୍ଷଣ ଓ ବର୍ଷା ଜଳ ସଞ୍ଚୟର ଗୁରୁତ୍ୱ ସମ୍ପର୍କରେ ସହରବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ କ୍ୟାଚ୍ ଦ ରେନ୍ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ବର୍ଷା ଜଳ ସଞ୍ଚୟ ଏବଂ ସଂରକ୍ଷଣ ସମ୍ପର୍କିତ ହୋର୍ଡିଂ ଓ ବ୍ୟାନର ସ୍ଥାପନ କରାଯାଇଥିବା ବେଳେ ଏହି ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ଲାଗି ଆହ୍ୱାନ ଦିଆଯାଇଛି। ଓଡ଼ିଶାର ଉତ୍ତର ଭାଗ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚଳିତ ସପ୍ତାହରେ ପୁଣି ଥରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଢେଙ୍କାନାଳରେ ସର୍ବାଧିକ 119.6 mm ବର୍ଷା ରେକର୍ଡ କରାଯାଇଛି। କ୍ରୀଡ଼ା, ମାନସିକ ଶକ୍ତି ଓ କଳାର ଉପାଦାନ ମିଶ୍ରିତ ପ୍ରାଚୀନ ସାଂସ୍କୃତିକ ଚେସ୍ ଖେଳକୁ ଅଧିକ ଲୋକପ୍ରିୟ କରିବା ପାଇଁ ଆଜି ଆନ୍ତର୍ଜାତିକ ଚେସ୍ ଦିବସ ପାଳନ କରାଯାଉଛି। ବିଶ୍ୱ ଚେସ୍ ସମୁଦାୟ ତରଫରୁ 1924 ପ୍ରତିଷ୍ଠା କରାଯାଇଥିବା ଫାଇଡର୍ ସ୍ମରଣ ଉଦ୍ଦେଶ୍ୟରେ ଏହି ଦିବସକୁ ପାଳନ କରାଯାଇଥାଏ। 2019 ଜାତିସଂଘ ମହାସଭା ଦ୍ୱାରା ଏହି ଦିବସ ପାଳନକୁ ସ୍ୱୀକୃତି ମିଳିଥିଲା। ପ୍ରାୟ 1500 ବର୍ଷର ଏହି ଖେଳ ଭାରତରେ ଚତୁରଙ୍ଗ ନାମରେ ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ କରାଯାଏ। ବିଶ୍ୱନାଥନ ଆନନ୍ଦଙ୍କଠାରୁ ଆରମ୍ଭ କରି ନୂତନ ପିଢ଼ିର ବର୍ତ୍ତମାନ ଖେଳାଳିଙ୍କ ପର୍ଯ୍ୟନ୍ତ ଚେସ୍ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଏବଂ ଗୌରବ ଆଣିବାରେ ସହାୟକ ହୋଇପାରିଛି।

ଚେସ୍ ଦିବସ 2026ର ବାର୍ତ୍ତା ରହିଛି ଉତ୍ସବ ପାଳନ କରନ୍ତୁ, ସୃଷ୍ଟି କରନ୍ତୁ ଏବଂ ପରିବର୍ତ୍ତନ ଆଣନ୍ତୁ। ମୁଖ୍ୟ ସମ୍ବାଦ ପୁଣିଥରେ। ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ ସଫଳ ହେବା ନେଇ ଆଶାବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବିଶେଷ ନୀତିକାନ୍ତି। ମାଲକାନଗିରି ବିମାନ ବନ୍ଦରର ଟ୍ରାଏଲ୍ ରନ୍ ପୂର୍ବରୁ ସୁରକ୍ଷା ସ୍ଥିତି ଅନୁଧ୍ୟାନ କଲେ ଦୁଇଜଣିଆ ଦଳ। ଏବଂ ସ୍ନାତକ ଶ୍ରେଣୀରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ପରେ ଶୁଣିଲେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣନ୍ତୁ ୟାରିଆ ଚଳଚ୍ଚିତ୍ରର ଏହି ଗୀତଟି। କଣ୍ଠ ଦେଇଛନ୍ତି ସଫାକତ ଅମାନତ ଅଲି। ଗୀତ ଏବଂ ସଙ୍ଗୀତ ଆର୍କୋ ପ୍ରଭୁ ମୁଖାର୍ଜୀ।

ଶୁଣୁଛନ୍ତି ୟାରିଆ ଚଳଚ୍ଚିତ୍ରର ଏହି ଗୀତଟି ଅରିଜିତ ସିଂଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ଇରଶାଦ କାମିଲ। ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଶୁଣୁଛନ୍ତି ଏଇ ଗୀତଟି ରାବ୍ଦା ଚଳଚ୍ଚିତ୍ରରୁ, କଣ୍ଠ ଦେଇଛନ୍ତି ଅରିଜିତ ସିଂ ଓ ନିକିତା ଗାନ୍ଧୀ, ଗୀତ ରଚନା ଇର୍ଶାଦ କାମିଲ ଓ ଅମିତାଭ ଭଟ୍ଟାଚାର୍ଯ୍ୟ।

କୋଣ ଚଳଚ୍ଚିତ୍ରରେ ଶୁଣିଛନ୍ତି ଏ ଗୀତଟି। କଣ୍ଠଦାନ କରିଛନ୍ତି ସୋନୁ କକ୍କର, ନେହା କକ୍କର ଏବଂ ଲଭ୍ ଜାନେ। ଅନ୍ବିତା ଦତ୍ତଙ୍କ ଗୀତ ରଚନା।

ଆଖି ଶୁଣି ଭବାନୀ ବାଟଣା। ସମୟ ଅପରାହ୍ନ 5ଟା। ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ଜ ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ CIT NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଶୁଣୁଥିଲେ ସିଆଇଟି NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ ଭବାନୀପାଟଣା।
1: एक प्रकार से पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: नकली ऑफर्स प्रति सावधान।
2: आरबीआई कहे
3: सचेतन हुंतु, सतर्क रुहंतु।
4: तीनटा कॉलेज रे
5: व्यस्त होना,
4: फीस तो देखो।
6: हे कौन खबर,
7: कौन हैला?
5: फीस रो टेंशन।
7: राहुल रो बैंक अकाउंट तो अच्छे, तो रास्ता क्लियर। बैंक रो आवश्यक अनुजाई स्टूडेंट एजुकेशन लोन इजीली मिलिबो, जेउथिरे 4 लक्ष टंका पर्यंत नो कोलाट्रेल।
4: सीए कोठी
7: मिठा। आरबीआई कहे
2: कर सटीक आरंभ, हुआ फाइनेंशियली स्मार्ट।
8: प्रजागुरचु कार्यक्रम जुबवाणी।

ନମସ୍କାର, ଶୁଭ ସନ୍ଧ୍ୟା। ଏହି ସାହିତ୍ୟମୟ ସନ୍ଧ୍ୟାକୁ ଅନେକ ଅନେକ ସ୍ୱାଗତ ଜଣାଉଛି। ମୁଁ ଆପଣମାନଙ୍କ ପ୍ରିୟ ଯୁବସାଥୀ ଶେଫାଳି। ଆପଣ ସଭିଙ୍କ ପାଇଁ ଆଜି ନେଇ ଆସିଛି ସାହିତ୍ୟ ପତ୍ର ପତ୍ରିକାର ଏହି ସୁନ୍ଦର କାର୍ଯ୍ୟକ୍ରମ ସାହିତ୍ୟାୟନ। ଶ୍ରୋତା ବନ୍ଧୁ, ସାହିତ୍ୟ ପ୍ରକାଶ ପାଇ ପଦ୍ୟ ଓ ଗଦ୍ୟ ଦୁଇ ଭାବରେ, କିନ୍ତୁ ସାହିତ୍ୟର ଇତିହାସରୁ ଜଣାପଡ଼େ ପଦ୍ୟର ପରମ୍ପରା ବହୁ ପୁରାତନ। ଏହି ପଦ୍ୟ ମନୁଷ୍ୟକୁ ସାହିତ୍ୟ ସହ ବାନ୍ଧି ରଖିଛି। ପୃଥିବୀର ପ୍ରାଚୀନତମ ଗ୍ରନ୍ଥ ବେଦର ପ୍ରାଚୀନତମ ଅଂଶ ହେଉଛି ପଦ୍ୟ ନିବଦ୍ଧ ରଚନା। ଏହା ବ୍ୟତୀତ ମହାଭାରତ, ରାମାୟଣ ପରି ମହାକାବ୍ୟ ମଧ୍ୟ ଏହି ପଦ୍ୟ ରୂପରେ ରଚିତ। ଏହି ପଦ୍ୟ ସାହିତ୍ୟର ଅର୍ଥ ହେଉଛି କାବ୍ୟ କବିତା। ଆଉ ଆମେ ସମସ୍ତେ ତ ଜାଣିଛୁ ଯେ କବିତା ଏମିତି ଏକ ସୁନ୍ଦର ରୂପ ଯିଏ ଭାରି ସହଜରେ, ସରଳରେ, ମନ ମଧ୍ୟରେ ପ୍ରକାଶ ପାଏ। କବିତା ପ୍ରାୟତଃ ପୃଥିବୀର ସବୁ ଅଂଶରେ କବିଙ୍କ ଲେଖନୀରେ ଆତ୍ମପ୍ରକାଶ କରି ଆମ ସଭିଙ୍କୁ ବାସ୍ତବିକତାର ଦୃଶ୍ୟ ଦେଖାଏ। କବିତା ମନୁଷ୍ୟ ଜୀବନର, ସମାଜର ବାସ୍ତବିକତାକୁ ପ୍ରକାଶ କରେ। ଏହା ବ୍ୟତୀତ ଭାରି ମନଛୁଆ ଢଙ୍ଗରେ ଶ୍ରୋତା ଓ ପାଠକଙ୍କ ମନକୁ କିଣିନିଏ ଏହି କବିତା। କବି ନିଜ ଲେଖନୀରୁ ଏମିତି ସୃଷ୍ଟି କରନ୍ତି ଯେ ତାହା ପାଠକ ଓ ଶ୍ରୋତାଙ୍କ ମନକୁ ଆଲୋଡ଼ିତ କରିପାରେ ଓ ସୃଷ୍ଟି କରି ଏକ ନୂତନ ବିପ୍ଳବ। ଆଉ ଯେତେବେଳେ ଗୋଟିଏ ବିପ୍ଳବ ସୃଷ୍ଟି ହୁଏ

0: ଯୁବ ସମାଜ ସେଠାରେ ଭାଗ ନ ନେବ କେମିତି? ଯୁବ ସମାଜ ମଧ୍ୟ ସେହି ସ୍ୱରରେ ଭାଗ ନିଏ ଏହି କବିତାର ବିପ୍ଳବରେ। କେବେ ପ୍ରେମର କବିତା ଲେଖି ମନର ଭାବକୁ ପ୍ରକାଶ କରି ତ କେବେ ପୁଣି ଜୀବନର ବାସ୍ତବିକତାକୁ ପ୍ରକାଶ କରି ଏହି କବିତା ମାଧ୍ୟମରେ। ଏମିତି ବିପ୍ଳବରେ ଆମ ଯୁବ ସମାଜ ସୁନ୍ଦର ସୁନ୍ଦର କବିତା ମାଧ୍ୟମରେ ମନୁଷ୍ୟ ଜୀବନର ବାସ୍ତବିକତାକୁ ଦର୍ଶାଇବାରେ ସଫଳ ହୋଇଥାଏ। ସେମିତି ଜଣେ ଯୁବା କବିଙ୍କ ସହ ଭେଟିବା, ଆଜି ଆମ ଗହଣରେ ଥିବା ଅତିଥିଙ୍କ ସହ କଥା ହେବା, ଆମ ଯୁବା ସାଥୀଙ୍କ ସହ କଥା ହୋଇ ତାଙ୍କ ସାହିତ୍ୟ ଯାତ୍ରା ସମ୍ପର୍କରେ ଜାଣିବା, ଆଉ ତାଙ୍କ ଲେଖନୀରୁ ଝରି ପଡ଼ିଥିବା କିଛି ମନଛୁଆଁ କବିତା ଶୁଣିବା।
1: ନମସ୍କାର, ମୁଁ ପୂଜା ସା। ମୋ କବିତାର ଶୀର୍ଷକ ହେଉଛି ଅମୃତମୟୀ ଧରା। ବିଧାତାର ବିଚିତ୍ର ସୃଷ୍ଟିରେ ଧରିତ୍ରୀ ଅପରୂପ ସୌନ୍ଦର୍ଯ୍ୟମୟୀ, କେବଳ ସୁଷମା ନୁହେଁ ସେ, ଅମୀୟର ବି ପରିଚାୟକ, ଏହା ଯାଏ ସେ କହି। ତା ମଧ୍ୟରେ ଗଛଲତା ଦିଏ ପ୍ରଶାନ୍ତିର ମଧୁମୟ ବାର୍ତ୍ତା, କଲକଲ ନାଦିନୀ ଝରଣା କହେ କିତିଜି ହସ କଥା। ଏଠି ସୂର୍ଯ୍ୟର ଉତ୍ତାପକୁ ଜହ୍ନର ଜ୍ୟୋତ୍ସ୍ନାମୟୀ ରାତ୍ରି, ଜଣେ ଦିଏ ଶ୍ରମର ସୁଧାତ, ଆଉ ଜଣେ ସୁଖଭରା ନିଦ୍ରାର ସାଥୀ। ବୃକ୍ଷର ଫୁଲ ଯେତିକି ସୁନ୍ଦର, ଫଳ ସେତିକି ଲାଗି ସ୍ୱାଦିଷ୍ଟ, ମନେ ହୁଏ ଏଇଠି ହୋଇଛି ଅମୃତର ସକଳ ତତ୍ତ୍ୱ ଅଧିଷ୍ଟ। ଏହା ଛଡ଼ା ଈଶ୍ୱର ପ୍ରଦତ୍ତ ନାନାବିଧ କେତେ ଯେ ସମ୍ପର୍କ, ଏ ସୁଷମାଦୀପ୍ତ ମହି ମଧ୍ୟ ସୃଜନ କରେ ଅମୃତର କୋଣାର୍କ। ତେଣୁ ମୁଁ ହସି ହସି ଗାଏ ଆଉ କହେ, ଏ ଜଗତ ସାରା ମୃତର ନଗରୀ ନୁହେଁ, ଏ ପରା ଅଟେ ଅମୃତମୟୀ ଧରା।
0: ଭଉଣୀ ନମସ୍କାର।
1: ନମସ୍କାର।
0: ପ୍ରକୃତିକୁ ନେଇ ଏତେ ସୁନ୍ଦର କବିତା ସାଥିରେ ଆଜିର ଏହି ସାହିତ୍ୟାୟନ ସନ୍ଧ୍ୟାର ସାକ୍ଷାତକାରଟିକୁ ଆରମ୍ଭ କରିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ତେବେ ଆଜିର ସାହିତ୍ୟାୟନ ସନ୍ଧ୍ୟାକୁ ପ୍ରଥମେ ଆପଣଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛୁ, ଆଉ ଆପଣଙ୍କୁ ଆପଣଙ୍କର ସୁନ୍ଦର ପରିଚୟଟି ଆମ ଯୁବସାଥୀମାନଙ୍କ ସହ ବାଣ୍ଟିବା ପାଇଁ ଅନୁରୋଧ କରୁଛୁ।
1: ନମସ୍କାର, ମୁଁ ପୂଜା ସା। ମୋ ଗାଁର ନାମ ହେଉଛି ଦେପୁର। ମୁଁ ଏବେ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ମୁଁ ଅଧ୍ୟୟନ କରୁଛି। ମୁଁ ଆଗରୁ ଏହି ବିଶ୍ୱବିଦ୍ୟାଳୟରେ ମୋର ସ୍ନାତକ ଶିକ୍ଷା ସମ୍ପୂର୍ଣ୍ଣ କରିସାରିଛି।
0: ତେବେ ସାହିତ୍ୟ ପ୍ରତି ରୁଚି ଆପଣଙ୍କର ପ୍ରଥମରୁ ହିଁ ଥିଲା, ନା କବିତା ଲେଖାଲେଖି ଆରମ୍ଭ କରିବା ପରେ ଆପଣ ସାହିତ୍ୟକୁ ନିଜର ବିଷୟ ଭାବରେ ଚୟନ କଲେ?
1: ମୋର ଛୋଟବେଳରୁ ହିଁ ସାହିତ୍ୟ ପ୍ରତି ମୋର ଅଧିକ ରୁଚି ଥିଲା, ଅଧିକ ଆଗ୍ରହ ଥିଲା। ଆଉ କବିତା ଲେଖାଲେଖି ଆରମ୍ଭ କରିଛି ମୁଁ 2023 ମସିହାରୁ। ଆଉ ଓଡ଼ିଆ ଭାଷାରେ ମୋତେ ଲେଖାଲେଖି କରିବା ପାଇଁ ବହୁତ ଭଲ ଲାଗେ। କହିବାକୁ ଗଲେ ଓଡ଼ିଆ ଭାଷାରେ ଯେତିକି ନିଜର ଭାବନାକୁ ବ୍ୟକ୍ତ କରିବାର ସହଜ ଲାଗେ, ଆଉ ଅନ୍ୟ କୌଣସି ଭାଷାରେ ସେତିକି ସହଜ ଲାଗେନି, ମାନେ ସେ ସୁବିଧା ମିଳେନି ଆମକୁ।
0: ତାହା ତ ପୁରା ସତ କଥା ଭଉଣୀ, କାହିଁକି ନା ନିଜ ମାତୃଭାଷାରେ ନିଜ ଭାବନାକୁ ବ୍ୟକ୍ତ କରିବାରେ ଯେଉଁ ସନ୍ତୁଷ୍ଟି ମିଳିଥାଏ, ଅନ୍ୟ ଭାଷାରେ ତ ପ୍ରଥମେ ଆମର ଭାବ ସେତେ ମାତ୍ରାରେ ବ୍ୟକ୍ତ ହୋଇପାରେ ନାହିଁ, ଆଉ ଅନ୍ୟମାନଙ୍କ ପାଖରେ ମଧ୍ୟ ଆମେ ଆମ ଭାବନାକୁ ସେତେ ସୁନ୍ଦର ଭାବରେ ପହଞ୍ଚାଇ ମଧ୍ୟ ପାରିନଥାଉ। ତେବେ ଆପଣ କହିଲେ ଆପଣ 2023 ମସିହାରୁ ଲେଖାଲେଖି କରିବା ଆରମ୍ଭ କରିଛନ୍ତି, ପ୍ରଥମେ ଆପଣ କ'ଣ ଲେଖିଥିଲେ ଆଉ କେମିତି ଆରମ୍ଭ ହୋଇଥିଲା ଆପଣଙ୍କ ସାହିତ୍ୟ ଯାତ୍ରା?
1: ମୁଁ ପ୍ରଥମେ ଯେତେବେଳେ କବିତା ଲେଖିଥିଲି ସେତେବେଳେ ମୁଁ ମୋ ମାଆକୁ ନେଇ ଗୋଟେ କବିତା ଲେଖିଥିଲି। ମୁଁ ଯେତେବେଳେ ସ୍ନାତକ ଦ୍ୱିତୀୟ ବର୍ଷରେ ପଢ଼ୁଥିଲି ସେତେବେଳେ ଆମ ସାର୍ମ୍ୟାମ୍ ମାନେ ଆମକୁ କବିତା ମାଗିଲେ ଯେ ତୁମମାନଙ୍କ କବିତା ଦିଅ, ଆମେ କାନ୍ତାରକ ପତ୍ରିକା ଏମିତି ଅନେକ ପତ୍ରିକା ଅଛି ମାଗୁଛନ୍ତି, ଆମେ ସେଥିରେ ଲେଖା ଦେବୁ ବୋଲି ସେ ଆମ ସାର୍ମ୍ୟାମ୍ ମାନେ କହିଲେ। ସମସ୍ତେ କବିତା ଦେଲେ, ତ ସେତେବେଳେ ତ ମୁଁ କବିତା କିଛି ଲେଖିନଥିଲି, ତାହା ଦେଖି ହିଁ ମୁଁ କବିତା ଲେଖିବା ପାଇଁ ପ୍ରେରଣା ପାଇଲି ଆଉ କବିତା ଲେଖିବା ଆରମ୍ଭ କଲି। ଆଉ ମୋର ପ୍ରଥମ କବିତା ଥିଲା ମା କବିତା, ମାଆକୁ ନେଇ ମୁଁ କବିତା ଲେଖିଲି। ତ ମୁଁ ଯେତେବେଳେ ମୋ ମାଆକୁ ନେଇ ଗୋଟେ କବିତା ଲେଖିଥିଲି ସେତେବେଳେ ମୁଁ ମାଆକୁ ଦେଖେଇଥିଲି, ମୋ ମାଆ ସେ କବିତାକୁ ପଢ଼ି ବହୁତ ଖୁସି ହୋଇଯାଇଥିଲା, ମୋତେ ନେଇ ସେ ବହୁତ ଗର୍ବ କରିଥିଲା। ଆଉ ମୋ ସାଙ୍ଗସାଥିମାନେ ମଧ୍ୟ ମୋର ସେ ମା କବିତାକୁ ପଢ଼ିଲେ, ବହୁତ ଖୁସି ହେଲେ, ମୋତେ ପ୍ରେରଣା ଦେଲେ ଯେ ଏମିତି କବିତା ଆହୁରି ଲେଖ, ବହୁତ ଆଗକୁ ଯାଅ ପୂଜା ବୋଲି ସେମାନେ ମୋତେ ପ୍ରେରଣା ଦେଇଥିଲେ।
0: ଆପଣଙ୍କୁ ଏହି କବିତା ଲେଖାଲେଖି କରିବାର ପ୍ରେରଣାଟା କେମିତି ମିଳିଲା ଆଉ କେମିତି ଆରମ୍ଭ କଲେ ଆପଣଙ୍କ ଲେଖାଲେଖି?
1: ମୋ ଜୀବନର ସମସ୍ତ ଅନୁଭୂତି, ମୋ ଜୀବନର ଦୁଃଖ ଯନ୍ତ୍ରଣା, ମୋ ମା ବାପାଙ୍କ ଆଶୀର୍ବାଦ, ମୋ ଗୁରୁଜନମାନଙ୍କ ଆଶୀର୍ବାଦ ହିଁ ମୋତେ କବିତା ଲେଖିବା ପାଇଁ ପ୍ରେରଣା ଦେଇଛି। ଏହା ସହିତ କିଛି ଦୁଃଖଭରା ଦୃଶ୍ୟ, ଆଉ ଯେତେବେଳେ ମୋତେ କେହି ନିଜର ଦୁଃଖ କଥାକୁ ମୋ ଆଗରେ ବ୍ୟକ୍ତ କରେ ସେତେବେଳେ ମୁଁ କବିତା ଲେଖିବାକୁ ପ୍ରେରଣା ପାଏ, ଆଉ ଈଶ୍ୱରଙ୍କ ପ୍ରତି ଭକ୍ତି ଆଜି ମୋତେ କବିତା ଲେଖିବା ପାଇଁ ପ୍ରେରଣା ଦେଇଛି।
0: ଆପଣ କହିଲେ ଯେ ଯେତେବେଳେ ଅନ୍ୟର ଦୁଃଖ ଦେଖନ୍ତି ବା ନିଜର ଦୁଃଖର ଅନୁଭୂତିକୁ ନେଇକି ଆପଣ କବିତା ଲେଖନ୍ତି,

0: ଲେଖନ୍ତି? କେଉଁ ପ୍ରକାର କବିତା ଲେଖନ୍ତି ଆପଣ?
1: ମୁଁ ଅଧିକାଂଶ ଦୁଃଖକୁ ନେଇ ଅଧିକ କବିତା ଲେଖେ, କାରଣ ଆମ ଜୀବନରେ ଦୁଃଖ ହିଁ ଆମକୁ ପ୍ରକୃତ ଶିକ୍ଷା ଦେଇଥାଏ। सुख ठारु दुख आमको अधिक शिक्षा दे आउ मु सही दुख ठारु ही अधिक प्रेरणा पाए कविता लेखिबा पाए। समाज रो प्रत्येकटी मनीषर दुख को देखी मते भारी भलो लागे कविता लेखिबा पाए। वास्तव को नि मु कविता लेखे आउ मु कविता लेखे जेते बेले मु जो जिनिस को नि निजर हृदय रो पूरा अनुभव करि पारे सेई कविता को मु लेखे।
0: ताहा तो पूरा सत कथा, ଅନୁଭବ ନଥିଲେ, ଅନୁଭୂତି ନଥିଲେ ଲେଖା ଲେଖିବା ବହୁତ କଷ୍ଟକର ହୋଇଯାଏ। ଯେତେବେଳେ ଆପଣ ବାସ୍ତବବାଦୀ କବିତା ଲେଖୁଛନ୍ତି, ପ୍ରକୃତିବାଦୀ କବିତା ଲେଖୁଛନ୍ତି, ସେ ସମୟରେ ସେଇ ଘଟଣାକୁ ଅନୁଭବ କରିବା ଜରୁରୀ। ସେଇ ଘଟଣାର ଅନୁଭୂତିକୁ ପ୍ରଥମେ ଦେଖିବା ଜରୁରୀ, ତାପରେ ହିଁ ବାସ୍ତବବାଦୀ କବିତା ଲେଖାଯାଇପାରେ।
2: ଆପଣଙ୍କ କବିତା ସବୁ କେଉଁ କେଉଁଠାରେ ପ୍ରକାଶିତ ହୋଇଛି?
1: ମୋର କବିତା ଅନେକ ପତ୍ର ପତ୍ରିକାରେ ଆଉ ସମ୍ବାଦପତ୍ରରେ ପ୍ରକାଶିତ ହୋଇସାରିଛି। ପ୍ରଥମେ ଯେତେବେଳେ ମାଆକୁ ନେଇ ଗୋଟେ କବିତା ଲେଖିଥିଲି, ସେ ମୋ ମା କବିତା କଳାହାଣ୍ଡିରେ ପ୍ରକାଶିତ ଅପତ୍ରିକାରେ ପ୍ରକାଶିତ ହୋଇଥିଲା। ମୋର ପ୍ରଥମ କବିତା ଅପତ୍ରିକାରେ ପ୍ରକାଶିତ ହୋଇଥିବାରୁ ମୁଁ ବହୁତ ଖୁସି ହେଲି। ତାପରେ ଆମର ନାରୀଭିତ୍ତିକ ପତ୍ରିକା ପେଞ୍ଜୁଆଣୀ ପତ୍ରିକାରେ ମଧ୍ୟ ମୋର ଅନେକ ଅନେକ କବିତା ପ୍ରକାଶିତ ହୋଇସାରିଛି। ତାଲଚେରରୁ ପ୍ରକାଶିତ ନିର୍ବାହ ସମ୍ବାଦପତ୍ର, ବାଲେଶ୍ୱରରୁ ପ୍ରକାଶିତ ଧ୍ୱନି ପ୍ରତିଧ୍ୱନି ଅପରାହ୍ନ ସମ୍ବାଦପତ୍ରରେ ମଧ୍ୟ ମୋର ଅନେକ କବିତା ପ୍ରକାଶିତ ହୋଇସାରିଛି। ତା ସହିତ ସୃଷ୍ଟି ସମ୍ଭାର ପତ୍ରିକା ଆଉ ଏମିତି ଅନେକ ପତ୍ର ପତ୍ରିକାରେ ସ୍ଥାନିତ ହୋଇସାରିଛି।
0: ଏତେ ନାମୀ ଦାମୀ ପତ୍ର ପତ୍ରିକାରେ ଆପଣଙ୍କ କବିତା ସବୁ ପ୍ରକାଶିତ ହୋଇସାରିଛି, ବହୁତ ଭଲ ଲାଗିଲା। ତେବେ ସେହି ପ୍ରକାଶିତ କବିତା, ସେହି ପ୍ରକାଶିତ ଲେଖାର ଅନୁଭୂତି କେମିତି ଥିଲା? ସମସ୍ତେ ଆପଣଙ୍କୁ କେତେ ମାତ୍ରାରେ ପ୍ରେରଣା ଦେଇଥିଲେ, କେତେ ଖୁସି ହୋଇଥିଲେ, ସେ ସମ୍ପର୍କରେ ତ ଆଗକୁ ଜାଣିବା। ହେଲେ ତା ପୂର୍ବରୁ ଆପଣଙ୍କର ଲେଖନୀରୁ ଝରି ପଡ଼ିଥିବା ଗୋଟେ ସୁନ୍ଦର କବିତା ପୁଣି ଥରେ ଶୁଣିନେବା।
1: ମୋ କବିତାର ଶୀର୍ଷକ ହେଉଛି ଦୁଃଖର ସୁନ୍ଦରତା। ଏ ସୁଖକୁ ତ ସମସ୍ତେ ଖୋଜନ୍ତି, ହେଲେ ମୁଁ ନା ଏ ଦୁଃଖକୁ ଭାରି ଭଲ ପାଏ। ଏ ଦୁଃଖ କ'ଣ ନ ଶିଖିଛି ମୋତେ, ଏ ଦୁଃଖ ଆସିବା ପରେ ହିଁ ତ ମୁଁ ସପନକୁ ଗଢ଼ିବା ଶିଖିଛି। ଏ ଦୁଃଖର ବେଦନାକୁ ହିଁ ମୁଁ ଆଜି ପ୍ରକୃତ ସାଥୀ ବୋଲି ଭାବିଛି। ଏ ଦୁଃଖ ହିଁ ତ ମୋତେ ଆଜି ଜୀବନର ପ୍ରକୃତ ପରିଭାଷା ଶିଖିଛି। ଏ ଦୁଃଖ ଅଛି ବୋଲି ତ ଆଜି ଏ ଜୀବନର ଅସ୍ତିତ୍ୱ ଅଛି। ଦୁଃଖର ବି ଗୋଟିଏ ସୁନ୍ଦରତା ଅଛି, ଏ ଦୁଃଖ କେବେ ବିଷାଦ ଦିଏନି, ଦିଏ ମୋତେ ଧୈର୍ଯ୍ୟ ସାହସ ନୂଆ ଆରମ୍ଭ। ଏ ଦୁଃଖ ଯଦି ନଥାନ୍ତା ତାହେଲେ କେମିତି ମୁଁ ବୁଝିଥାନ୍ତି ଏ ଜୀବନର ସ୍ୱପ୍ନର ମୂଲ୍ୟକୁ। ହଁ, ଏ ଦୁଃଖ ହିଁ ଦିଏ ସଫଳତା, ଏ ଦୁଃଖ ହିଁ ଦିଏ ଆଗକୁ ବଢ଼ିବାର ପ୍ରେରଣା।
0: ବହୁତ ମନଛୁଆଁ ଥିଲା ଆପଣଙ୍କର ଏହି ସୁନ୍ଦର କବିତାଟି ଶୁଣି ବହୁତ ବହୁତ ଭଲ ଲାଗିଲା, ଆପଣଙ୍କର ଲେଖନୀରୁ ଝରି ପଡ଼ିଥିବା ଏହି କବିତା। ତେବେ ଏହା ପୂର୍ବରୁ ଆମେ କଥା ହେଉଥିଲୁ ଭଉଣୀ ଯେ ଆପଣଙ୍କର ଲେଖା ସବୁ ବହୁତ ବଡ଼ ବଡ଼ ପତ୍ର ଓ ପତ୍ରପତ୍ରିକା ଗୁଡ଼ିକରେ ସ୍ଥାନ ପାଇସାରିଛି, ପ୍ରକାଶ ହୋଇସାରିଛି। ତେବେ ଯେତେବେଳେ ଆପଣଙ୍କ ଲେଖା ସବୁ ପ୍ରକାଶ ପାଇଲା, ସେହି ଲେଖାକୁ ଆପଣ କୌଣସି ପତ୍ରପତ୍ରିକାରେ ପଢ଼ିଲେ, ସମ୍ବାଦପତ୍ରରେ ପଢ଼ିଲେ, ସେ ସମୟରେ ଆପଣଙ୍କ ଅନୁଭୂତି କିପରି ଥିଲା?
1: ପ୍ରକୃତରେ ମୁଁ ଯେତେବେଳେ ମୋର ପ୍ରଥମ କବିତା ଗୁଡ଼ିକ ସମ୍ବାଦପତ୍ରରେ ପ୍ରକାଶିତ ହେଲା, ପତ୍ର ପତ୍ରିକାରେ ପ୍ରକାଶିତ ହେଲା, ମୁଁ ବହୁତ ଖୁସି ହେଇଥିଲି। ପ୍ରକୃତରେ ସତ କଥା କହିବାକୁ ଗଲେ ଆମେ ଯେଉଁ ଜିନିଷ ଭାବୁ ତାହା ଯେତେବେଳେ ସତ୍ୟରେ ପରିଣତ ହୁଏ ସେତେବେଳେ ଆମକୁ ବହୁତ ଖୁସି ଲାଗେ, କିନ୍ତୁ ନ ଭାବିଥିବା ଜିନିଷ ଯେତେବେଳେ ସତ୍ୟରେ ପରିଣତ ହୋଇଯାଇଥାଏ ସେତେବେଳେ ଆମକୁ ବହୁତ ଖୁସି ଲାଗିଥାଏ। ଠିକ୍ ସେମିତି ମୁଁ ବି କେବେ ଭାବିନଥିଲି ଯେ ମୋର ବି କବିତା ଦିନେ ସମ୍ବାଦପତ୍ରରେ ପ୍ରକାଶିତ ହେବ, ପତ୍ରପତ୍ରିକାରେ ପ୍ରକାଶିତ ହେବ। ଆଉ ଯେତେବେଳେ ପ୍ରକାଶିତ ହେଲା ମୁଁ ବହୁତ ଖୁସି ହେଲି, ମୋ ମା ବାପା ଦେଖି ବହୁତ ଖୁସି ହେଇଗଲେ, ମୋ ସାଙ୍ଗସାଥିମାନେ ଦେଖି ବହୁତ ଖୁସି ହେଲେ।
0: ଆପଣଙ୍କ ଘର ଲୋକ ଆପଣଙ୍କ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହନ ଦେଇଥାନ୍ତି?
1: ମୁଁ ତ କବିତା ଲେଖି ଆଉ କବିତା ଲେଖିବା ସମୟରେ ମୁଁ ମୋ ମାଆକୁ ପାଖକୁ ଡାକି କହେ ଯେ କବିତାଟି କେମିତି ହେଇଛି ଟିକେ ଦେଖିଲୁ ବୋଲି। ତ ସେ କବିତାକୁ ଦେଖି ମୋ ମା ବହୁତ ଖୁସି ହେଇଯାଇଥାନ୍ତି, ତ ମୋତେ ପ୍ରେରଣା ଦେଇଥାନ୍ତି ଯେ ବହୁତ ଆଗକୁ ଯା, ଏମିତି କବିତା ଲେଖି ପାଠ ପଢ଼ିବା ସହ ତୁ କବିତାକୁ ମଧ୍ୟ ଧ୍ୟାନ ଦେ, ଯାହାଦ୍ୱାରା ତୁ ଭବିଷ୍ୟତରେ ଗୋଟେ କବିତାକୁ ନେଇ ନିଜର ଓଡ଼ିଆ ସାହିତ୍ୟ ଜଗତରେ ତୁ ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବୁ ବୋଲି।
0: ତେବେ ଆପଣ ଏତେ ସବୁ କବିତା ଲେଖାଲେଖି କରନ୍ତି, ଆଉ ତା ସହ ଆଉ କ'ଣ ଲେଖନ୍ତି?
1: ପ୍ରବନ୍ଧ ବି ଲେଖେ ଆଉ ମୁଁ କୋଟ୍ସ ଗୁଡ଼ାକ ଲେଖେ, ଅନ୍ୟମାନଙ୍କୁ ମୋଟିଭେଟ୍ କରିବା ପାଇଁ କୋଟ୍ସ ଡେଲି ଲେଖେ। ମୋତେ ବହୁତ ଭଲ ଲାଗେ ମୋର ମନର ଅନୁଭୂତିକୁ ଲେଖନୀରେ ଝରେଇ ଦେବା ପାଇଁ, ମୋତେ ବହୁତ ଭଲ ଲାଗେ। ଆଉ ସେ କୋଟ୍ସ ଗୁଡ଼ାକ ହିଁ ମୋ ଜୀବନ ଅନେକ ପରିବର୍ତ୍ତନ ଆଣିଛି, ମୋତେ ଅନ୍ୟମାନଙ୍କ ଜୀବନରେ ପ୍ରେରଣା ଭରିଦେବା ପାଇଁ ମୋତେ ବହୁତ ଭଲ ଲାଗେ। ମୋ କବିତା ମାଧ୍ୟମରେ, ମୋ କୋଟ୍ସ ମାଧ୍ୟମରେ ଅନ୍ୟମାନଙ୍କୁ ପ୍ରେରଣା ଦେଇ ସେମାନଙ୍କୁ ଆଗକୁ

0: ଭାବିବା ପାଇଁ ପ୍ରେରଣା ଦେବା ପାଇଁ ମତେ ବହୁତ ଭଲ ଲାଗେ।
1: ତେବେ କବିତା ଲେଖାଲେଖି କରିବାରେ ପଢାପଢିରେ କେବେ ବ୍ୟତିକ୍ରମ ଆସିନାହିଁ?
0: ନା, କେବେ ବ୍ୟତିକ୍ରମ ଆସିନି। ମୋର କବିତା ଲେଖାଲେଖି କରିବା ହିଁ ମୋର ପାଠପଢାରେ ଅଧିକ ପ୍ରେରଣା ଦେଇଥାଏ।
1: ଆପଣ ଓଡ଼ିଆ ଭାଷାରେ ପାଠ ପଢୁଛନ୍ତି, ଓଡ଼ିଆକୁ ନିଜ ଭବିଷ୍ୟତ ଭାବରେ ଚୟନ କରିଛନ୍ତି, ତ ଏହି ଓଡ଼ିଆ ଭାଷାରେ ପାଠ ପଢିବା, ଓଡ଼ିଆକୁ ପଢିବା, ଓଡ଼ିଆକୁ ବୁଝିବା ଆପଣଙ୍କର କବିତା ଲେଖାଲେଖିରେ କେତେ ମାତ୍ରାରେ ସାହାଯ୍ୟ କରିଥାଏ?
0: ପ୍ରଥମତଃ ଓଡ଼ିଆ ହେଉଛି ଆମର ମାତୃଭାଷା, ତ ମାତୃଭାଷାରେ କବିତା ଲେଖିବା ପାଇଁ ପଢାପଢି କରିବାରେ ବହୁତ ଭଲ ଲାଗେ। ଆଉ ଯେତିକି ଓଡ଼ିଆ ଭାଷାରେ ଲେଖିବା ପାଇଁ ଆମକୁ ସହଜ ଲାଗେ, ସେତିକି ଅନ୍ୟ କୌଣସି ଭାଷାରେ ସେତିକି ସମ୍ଭବ ହୁଏନି ଲେଖିବା ପାଇଁ, ପଢ଼ିବା ପାଇଁ। ସେଥିପାଇଁ ମୁଁ ଓଡ଼ିଆ ଭାଷାରେ ହିଁ ଲେଖାଲେଖି କରିବା ପାଇଁ ଭଲ ଲାଗେ, ପାଠ ପଢ଼ିବାକୁ ଭଲ ଲାଗେ। ଆଉ ମୋର ଛୋଟବେଳରୁ ହିଁ ଓଡ଼ିଆ ଭାଷା ପ୍ରତି ଆଗ୍ରହ ଥିଲା। ଆଉ ଓଡ଼ିଆ ଭାଷାରେ ଯେତିକି ପଢ଼ିବା ପାଇଁ ଲେଖିବା ପାଇଁ ସୁବିଧା ମିଳେ ଆମକୁ ଭଲ ଲାଗେ, ସେତିକି ଅନ୍ୟ କୌଣସି ଭାଷାରେ ଆମକୁ ସୁବିଧା ମିଳେନି। ଆଉ ଓଡ଼ିଆ ଭାଷାରେ ଆମର ରୀତି ଯୁଗର କବି, ଆଧୁନିକ ଯୁଗର କବିମାନଙ୍କ ଲେଖା ମୋତେ ବହୁତ ଭଲ ଲାଗେ। ଯେମିତି ରୀତି ଯୁଗର କବି ଉପେନ୍ଦ୍ର ଭଞ୍ଜ, ଲୋକନାଥ ବିଦ୍ୟାଧର, ଦୀନକୃଷ୍ଣ ଦାସ, ଧନଞ୍ଜୟ ଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାରଙ୍କ ଲେଖା ଯେତେବେଳେ ପଢ଼େ ମୋତେ ଆହୁରି ଇଚ୍ଛା ଲାଗେ ସେ ଓଡ଼ିଆ ପୁସ୍ତକ ପଢ଼ିବା ପାଇଁ, ମୋତେ ଆହୁରି ଲେଖିବା ପାଇଁ ମୋତେ ଭାରି ଇଚ୍ଛା ହୁଏ। ଆଧୁନିକ ଯୁଗର କବି ଯେମିତି ରାଧାନାଥ ରାୟ, ଗୋପବନ୍ଧୁ ଦାସ, ଅନେକ କବିମାନେ ଅଛନ୍ତି ଯେଉଁମାନଙ୍କ ଲେଖା ବହୁତ ଭଲ ଲାଗେ। ଆଉ ସେମାନଙ୍କ ଲେଖା ହିଁ ଆମ ଓଡ଼ିଆ ଜାତି ପାଇଁ ଏକ ଅମୂଲ୍ୟ ରତ୍ନ ସଦୃଶ।
1: ବହୁତ ସୁନ୍ଦର କଥା ଭଉଣୀ, ଯେ ଆମ ଓଡ଼ିଆ ଭାଷାକୁ ଏତେ ସୁନ୍ଦର ଭାବରେ, ଏତେ ଭଲ ଭାବରେ ଯେଉଁମାନେ ଅନେକ କବିତା, ଅନେକ ଲେଖା ପ୍ରଦାନ କରିଛନ୍ତି, ସେମାନଙ୍କ ଲେଖା ସବୁ ପଢ଼ିବା ପରେ ହିଁ ଆମକୁ ନୂଆ ନୂଆ କବିତା, ନୂଆ ନୂଆ ସାହିତ୍ୟର ଲେଖା ଲେଖିବାର ଅନେକ ପ୍ରେରଣା ମିଳିଥାଏ। ତେବେ ଆପଣ ନିଜ କବିତାଟିଏ ଲେଖିବା ପୂର୍ବରୁ ପୁସ୍ତକ ପଢ଼ିବାକୁ ପସନ୍ଦ କରନ୍ତି ନା ନାହିଁ?
0: ହଁ, ମତେ ଭାରି ଭଲ ଲାଗେ ପୁସ୍ତକ ପଢ଼ିବା ପାଇଁ, କାରଣ ନ ପଢ଼ିଲେ ଆମେ ଲେଖିବା କେମିତି, ଲେଖିପାରିବା କେମିତି। ତ ମୁଁ ଅନେକ କବିମାନଙ୍କ ଲେଖା ପଢ଼ିଛି, ସେମାନଙ୍କ ଲେଖାରୁ ମୋତେ ଓଡ଼ିଆ ପଢ଼ିବା ପାଇଁ, ଓଡ଼ିଆ ଲେଖିବା ପାଇଁ ମୋତେ ସେଗୁଡ଼ିକ ପ୍ରେରଣା ଦେଇଛି, ମୋତେ ଆଗକୁ ବଢ଼ିବା ପାଇଁ ଭାରି ଉତ୍ସାହିତ କରିଛି।
1: କେଉଁ କବି ବା ଲେଖକଙ୍କର ଲେଖା ଆପଣଙ୍କୁ ବହୁତ ଭଲ ଲାଗେ?
0: ମୋତେ ଆଧୁନିକ ଯୁଗର କବି ରାଧାନାଥ ରାୟଙ୍କ କବିତା ଗୁଡ଼ାକ ମୋତେ ବହୁତ ଭଲ ଲାଗେ ପଢ଼ିବା ପାଇଁ। ରାଧାନାଥ ରାୟଙ୍କ କବିତାରେ ଅନେକ ପ୍ରକୃତି ଚିତ୍ର ସେ ଚିତ୍ରଣ କରିଛନ୍ତି। ତାଙ୍କର ଚିଲିକା କବିତା ମୋତେ ଭାରି ଭଲ ଲାଗେ, ଦରବାର କାବ୍ୟ ମୋତେ ବହୁତ ଭଲ ଲାଗେ।
1: କବିତା ଲେଖା ଆରମ୍ଭ କରିବା ପରେ ଆପଣଙ୍କୁ ଏହି ପଢାପଢି କରିବାରେ ଏତେ ରୁଚି ପଡ଼ିଛି, ନା ପୂର୍ବରୁ ହିଁ ଆପଣ ଓଡ଼ିଆ ଭାଷାର ଲେଖକ କବିମାନଙ୍କର ପୁସ୍ତକ ସବୁ ପଢ଼ୁଥିଲେ?
0: ନା, ମୁଁ ଆଗରୁ ହିଁ ଆମର ଓଡ଼ିଆ କବିମାନଙ୍କର, ଆମର ସମସ୍ତ କବିମାନଙ୍କର ଲେଖାକୁ ହିଁ ମୁଁ ପଢ଼ୁଥିଲି ଲେଖାଲେଖି କରିବା ପୂର୍ବରୁ ହିଁ।
1: କେଉଁ କେଉଁ ଭାଷାରେ କବିତା ଲେଖିବାକୁ ଭଲ ଲାଗେ ଆପଣଙ୍କୁ?
0: ମୋତେ କୋଶଲି ଭାଷାରେ ଆଉ ଓଡ଼ିଆ ଭାଷାରେ ମୁଁ କବିତା ଲେଖିବା ପାଇଁ ଭାରି ଭଲ ପାଏ।
1: ତେବେ ଆଗକୁ କଥା ହେବା ପୂର୍ବରୁ ଶୁଣିଦେବା ଆପଣଙ୍କ ଆଉ ଏକ ସୁନ୍ଦର କବିତା।
0: ମୋ କବିତାର ଶୀର୍ଷକ ହେଉଛି ମୁଁ କବିତା ବିନା ବଞ୍ଚିପାରିବି ନାହିଁ, ମୁଁ କବିତା ବିନା ବଞ୍ଚିପାରିବି ନାହିଁ, କାରଣ ସେ ମୋ ପ୍ରତ୍ୟକ୍ଷ ସାଥୀ। ହସ, ଲୁହ, ଭୟ, କ୍ରୋଧ ପ୍ରତ୍ୟେକଟିରେ ସିଜି ସହବର୍ତ୍ତୀ, ବହୁତ ସୁନ୍ଦର ଭାବରେ ସେ ମୋତେ ବୁଝେ, ପୁଣି ବୁଝାଏ ସେ ସ୍ଥିତି ପରିସ୍ଥିତି। ମୁଁ କବିତା ବିନା ବଞ୍ଚିପାରିବି ନାହିଁ, କାରଣ କବିତା ହିଁ ମୋ ଜୀବନର ଗୀତି। କବିତା ସହ ମୋ ସମ୍ପର୍କ ଜନ୍ମ ଜନ୍ମାନ୍ତରର, ଗୋଟି ସମ୍ପର୍କର ନା ନେଇ ମୁଁ କହିପାରିବିନି ଯେ କବିତା ମୋର ଏଇ ସମ୍ପର୍କର। ସେ କେତେବେଳେ ମା ପରି ନାନା ବାୟା ଗୀତ ଶୁଣେଇଛି, ଆଉ କେତେବେଳେ ଭଉଣୀ ପରି ଶ୍ରଦ୍ଧା ସ୍ନେହ ଅର୍ପଣ କରିଛି, ଆଉ କେତେବେଳେ ସାଙ୍ଗସାଥି ପରି ହସ କାନ୍ଦରେ ବୁଝିଛି ଆଉ ବୁଝେଇଛି ମୋତେ, ଆଉ କେତେବେଳେ ସନ୍ଥ ପରି ନେଇଯାଇଛି ମୋତେ ଆଧ୍ୟାତ୍ମିକତାର ପଥେ, କେତେବେଳେ ଗୁରୁ ସାଜି ଦେଇଛି ମୋତେ ମହାଜ୍ଞାନର ସ୍ରୋତ। ହଁ, ସେ ମୋ ଜୀବନର ପଥ, ହଁ ସେ ମୋ ଜୀବନର ପଥ। କବିତାକୁ ନେଇ ଅନେକ ସ୍ୱପ୍ନ ମୋର, କବିତାକୁ ପିନ୍ଧେଇବି ସୁବର୍ଣ୍ଣ ମୁକୁଟ, କବିତାକୁ ନେଇ ସ୍ୱପ୍ନ ମୋର ଗଢ଼ିବି ମୁଁ ମହାକାବ୍ୟ ଏକ, ମୋ ମନେ ମୋ ଅନ୍ତରରେ କବିତା ସତୀୟ ବା ଏକ ଶୋଭାର ଜାହ୍ନବୀ, କବିତା ମୋର ପ୍ରିୟତମ, ତା ସହିତ ରହିଛି ମୁଁ ରହିଥିବି, ତା ସହିତ ରହିଛି ମୁଁ ରହିଥିବି, ମୁଁ କବିତା ବିନା ବଞ୍ଚିପାରିବି ନାହିଁ।
1: ବହୁତ ମନ ଛୁଆଁ ଥିଲା ଭଉଣୀ, ଏହି କବିତାଟି ଶୁଣିଲା ପରେ ଆହୁରି ଇଚ୍ଛା ହେଉଛି ଆପଣଙ୍କ କବିତା ଆଉ ଆପଣଙ୍କ ସମ୍ପର୍କରେ ଜାଣିବା ଲାଗି। ଏବେ କୁହନ୍ତୁ ଯେ ବର୍ତ୍ତମାନ ସମୟରେ ଯେଉଁ ଆମର ଯୁବପିଢ଼ି ଅଛନ୍ତି, ଯେଉଁମାନେ ନୂଆ ନୂଆ କବିତା ଲେଖିବା ଲାଗି ଚେଷ୍ଟା କରୁଛନ୍ତି ବା ସାହିତ୍ୟର ସାଧନା କରିବା ପାଇଁ

0: ଚେଷ୍ଟା କରୁଛନ୍ତି, ସେମାନଙ୍କୁ ଆପଣ କ'ଣ କହିବାକୁ ଚାହିଁବେ?
1: ସେମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ କବିତା ଲେଖିବା ପୂର୍ବରୁ ଅନେକ କବିମାନଙ୍କର ଲେଖାକୁ ପଢ଼ନ୍ତୁ ସେମାନେ। ଆଉ କବିତା ଯେତେବେଳେ ଲେଖୁଛନ୍ତି ତାହେଲେ ସେମାନଙ୍କ ମନରେ ଗୋଟେ ଧାରଣା ନ ଜନ୍ମୁ ଯେ ସେମାନେ ପ୍ରଶଂସା ପାଇବା ପାଇଁ କବିତା ଲେଖୁଛନ୍ତି। ମାନେ କି ପ୍ରଶଂସା ପାଇବା ପାଇଁ କେବେ ବି କବିତା ଲେଖିବା ଉଚିତ ନୁହେଁ। ସେମାନେ ନିଜ ଖୁସି ପାଇଁ କବିତା ଲେଖନ୍ତୁ, ସମାଜକୁ କିଛି ଶିଖେଇବା ପାଇଁ, ପ୍ରେରଣା ଦେବା ପାଇଁ ସେମାନେ କବିତା ଲେଖନ୍ତୁ। ଆଉ ସେମାନେ ଅନେକ ଧରଣର କବିତା ଲେଖନ୍ତୁ, ପ୍ରକୃତିକୁ ନେଇ, ସମାଜକୁ ନେଇ, ଏମିତି ଅନେକ ଧରଣର କବିତା ଲେଖି ଆମର ଓଡ଼ିଆ ସାହିତ୍ୟକୁ ଆଗକୁ ନେଇଯାଆନ୍ତୁ।
0: ଆପଣ ଏହି କବିତା ଏହି ସାହିତ୍ୟକୁ ନେଇ ନିଜ ଭବିଷ୍ୟତ ସମ୍ପର୍କରେ କ'ଣ ଭାବିଛନ୍ତି?
1: ଓଡ଼ିଆ ହେଉଛି ଆମର ମାତୃଭାଷା ଆଉ ଓଡ଼ିଆକୁ ନେଇ ଆମ ମନରେ ସର୍ବପ୍ରଥମେ ଆଗ୍ରହ ଜନ୍ମିବା ଦରକାର। ସେ ଓଡ଼ିଆ ଭାଷା ପ୍ରତି ଆମର ଅଧିକ ରୁଚି ରହିବା ଦରକାର। ଓଡ଼ିଆ ଭାଷାକୁ ନେଇ ଆମେ ଗର୍ବ କରିବା ଦରକାର ଯେ ଆମେ ଓଡ଼ିଆ ଜାତିର ସନ୍ତାନ ବୋଲି। ତ ମୁଁ ଓଡ଼ିଆ ଭାଷାକୁ ନେଇ ଅନେକ ସ୍ୱପ୍ନ ଦେଖିଛି। ଓଡ଼ିଆ ଭାଷାରେ ଓଡ଼ିଆ ଅଧ୍ୟାପିକା ହେବା ସହିତ ଓଡ଼ିଆ ଭାଷାରେ ଲେଖାଲେଖି କରି ଜଣେ ଦକ୍ଷ କବି ଭାବରେ ପରିଚିତି ସୃଷ୍ଟି କରିବା ପାଇଁ ମୁଁ ଚାହିଁଛି। ଆଉ ଓଡ଼ିଆ ଭାଷାକୁ ଆଗକୁ ନେବା ପାଇଁ ମୋର ବହୁତ ଇଚ୍ଛା ଆଉ ମୋର ଆଶା ଯେ ମୋର ସେଇ ସ୍ୱପ୍ନ ଦିନେ ନା ଦିନେ ନିଶ୍ଚୟ ସତ ହେବ।
0: ତେବେ ଆଜିର ସାକ୍ଷାତକାରଟା ଅନେକ କିଛି କଥା ହେଲୁ, ଆପଣଙ୍କ ସମ୍ପର୍କରେ ଜାଣିଲୁ, ଆପଣଙ୍କ ଲେଖା ସମ୍ପର୍କରେ, ଆପଣଙ୍କ ସ୍ୱପ୍ନ ସମ୍ପର୍କରେ, ଆପଣଙ୍କ ଓଡ଼ିଆ ପ୍ରତି ଥିବା ଭଲ ପାଇବା, ପ୍ରେମ ସମ୍ପର୍କରେ ଅନେକ କିଛି ଜାଣିଲୁ। କିନ୍ତୁ ସାକ୍ଷାତକାରଟି ଶେଷ କରିବା ପୂର୍ବରୁ ଗୋଟେ ଶେଷ ପ୍ରଶ୍ନ, ଆପଣଙ୍କ ଜୀବନରେ ସାହିତ୍ୟକୁ ଛାଡ଼ିଦେଲେ, ସାହିତ୍ୟକୁ କାଢ଼ିଦେଲେ ଆପଣଙ୍କ ଜୀବନକୁ ଆପଣ କେମିତି ଦେଖନ୍ତି?
1: ପ୍ରଥମେ ତ ସାହିତ୍ୟ ବିନା ମୋ ଜୀବନ ସମ୍ପୂର୍ଣ୍ଣ ଭାବରେ ଅଧୁରା। ସାହିତ୍ୟ ହିଁ ମୋ ଜୀବନର ଗତିପଥ, ସାହିତ୍ୟ ହିଁ ମୋ ଜୀବନକୁ ବହୁତ ବଦଳେଇ ଦେଇଛି। ଯେବେଠାରୁ ମୁଁ ସାହିତ୍ୟକୁ ପ୍ରେମ କଲି, ସାହିତ୍ୟ ହିଁ ମୋ ଜୀବନର ପ୍ରକୃତ ଆଧାର। ସାହିତ୍ୟ ହେଉଛି ମୋ ପ୍ରାଣ, ଆଉ ସାହିତ୍ୟ ବିନା ମୋ ଜୀବନ ସମ୍ପୂର୍ଣ୍ଣ ଭାବରେ ଅଧୁରା। ସାହିତ୍ୟକୁ ନେଇ ମୁଁ ଅନେକ ସ୍ୱପ୍ନ ଦେଖିଛି, ସାହିତ୍ୟ ବିନା ମୁଁ ବଞ୍ଚିପାରିବି ନାହିଁ। ସାହିତ୍ୟରେ ହିଁ ମୁଁ ମୋର ସୁନ୍ଦର ଜୀବନଶୈଳୀକୁ ଦେଖିଛି। ସାହିତ୍ୟ ମୋର ଭାବନା, ଅନୁଭୂତି, ଦୁଃଖ, ସୁଖ, ଆଶା, ଭୟ, ସ୍ନେହ ଓ ଆତ୍ମାର କଥା କହିଥାଏ ମୋ ସାହିତ୍ୟ। ଆଉ ସାହିତ୍ୟ ବିନା ମୋ ଜୀବନ ସମ୍ପୂର୍ଣ୍ଣ ଭାବରେ ଶୂନ୍ୟ।
0: ବହୁତ ସୁନ୍ଦର କଥା କହିଲେ ଭଉଣୀ, ଜୀବନ ଯେମିତି ଗୋଟେ ସଂଘର୍ଷ, ସାହିତ୍ୟ ମଧ୍ୟ ସେମିତି ଗୋଟେ ସଂଘର୍ଷ, କିନ୍ତୁ ସାହିତ୍ୟ ସାହାଯ୍ୟ କରେ ଏହି ଜୀବନର ସଂଘର୍ଷରେ ଆଗକୁ ବଢ଼ିବା ପାଇଁ, ଅନେକ ପ୍ରେରଣା ଯୋଗାଇଥାଏ ଆମ ଜୀବନରେ ଅନେକ ଦୁଃଖ କଷ୍ଟକୁ ସାମ୍ନା କରି ଆଗକୁ ବଢ଼ିବା ପାଇଁ। ତେବେ ଆପଣଙ୍କ ସହ କଥା ହୋଇ, ଆପଣଙ୍କ କବିତା ଶୁଣି, ଆପଣଙ୍କ ବିଷୟରେ ଜାଣି ବହୁତ ଭଲ ଲାଗିଲା। ଆପଣଙ୍କର ଏହି ସୁନ୍ଦର ସୁନ୍ଦର କଥା ସବୁ ଆଜି ଆମ ସାହିତ୍ୟାୟନ ସନ୍ଧ୍ୟାକୁ ଆହୁରି ଜୀବନ୍ତ କରିଦେଲା। ଆଜି ତ ସମୟ ହୋଇଗଲାଣି ସାକ୍ଷାତକାରଟିକୁ ଶେଷ କରିବା ପାଇଁ, ଅନେକ କିଛି କଥା ବାକି ରହିଯାଇଛି, ଅନେକ କବିତା ବାକି ରହିଯାଇଛି ଆପଣଙ୍କଠାରୁ ଶୁଣିବାକୁ। ଆଶା କରୁଛୁ ଆଗକୁ ସମୟ ମିଳିଲେ ଆପଣଙ୍କ ସହ ଦେଖା ହେବୁ, ଆଉ ସେହି ବାକି ରହିଯାଇଥିବା କଥା ଆଉ କବିତା ସବୁ ଆପଣଙ୍କଠାରୁ ଶୁଣିନେବୁ। କିନ୍ତୁ ଆମକୁ ଆଜି ଏତେ ସମୟ ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ରହିଲୁ, ନମସ୍କାର।
1: ନମସ୍କାର।

ଗୀତ ସାଥିରେ ସମୟ ହୋଇଯାଇଛି ଆଜି କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ, ସାହିତ୍ୟାୟନର ସନ୍ଧ୍ୟାକୁ ଏଠାରେ ଶେଷ କରିବା ପାଇଁ। ହେଲେ ଆପଣମାନଙ୍କଠାରୁ ବିଦାୟ ନେବା ପୂର୍ବରୁ ଗୋଟେ ଛୋଟ ଅନୁରୋଧ ରହିଲା, ଆପଣମାନଙ୍କୁ ଆଜି ଏହି ସାହିତ୍ୟାୟନ ସନ୍ଧ୍ୟାଟି କେମିତି ଲାଗିଲା ମତାମତ ଲେଖି ଜଣାଇବାକୁ ଜମାରୁ ଭୁଲିବେନି। ଆମକୁ ମତାମତ ଲେଖି ଜଣାଇବାର ଠିକଣା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7660001 ଜିଲ୍ଲା କଳାହାଣ୍ଡି। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ମତାମତ ଲେଖି ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛୁ, 8895994143। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ ଆପଣମାନଙ୍କ ପ୍ରିୟ ଯୁବସାଥୀ ଶେଫାଳିକୁ। ପୁଣି ଥରେ ଦେଖା ହେବା ଆଉ ଏକ ସନ୍ଧ୍ୟାରେ ନୂଆ ନୂଆ ଶିକ୍ଷା ସୂଚନା ତଥ୍ୟ ସାଥିରେ। ସେ ପର୍ଯ୍ୟନ୍ତ ଆପଣମାନଙ୍କ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲି। ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ଯୁବବାଣୀ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆସନ୍ତା ଶୁକ୍ରବାର ରାତି 7:30ରେ ଚାଷବାସ କାର୍ଯ୍ୟକ୍ରମରେ ଏକ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ବିଷୟ ରହିଛି ବର୍ଷା ଦିନରେ ଗୃହପାଳିତ ପ୍ରାଣୀଙ୍କର ଯତ୍ନ। ଏଥିରେ ବିଶେଷଜ୍ଞ ଭାବରେ ଷ୍ଟୁଡ଼ିଓରେ ଉପସ୍ଥିତ ରହିବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ କଳାହାଣ୍ଡି ଡାକ୍ତର ନିରଜ ଚନ୍ଦ୍ର କହଁର। ଶ୍ରୋତାବନ୍ଧୁଙ୍କୁ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ବର୍ଷା ଦିନରେ ଗୃହପାଳିତ ପ୍ରାଣୀଙ୍କ ଯତ୍ନ ବିଷୟରେ ପ୍ରଶ୍ନ ପଚାରି ବିଶେଷଜ୍ଞଙ୍କଠାରୁ ସିଧାସଳଖ ଉତ୍ତର ପାଇବାକୁ। ଫୋନ୍ ନମ୍ବରଟି ହେଉଛି 0667029563 ଏବଂ 0667029562 8। ଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0667029563 ଏବଂ 0667029562 8। ସୂଚନାଟି ଏତିକିରେ।

ଆକେ ଶୁଣି ଭଗବାନ ପାଟଣା ପ୍ରଥମେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ଶୁଣନ୍ତୁ। ରିଲି କରି ପ୍ରଚାର କରୁଛୁ ଆକେ ଶୁଣି ଦିଲ୍ଲୀରୁ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: আচ্ছা দাসবাবু, আপনার ঘরটা 1970 তৈরি হয়েছিল, রাইট? তাহলে এই পর্যন্ত এত স্ট্রং কেমিতে আছে?
2: আরে এইটা একদম সিম্পল, এবং সেইথিপাই মু সেতেবেলে মোর বিশ্বাস রাখিদিলি, এবং আজি মধ্য চেটিনাট সিমেন্ট উপরে
3: শক্তি যাহা বর্ষ বর্ষ নুহে বরং পিঢি পাই রহি থাকে। চেটিনাট সিমেন্ট সুপার গ্রেড সিমেন্ট, 64 বর্ষর দৃঢ় মূল দুয়া। চেটিনাট সিমেন্ট, দ্য পারফেক্ট কনক্রিট চয়েস।
4: শুনন্তু, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ନାଟକ ଏବଂ ଗୀତିନାଟ୍ୟ ପ୍ରସାରଣ ସମ୍ପର୍କିତ ସୂଚନା। ପବିତ୍ର ରଥଯାତ୍ରା ଉପଲକ୍ଷେ ଆଜି ରାତି 10ଟାରେ ଶୁଣିପାରିବେ ଗୀତିନାଟ୍ୟ ନୀଳ ଶୈଳ, ମୂଳ ଉପନ୍ୟାସ ସୁରେନ୍ଦ୍ର ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ଲଳିତ କାନୁନଗୋ, ସଙ୍ଗୀତ ନିର୍ଦ୍ଦେଶନା ଚୌଧୁରୀ ଭାରତୀ କୃଷ୍ଣ ଦାସ। ଆସନ୍ତାକାଲି ଅର୍ଥାତ 21 ଜୁଲାଇ 2026 ଦିନ ଶୁଣିପାରିବେ ରାତି 10ଟାରେ ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ, ରଚନା ଚନ୍ଦ୍ରଶେଖର ମିଶ୍ର, ପ୍ରଯୋଜନା ସୁରେନ୍ଦ୍ର ଚନ୍ଦ୍ର ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଡକ୍ଟର ଭାରତୀ କୃଷ୍ଣ ଦାସ। ବୁଧବାର 22 ଜୁଲାଇ 2026 ଦିନ ରାତି 10ଟାରେ ଶୁଣିପାରିବେ ନାଟକ ଅଭିଯାନ, ମଞ୍ଚ ନାଟକ କାଳୀଚରଣ ପଟ୍ଟନାୟକ, ପ୍ରଯୋଜନା ନୟନ କିଶୋର ମହାନ୍ତି, ବେତାର ନାଟ୍ୟ ରୂପାନ୍ତର ଶରତ ଚନ୍ଦ୍ର ମୂଳିଆ। 23 ତାରିଖ ଗୁରୁବାର ଦିନ ରାତି 10ଟାରେ ଶୁଣିପାରିବେ ଗୀତିନାଟ୍ୟ କୃଷ୍ଣ ସୁଦାମା, ମୂଳ ରଚନା ବାଳକୃଷ୍ଣ ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ନିର୍ଦ୍ଦେଶନା ରାଖାଲ ଚନ୍ଦ୍ର ମହାନ୍ତି। 24 ତାରିଖ ଶୁକ୍ରବାର ଦିନ ରାତି 10ଟାରେ ଶୁଣିବେ ନାଟକ ଭକ୍ତ ବାଲିଙ୍ଗା ଦାସ, ରଚନା ଡକ୍ଟର ବ୍ରଜମୋହନ ମହାନ୍ତି, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। 25 ତାରିଖ ଶନିବାର ଦିନ ରାତି 10ଟାରେ ଶୁଣିବେ ନାଟକ ପବିତ୍ର ଦାସିଆ, ରଚନା ନିର୍ମଳ କୁମାର ମିଶ୍ର, ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି। 26 ତାରିଖ ରବିବାର ଦିନ ରାତି 10ଟାରେ ଶୁଣିବେ ନାଟକ ଶ୍ରୀ ନୀଳ ମାଧବ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ରମାପଦ ନନ୍ଦ। 27 ତାରିଖ ସୋମବାର ଦିନ ରାତି 10ଟାରେ ଶୁଣିବେ ଗୀତିନାଟ୍ୟ ନୀଳାଦ୍ରି ବିଜେ, ରଚନା ଅଭିମନ୍ୟୁ ବରାଳ, ପ୍ରଯୋଜନା ବସନ୍ତ ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶନା

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବି

ଆକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ ସବୁବେଳେ ସବୁ ପରିସ୍ଥିତିରେ। ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ପ୍ରତିରକ୍ଷା କ୍ଷେତ୍ରରେ ବେଶ ଆଗଉଛି ଆମ ଦେଶ ଭାରତ। ଦିନ ଥିଲା ପ୍ରତିରକ୍ଷା ସାମଗ୍ରୀ ବାହାର ଦେଶରୁ କିଣିବାକୁ ପଡ଼ୁଥିଲା। ଏବେ କିନ୍ତୁ ସମୟ ବଦଳିଛି। ଏହି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇଛି ଭାରତ। ଉନ୍ନତ ଜ୍ଞାନକୌଶଳ ଏବଂ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ପ୍ରତିରକ୍ଷା କ୍ଷେତ୍ରକୁ ମଜବୁତ କରିପାରୁଛି। ଭାରତର ବିଶ୍ୱସ୍ତରୀୟ ପ୍ରଯୁକ୍ତି ବିଦ୍ୟା ବେଶ ଉନ୍ନତ ସାବ୍ୟସ୍ତ ହେଉଛି। ଏ ଦିଗରେ ଯୁବପିଢ଼ିଙ୍କ ସକ୍ରିୟ ଯୋଗଦାନ ରହୁଛି। ଭାରତ ଅଗ୍ରଣୀ ଦେଶଗୁଡ଼ିକ ମଧ୍ୟରେ ନିଜର ସ୍ଥିତି ଜାହିର କରିପାରୁଛି। ଏବେ ପ୍ରତିରକ୍ଷା କ୍ଷେତ୍ରରେ ଢେର ନିଯୁକ୍ତି ସୃଷ୍ଟି ହୋଇଥିବାରୁ ଅନେକ ଯୁବକ ଯୁବତୀ ଏ କ୍ଷେତ୍ର ପ୍ରତି ଆକର୍ଷିତ ହେଉଛନ୍ତି ଏବଂ ନିଜର କ୍ୟାରିୟର ଗଢ଼ୁଛନ୍ତି। ଦେଶ ସେବା ପ୍ରତି ଉତ୍ସର୍ଗୀକୃତ ମନୋଭାବ ରହୁଛି। ଆଜି ଏହି କ୍ରମରେ ରହିଛି ବିଷୟ, ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଯୁବଶକ୍ତି। ଏ ସମ୍ପର୍କରେ କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ଡକ୍ଟର ମାନସ ବେହେରା।
1: ପ୍ରତ୍ୟେକ ଆଧୁନିକ ସାର୍ବଭୌମ ରାଷ୍ଟ୍ରର ପ୍ରତିରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 1688 ମସିହାର ଯୋଉ ଆଧୁନିକ ରାଷ୍ଟ୍ର ବ୍ୟବସ୍ଥା ୱେଷ୍ଟଫାଲିଆ ଚୁକ୍ତିରୁ ଜନ୍ମ ନେଲା, ସେଥିରେ ଆଧୁନିକ ସାର୍ବଭୌମ ରାଷ୍ଟ୍ରମାନେ ଜନ୍ମ ନେଲେ ଏବଂ ତାଙ୍କ ଦେଶ ଭିତରର ସୀମା ଏବଂ ବାହ୍ୟ ସୀମାକୁ ସୁରକ୍ଷା କରିବାର ଦାୟିତ୍ୱରୁ ପ୍ରତିରକ୍ଷା ବ୍ୟବସ୍ଥାର ଜନ୍ମ ନେଲା। ଏବଂ ଆଧୁନିକ ରାଷ୍ଟ୍ର ବ୍ୟବସ୍ଥାରେ ପ୍ରତ୍ୟେକ ଦେଶର ପ୍ରତିରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ଦୃଷ୍ଟିରୁ ଭାରତ ଏକ ଆଧୁନିକ ସାର୍ବଭୌମ ରାଷ୍ଟ୍ର ଭାବରେ ଜନ୍ମ ନେଲା ସ୍ୱାଧୀନତା ପାଇଲା ପରେ 1947 ଅଗଷ୍ଟ 15ରେ। ତାପରେ ଜନ୍ମ ନେଲା ଏକ ସାର୍ବଭୌମ ରାଷ୍ଟ୍ର ଭାବରେ 1950 ମସିହା ଜାନୁଆରୀ 26ରେ। ସେବେଠାରୁ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ଭାରତ ଚେଷ୍ଟା କରିଆସିଛି ସୁଦୃଢ଼ କରିବା ପାଇଁ। ଆଜି ଭାରତ ଏକ ଉନ୍ନତ ଶକ୍ତିଶାଳୀ ପ୍ରତିରକ୍ଷା ବ୍ୟବସ୍ଥା ଭାବେ ପରିଗଣିତ। ଏଥିରେ ପ୍ରମୁଖ ଭୂମିକା ହେଉଛି ଯୁବଶକ୍ତିର। ଯୁବକମାନଙ୍କ ବିନା ପ୍ରତିରକ୍ଷା ବ୍ୟବସ୍ଥା କଳ୍ପନା ବି କରାଯାଇପାରିବନି। କାରଣ ଗୋଟାଏ ପ୍ରତିରକ୍ଷା ବ୍ୟବସ୍ଥାରେ ଡେଡିକେସନ ଦରକାର, ଉତ୍ସର୍ଗ ଦରକାର, ପାଟ୍ରିଓଟିଜିମ ଦରକାର, ଦେଶପ୍ରେମ ଦରକାର ଏବଂ ମୋଟିଭେସନ ଦରକାର, କାମ କରିବାର ଇଚ୍ଛା ଅଙ୍ଗୀକାର ଦରକାର। ଏ କେବଳ ଯୁବଶକ୍ତି ପାଖରେ ଅଛି। ତେଣୁ ଯୋଉ ସେନାବାହିନୀ, ସେ ନୌସେନା ହଉ, ସ୍ଥଳସେନା ହଉ ବା ବାୟୁସେନା ହଉ, ପ୍ରତିରକ୍ଷା ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏମାନେ ତାଙ୍କର ଡେଡିକେସନ ଦ୍ୱାରା ଦେଶପ୍ରେମ, ଉତ୍ସର୍ଗ, କାମ କରିବାର ଯୋଉ ପ୍ରବଣତା, ଏ ତିନୋଟି ଗୁଣରୁ ବଛାଇଥାନ୍ତି ଏବଂ ସମ୍ପୂର୍ଣ୍ଣ ଭାବରେ ନିଜକୁ ଦେଶର ସୁରକ୍ଷାରେ, ସୀମା ସୁରକ୍ଷାରେ, ଦେଶ ଭିତରର ସୁରକ୍ଷାରେ ଉତ୍ସର୍ଗୀକୃତ କରିଥାନ୍ତି। ତାଙ୍କୁ ଅଲଗା କିଛି ସେମାନଙ୍କୁ ଡାଇଭର୍ଟ କରିପାରୁନା ବା ଦେଖାଯାଏ ନା। ତ ଏଠି ଶିକ୍ଷିତ ସେନାବାହିନୀ, ଶିକ୍ଷିତ ଯୁବକ, ଯିଏ ବିଜ୍ଞାନରେ ପ୍ରଶିକ୍ଷିତ, ବିଜ୍ଞାନ କୌଶଳରେ ପ୍ରଶିକ୍ଷିତ ଏବଂ କାରିଗରୀ କୌଶଳରେ ପ୍ରଶିକ୍ଷିତ, ସେମାନଙ୍କର ଆବଶ୍ୟକତା ଅଛି। ଏବଂ ଭାରତ କଥା କୁହନ୍ତୁ ବା ଯେକୌଣସି ଦେଶ କଥା କୁହନ୍ତୁ, ଯଦି ଯୁବଶକ୍ତି ଶିକ୍ଷିତ ନୁହେଁ, ପ୍ରଶିକ୍ଷିତ ନୁହେଁ, କାରିଗରୀ କୌଶଳରେ

ପୁରା ଲାଟେଷ୍ଟ ଯୋଉଟା ଶେଷ କଥା ତା ବିଷୟରେ ସେ ସଚେତନ ନୁହେଁ, ତାହେଲେ ବର୍ତ୍ତମାନ ଆଧୁନିକ ଯୁଦ୍ଧ କୌଶଳରେ ଆଗେଇ ପାରିବ ନାହିଁ ସେ ରାଷ୍ଟ୍ର। ସେଥିପାଇଁ ଭାରତୀୟ ଯୁବଶକ୍ତି ଯେଉଁମାନେ ଆଧୁନିକ ସେନାରେ ଆଜିକାଲି ଯୋଗ ଦେଉଛନ୍ତି ସେମାନେ ପ୍ରଶିକ୍ଷିତ କରାଯାଉଛି କୌଶଳରେ ତାଙ୍କୁ, ଏବଂ କେବଳ ଯୁଦ୍ଧ କୌଶଳ ନୁହେଁ ବିଜ୍ଞାନ କୌଶଳରେ ମଧ୍ୟ ପ୍ରଶିକ୍ଷିତ କରାହଉଛି, କାରଣ ଅତ୍ୟାଧୁନିକ ଅସ୍ତ୍ରର ବ୍ୟବହାର ହଉଛି, କମ୍ପ୍ୟୁଟର ଗୋଟେ ବହୁଳ ବ୍ୟବହାର ହଉଛି। ତେଣୁ ଏ ସବୁ ଦୃଷ୍ଟିରୁ ଆଧୁନିକ ଯୁଗରେ ଆଧୁନିକ ଯୋଉ ଯୁବଶକ୍ତି ସିଏ ପ୍ରଶିକ୍ଷିତ ହେଇଛି, ଶିକ୍ଷିତ ହେଇଛି, ମୋଟିଭେଟେଡ୍ ହେଇଛି, ତେଣୁ ତାହେଲେ ଯାଇକି ସେ ଯୋଉ ଅତ୍ୟାଧୁନିକ କୌଶଳ ଗୁଡିକ, ଅତ୍ୟାଧୁନିକ ଅସ୍ତ୍ର ଗୁଡିକ, ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରକୁ କେବଳ ପରିଚାଳନା କରିବ ନାହିଁ, ତାକୁ ସଠିକ ଭାବରେ ବ୍ୟବହାର, ସଠିକ ସମୟରେ ବ୍ୟବହାର, ସଠିକ ଟାର୍ଗେଟରେ ବ୍ୟବହାର, ଇଏ ବହୁତ ଗୁରୁତ୍ୱପୂର୍ଣ୍ଣ ନିଶ୍ଚିତ ଭାବରେ ହବ। ଆଉ ଗୋଟେ କଥା ହଉଛି ଯୋଉ ଯୁବ ଶକ୍ତିର ଭୂମିକା ପ୍ରତିରକ୍ଷା ବ୍ୟବସ୍ଥାରେ, ଯେ କୋଉ ଯୁବଶକ୍ତି ଜଏନ୍ କରିବେ, ତେଣୁ ତାର ଇଣ୍ଟରେଷ୍ଟ ରହିବା ଦରକାର। ଏଠି ଜବରଦସ୍ତି ବା ଅନିଚ୍ଛା ସତ୍ତ୍ୱେ କେହି ଜଣେ ଭଲ ସୈନିକ ହେଇପାରିବ ନାହିଁ ବା ପ୍ରତିରକ୍ଷା ବ୍ୟବସ୍ଥାରେ ନିଜର ଅବଦାନ ରଖିପାରିବ ନାହିଁ। ତେଣୁ ଆମେ ଦେଖୁଛୁ ଭାରତବର୍ଷରେ ଅନେକ ଯୁବକ ବିଭିନ୍ନ ରାଜ୍ୟର ବିଭିନ୍ନ ଅଞ୍ଚଳର ସେମାନେ ଭାରତୀୟ ସେନାବାହିନୀରେ ଯୋଗ ଦେବାକୁ ଆଗ୍ରହୀ। ନ୍ୟାସନାଲ ଡିଫେନ୍ସ ଏକାଡେମୀ ଅଛି, ଏବଂ ଯୋଉମାନେ ଏନ୍ସିସି ନେଉଛନ୍ତି, ଟ୍ରେଣ୍ଡ ହଉଛନ୍ତି ସ୍କୁଲ କଲେଜ ସମୟରେ, ତାଙ୍କର ଆଗ୍ରହ ରହିଛି। ନ୍ୟାସନାଲ ଏନ୍ଡିଏ ଯୋଉମାନେ ପରୀକ୍ଷା ପାଉଛନ୍ତି, ଅତି ଉଚ୍ଚ ମାନର ପିଲାମାନେ, ସୈନିକ ସ୍କୁଲ ଗୁଡିକ ଅଛି, ତେଣୁ ଭାରତବର୍ଷରେ ଏକ ଶୈକ୍ଷିକ ପରିବେଶ ଅଛି ଶିକ୍ଷାନୁଷ୍ଠାନ ମାନଙ୍କରେ, ଯେ ଯୁବଶକ୍ତିକି ମୋଟିଭେଟ କରିବା ପାଇଁ ପ୍ରତିରକ୍ଷା ବ୍ୟବସ୍ଥା ଆଡକୁ, ଏବଂ ସେଠି ତାଙ୍କର କ୍ୟାରିୟର ଅଛି, ମୋଟିଭେସନ ଅଛି, ଦେଶପ୍ରେମ ଅଛି, ଏବଂ ଦେଶକୁ ସେବା କରିବାର ବା ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରିବାର ଯୋଉ ପ୍ରବଣତା, ଇଚ୍ଛା ଶକ୍ତି ତାଙ୍କ ଭିତରେ ପ୍ରଚୁର ପରିମାଣର ଅଛି। ଏଇଥିପାଇଁ ଯୁବଶକ୍ତି ଆଧୁନିକ ପ୍ରତିରକ୍ଷା ବ୍ୟବସ୍ଥାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତାଙ୍କର ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏବଂ ତାଙ୍କର ମୋଟିଭେସନ କାମ କରିବାର ଯୋଉ ପ୍ରବଣତା, ଇଚ୍ଛା, ଇଏ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଦେଖିଛନ୍ତି ବିଭିନ୍ନ ରେଜିମେଣ୍ଟ, ବିଭିନ୍ନ ଯୁଦ୍ଧର ଯୋଉ ଅନୁଭୂତି ଅଛି ଭାରତବର୍ଷରେ, କେବଳ ଭାରତ ଭିତର ନୁହେଁ, ଆମର ଯୋଉମାନେ ପିସ୍ କିପିଂ ଫୋର୍ସ, ଇଣ୍ଟରନ୍ୟାସନାଲ ପିସ୍ କପି ଜାତିସଂଘର ଆମର ଶାନ୍ତି ସେନା ଯୋଉଟା, ସେଥିରେ ଭାରତର ଗୋଟେ ପ୍ରଚୁର ଅବଦାନ ଅଛି। ଯାହା ଅର୍ଥ ବାହାର ଦେଶରେ ବିଭିନ୍ନ ରଣକ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଜାତିସଂଘର ଯୋଉ ଶାନ୍ତି ସେନା ଯାଉଛନ୍ତି, ସେଥିରେ ଭାରତୀୟ ସେନା ଗୋଟେ ବଡ ଅଂଶ, ଏବଂ ସେଠି ମଧ୍ୟ ଭାରତୀୟ ଯୁବଶକ୍ତି ଯାଇକି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଅବଦାନ ରଖୁଛି, ଏବଂ ଯୋଉ ଯୋଉ ଜାଗାରେ ସବୁ ଦ୍ୱନ୍ଦ୍ୱ ଅଛି, ଗଣ୍ଡଗୋଳ ଅଛି, ସେସବୁ ଜାଗାରେ ସେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଭୂମିକା ଗ୍ରହଣ କରୁଛନ୍ତି। ତାର୍ଥ ଭାରତୀୟ ଯୁବଶକ୍ତିର ଏକ ବିଶ୍ୱବ୍ୟାପୀ ଦୃଷ୍ଟିଭଙ୍ଗୀ ବା ଇଣ୍ଟରନ୍ୟାସନାଲ ଆନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ରହିଛି, ଯାହାଦ୍ୱାରା ସେ ମଧ୍ୟ ବାହାର ଦେଶରେ ଯାଇକି ଶାନ୍ତି ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିପାରୁଛି। ତେଣୁ ଆମେ ଏହା କହିପାରିବା ଯେ ପ୍ରତିରକ୍ଷା ବ୍ୟବସ୍ଥା ଯୁବ ଶକ୍ତି ବିନା ଶକ୍ତିଶାଳୀ ହେଇପାରିବ ନାହିଁ, କାର୍ଯ୍ୟକ୍ଷମ ହେଇପାରିବ ନାହିଁ, ଏବଂ ଇଫେକ୍ଟିଭ ଫଳପ୍ରଦ ହେଇପାରିବ ନାହିଁ। ତେଣୁ ଆଜି ଯେତେବେଳେ ଅତ୍ୟାଧୁନିକ କାରିଗରୀ କୌଶଳର ବ୍ୟବହାର ଯୁଦ୍ଧାସ୍ତ୍ରରେ ହେଉଛି, ଯୁବଶକ୍ତିର ଆବଶ୍ୟକତା, ପ୍ରାସଙ୍ଗିକତା ଅନେକ ବଢ଼ିଯାଇଛି। ତେଣୁ ଭାରତୀୟ ଯୁବଶକ୍ତି ଆଉ କେମିତି ଅଧିକ ଭାବରେ ମୋଟିଭେଟେଡ୍ ହେଇକି, ପ୍ରଶିକ୍ଷିତ ହେଇକି, ଜ୍ଞାନ ଆହରଣ କରିକି ଦେଶ ସେବା ପାଇଁ ନିଜକୁ ଉତ୍ସର୍ଗିତ କରିପାରିବ, ତାହା ନିଶ୍ଚିତ ଭାବରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏବଂ ସେଥିପାଇଁ ଭାରତୀୟ ସମାଜ ଏବଂ ଭାରତର ଶିକ୍ଷା ବ୍ୟବସ୍ଥା, ଭାରତର କାରିଗରୀ କୌଶଳ ବ୍ୟବସ୍ଥା, ଏ ସବୁ ନିଜ ଭିତରେ ସମନ୍ୱୟ ରକ୍ଷା କରିକି ତାକୁ ଯୋଗାଯୋଗ କରିକି ଏ ଦିଗରେ ପଦକ୍ଷେପ ନେବା ଉଚିତ। ସମଗ୍ର ବିଶ୍ୱରେ ବର୍ତ୍ତମାନ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି, କିଏ ବିକଶିତ ରାଷ୍ଟ୍ର ହବ, କିଏ ଏକ ନମ୍ବର ରାଷ୍ଟ୍ର ହବ। ଆମେରିକାର ପ୍ରାଧାନ୍ୟ ଆସ୍ତେ ଆସ୍ତେ କମୁଛି, ଅନ୍ୟ ରାଷ୍ଟ୍ରମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଭାରତ ମଧ୍ୟ ଏକ ବିକଶିତ ରାଷ୍ଟ୍ର ଭାବରେ ଶକ୍ତିଶାଳୀ ରାଷ୍ଟ୍ର ହାତରେ, ବା ଯାହାକୁ ଆମେ ଇଂରେଜୀରେ ଗ୍ଲୋବାଲ ପାୱାର କହୁଛୁ, ବିଶ୍ୱ ଶକ୍ତି ଭାବରେ ତାର ଅଭ୍ୟୁଦୟ ହେଉଛି। ଇଏ ଯୋଉ ଅଭ୍ୟୁଦୟ କେବଳ ଅର୍ଥନୈତିକ ଅଭ୍ୟୁଦୟ ନୁହେଁ ବା କାରିଗରୀ କୌଶଳର ଅଭ୍ୟୁଦୟ ନୁହେଁ, ଭାରତ ଅନେକ ଆଗକୁ ଗଲାଣି, ଆହୁରି ଆଗକୁ ଯିବାର ଆବଶ୍ୟକତା ଅଛି। ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଭାରତ ଅନେକ ଆଗକୁ ବଢ଼ିଛି, ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଅଧିକାରିଣୀ ହେଇଛି। ତା ସହିତ ଯୁବଶକ୍ତି ଯୋଉ ପ୍ରତିରକ୍ଷା ବ୍ୟବସ୍ଥାରେ ଆହୁରି ଯଦି ସମର୍ପିତ ହେବ, ଆହୁରି ଯଦି ଅଙ୍ଗୀକାର ପ୍ରଦର୍ଶନ କରିବ, ଦେଶପ୍ରେମ ନିଦର୍ଶନ କରିବ, ଏବଂ ଯୁବଶକ୍ତି ଯଦି ମୋଟିଭେଟେଡ୍ ହବ, ତାହେଲେ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଆହୁରି ଉଚ୍ଚକୋଟୀର ହବ। ଯୋଉ କଥା ଭାରତବର୍ଷର ପ୍ରଧାନମନ୍ତ୍ରୀ କହୁଛନ୍ତି, 2047 ସୁଦ୍ଧା ବିକଶିତ ଭାରତ ହବ। ବିକଶିତ ଭାରତର ଅର୍ଥ ଯେ ଭାରତ ଅର୍ଥନୈତିକ କ୍ଷେତ୍ରରେ ବିକାଶ କରିବ, ଶିକ୍ଷା କ୍ଷେତ୍ରରେ ବିକଶିତ ହବ, ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକଶିତ ହବ, ଏବଂ ବିଶ୍ୱରେ ଗୋଟେ ବଡ ଅର୍ଥନୀତି ଭାବରେ ଆଗକୁ ଯିବ। ଯେହେତୁ ଏଟା ଗୋଟେ ବିଶ୍ୱରେ ଅଲଗା ସାର୍ବଭୌମ ରାଷ୍ଟ୍ର ଅଛନ୍ତି, ଏକ ପ୍ରତିରକ୍ଷା ଶକ୍ତି ଭାବରେ ସାମରିକ ଶକ୍ତି ବାଦରେ ଆବଶ୍ୟକତା ମଧ୍ୟ ଭାରତବର୍ଷର ଅଭିଯୋଗ ହେବାର ଅଛି। ଯଦି ଗୋଟେ ଦେଶର ପ୍ରତିରକ୍ଷା ବ୍ୟବସ୍ଥା ଶକ୍ତିଶାଳୀ ନୁହେଁ, ତାକୁ ଅନ୍ୟମାନେ ଗୁରୁତ୍ୱ ଦେବେ ନାହିଁ, ଇଏ ହେଉଛି ବାସ୍ତବତା। ଆଦର୍ଶବାଦୀ କଥା ଯାହା ହଉ, କିନ୍ତୁ ବାସ୍ତବତା ହଉଛି ପ୍ରତିରକ୍ଷା ବ୍ୟବସ୍ଥା ଶକ୍ତିଶାଳୀ ହେବା ଉଚିତ, ଯାହା ଉପରେ ପ୍ରଧାନମନ୍ତ୍ରୀ ଯଥେଷ୍ଟ ଗୁରୁତ୍ୱ ଦେଇ ଆସିଛନ୍ତି। ତେଣୁ ଆଗାମୀ ଦିନରେ ଯୁବଶକ୍ତି ଆହୁରି ଆଗକୁ ଆସିବା ମଧ୍ୟ ଦରକାର।

ଶୁଣୁଥିଲେ ଆଲୋଚନା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଯୁବଶକ୍ତି ଏ ସମ୍ପର୍କରେ କହିଥିଲେ ପ୍ରତିରକ୍ଷା ବିଶେଷଜ୍ଞ ଡକ୍ଟର ମାନସ ବେହେରା। କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ନିଟ୍ ପ୍ରଶ୍ନପତ୍ର ମାମଲା ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହ ମୁଲତବୀ। ଭୁବନେଶ୍ୱର ସମେତ ଦେଶର 5 ସ୍ଥାନରେ ବୃତ୍ତିଗତ ପ୍ରଶିକ୍ଷଣ ସମ୍ପର୍କିତ ଜାତୀୟ ଉତ୍କର୍ଷ କେନ୍ଦ୍ର ହେବ ପ୍ରତିଷ୍ଠା। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ବିଶେଷ ନୀତିକାନ୍ତି। ଆସନ୍ତାକାଲି ହେବ ରଥଗୁଡ଼ିକର ଦକ୍ଷିଣ ମୋଡ଼। ଏବଂ ରାଜ୍ୟରେ ସାର ସଙ୍କଟ ଦୂର କରିବା ପାଇଁ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ସରକାରଙ୍କ ନିଷ୍ପତ୍ତି। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନ କାଳରେ ରାଜ୍ୟସଭା ଓ ଲୋକସଭାରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଛି। ସଂସଦ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରଥମେ ଲୋକସଭାରେ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହାପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍କତି ଓମ୍ ବିର୍ଲା ଗୃହକୁ ବାରମ୍ଭାର ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଥିଲା। ଏଥିଲାଗି ରାଜ୍ୟସଭା ଉପାଧ୍ୟକ୍ଷ ଗୃହକୁ ବାରମ୍ଭାର ମୁଲତବୀ ଘୋଷଣା କରିଥିଲେ। 2025-26 କେନ୍ଦ୍ରୀୟ ବଜେଟ୍ରେ ଘୋଷଣା ଅନୁଯାୟୀ ଦେଶରେ ବୃତ୍ତିଗତ ପ୍ରଶିକ୍ଷଣର ସାମଗ୍ରିକ ଗୁଣବତ୍ତା ଏବଂ ପ୍ରାସଙ୍ଗିକତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର, ଚେନ୍ନାଇ, ହାଇଦ୍ରାବାଦ, କାନପୁର ଏବଂ ଲୁଧିଆନାଠାରେ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଦେଶରେ କୃତ୍ରିମ ବୁଦ୍ଧିମତା ପ୍ରଚଳନ ଏବଂ କୃତ୍ରିମ ବୁଦ୍ଧିମତାକୁ ଦେଶ ପାଇଁ ଉପଯୋଗ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର 5 ଉତ୍କର୍ଷ କେନ୍ଦ୍ର ସ୍ଥାପନ ପାଇଁ 500 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ନୂତନ ଶିକ୍ଷାନୀତି 2020କୁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ସମନ୍ୱିତ କରିବା ପାଇଁ କୃତ୍ରିମ ବୁଦ୍ଧିମତା ଆଧାରିତ ବ୍ୟବସ୍ଥା ଶିକ୍ଷା କ୍ଷେତ୍ରରେ ଲାଗୁ କରାଇବା ଲାଗି ଏହା ପ୍ରସ୍ତୁତ କରାଯାଇଛି ବୋଲି ଆଜି ଲୋକସଭାରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର ସୂଚନା ଦେଇଛନ୍ତି। ରାଜ୍ୟରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଜଳାଶୟଗୁଡ଼ିକରେ ଥିବା ପାଣିକୁ ପ୍ରଥମେ ପାନୀୟ ଜଳ ଓ ଚାଷ କାର୍ଯ୍ୟ ପାଇଁ ସଂରକ୍ଷିତ ରଖାଯିବ। ଖରିଫ୍ ଚାଷରେ କୌଣସି ଅସୁବିଧା ନ ହେବା ପାଇଁ ଏହିଭଳି ନିଷ୍ପତ୍ତି ନିଆଯାଇଛି। ସେହିଭଳି ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବାଲିମେଳାରେ ବିଦ୍ୟୁତ୍ ଉତ୍ପାଦନ କିଛିଦିନ ପାଇଁ ବନ୍ଦ ରଖାଯାଇଛି। ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ଏକ ଆପଦକାଳୀନ ଯୋଜନା ପ୍ରସ୍ତୁତ କରାଯାଇଛି। ସେହିପରି ମାଛକୁଣ୍ଡ ପ୍ରକଳ୍ପର ବୈଷୟିକ ସମସ୍ୟା ଦୂର କରିବା ପାଇଁ ସରକାର ପଦକ୍ଷେପ ନେଇଥିବା ଶ୍ରୀ ସିଂହଦେଓ କହିଛନ୍ତି। ରାଜ୍ୟରେ ସାର ସଙ୍କଟକୁ ଦୂର କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏ ସମ୍ପର୍କରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସଚିବ ସଚିନ ରାମଚନ୍ଦ୍ର ଯାଦବ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ ଡିଏପି ଓ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ଉଲ୍ଲେଖ ରହିଛି। ବିକଳ୍ପ ଭାବେ କମ୍ପ୍ଲେକ୍ସ ଫର୍ଟିଲାଇଜର ଓ ଆମୋନିୟମ ସଲ୍ଫେଟ୍କୁ ପ୍ରୋତ୍ସାହନ ଦେବାକୁ କୁହାଯାଇଛି। ଆମୋନିୟମ ସଲ୍ଫେଟ୍ ମୃତ୍ତିକାରେ ସଲ୍ଫର ଅଭାବ ଦୂର କରିବାରେ ସହାୟକ ହେବ। ସେହିଭଳି ଡିଏପି ଯୋଗାଣ ପ୍ରଭାବିତ ହୋଇଥିବାରୁ କମ୍ପ୍ଲେକ୍ସ ଫର୍ଟିଲାଇଜର ବ୍ୟବହାର କରିବାକୁ ପତ୍ରରେ ଲେଖାଯାଇଛି। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ରହିଛି। ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ମେଧା ତାଲିକା ପ୍ରକାଶ ପରେ ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇପାରିବେ। ଆସନ୍ତା 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଭୁବନେଶ୍ୱରଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନସ୍ଥ ସରକାରୀ ଉଚ୍ଚ ମାଧ୍ୟମିକ ଓ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା

0: ବା ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଦିଗ୍ଦର୍ଶନ କର୍ମଶାଳାର ଆୟୋଜନ କରାଯାଇଛି। ଏହି କର୍ମଶାଳା ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯାଉଛି। ଆଜିଠାରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ କର୍ମଶାଳା ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ କର୍ମଶାଳା ଚଳିତ ମାସ 37 ତାରିଖରୁ ଆରମ୍ଭ ହୋଇ 31 ତାରିଖ ଯାଏଁ ଚାଲିବ। କର୍ମଶାଳାରେ ଜାତୀୟ ଶିକ୍ଷାନୀତି 2020ର ବିଭିନ୍ନ ଦିଗ, ଲିଙ୍ଗଗତ ସମାନତା ଶିକ୍ଷା, ଆଇସିଟିର ବ୍ୟବହାର, ସାମ୍ସ ଓ ଶିକ୍ଷାଜ୍ୟୋତି ପୋର୍ଟାଲର ଉପଯୋଗ ଆଦି ବିଷୟରେ ବିସ୍ତୃତ ଆଲୋଚନା କରାଯିବ। ପ୍ରଥମ ପର୍ଯ୍ୟାୟ କର୍ମଶାଳାରେ 120 ଜଣ ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ପବିତ୍ର ହେଡ଼ାପଞ୍ଚମୀ ତିଥିରେ ପୁରୀରେ ଆଜି ଶ୍ରୀଜୀଉମାନଙ୍କର ଆଡ଼ବ ମଣ୍ଡପରେ ବିଶେଷ ନୀତିକାନ୍ତି ହେଉଛି। ମା' ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀଗୁଣ୍ଡିଚା ଦିନ ବଡ଼ଭାଇ ବଳଭଦ୍ର ଓ ସାନଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ଯାତ୍ରା କରିବା ପରେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ଓ ଅବହେଳିତ ମନେ କରିଛନ୍ତି। ଶ୍ରୀମନ୍ଦିରରୁ ଷଷ୍ଠ ଦିନ ମଧ୍ୟାହ୍ନ ଧୂପ ପୂର୍ବରୁ ମହାଲକ୍ଷ୍ମୀଙ୍କ ଗମନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ପନ୍ତି ଭୋଗ ପରେ ଠାକୁରାଣୀ ପାଲିଙ୍କିରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ମା' ଲକ୍ଷ୍ମୀଙ୍କ ଆଦେଶରେ ସେଠାରେ ସେବକମାନେ ରଥର କାଠ ଭାଙ୍ଗି ଦିଅନ୍ତି। ଅଭିମାନିନୀ ମା' ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିବା ସହ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଆଜି ଅଧର ଚୁମ୍ବିତ ଆଜ୍ଞାମାଳ ପାଇ ରାଗରେ ହେରାଗୌରୀ ସାହି ବାଟେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା ରହିଛି। ମହାଲକ୍ଷ୍ମୀଙ୍କ କ୍ରୋଧ ଓ ହେରାପଞ୍ଚମୀରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା ଫଳସ୍ୱରୂପ ପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିଶ୍ରୁତି ରକ୍ଷା କରି ଶ୍ରୀମନ୍ଦିର ଫେରିବା ପାଇଁ ରାଜି ହେବା ସହ ରଥଗୁଡ଼ିକର ଦକ୍ଷିଣ ମୋଡ଼ ପାଇଁ ସେବକମାନଙ୍କୁ ଆଦେଶ ଦେଇଥାନ୍ତି। ଆଜିର ବିଶେଷ ନୀତି ଶେଷ ହେବା ପରେ ଆସନ୍ତାକାଲି ସକାଳ ଧୂପ ସରିବା ପରେ ତିନି ରଥର ଦକ୍ଷିଣ ମୋଡ଼ ନେଇ ଆଜ୍ଞାମାଳ ବିଜେ କରାଯିବ। ଦକ୍ଷିଣ ମୋଡ଼ ହେବା ପୂର୍ବରୁ ଆଜି ରଥଗୁଡ଼ିକର ଯାଞ୍ଚ କରାଯାଇଛି। ଭଦ୍ରକ ପୌରାଞ୍ଚଳର ସନ୍ଥିଆ ଗ୍ରାମରେ ଶ୍ରୀ ଶ୍ରୀ ରାଧାମଦନ ମନ୍ଦିରରେ ହେରାପଞ୍ଚମୀ ଉତ୍ସବ ଏବଂ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ 540 ବର୍ଷ କନ୍ଥାବସ୍ତ୍ର ପ୍ରଦର୍ଶନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଭଦ୍ରକ ଆଗମନ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ। କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ କେଜିଭିଭି ୱାର୍ଡେନ୍ଙ୍କ ନିମନ୍ତେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷାନୁଷ୍ଠାନରେ ପଞ୍ଚଦିବସୀୟ ପ୍ରଶିକ୍ଷଣର ଶୁଭାରମ୍ଭ ହୋଇଛି। ଜାତୀୟ ଶିକ୍ଷା ଯୋଜନା ଏବଂ ପ୍ରଶାସନ ପ୍ରତିଷ୍ଠାନ ନୂଆଦିଲ୍ଲୀ ଏବଂ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପାର ମିଳିତ ସହଯୋଗରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ସଙ୍ଗୀତା ବେହେରା ୱାର୍ଡେନ୍ମାନଙ୍କୁ ଦକ୍ଷ ଓ ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଇଥିଲେ। ଓସ୍ମିଆର ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ରାଉତ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ପୋଷଣ ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ୱାର୍ଡେନ୍ମାନଙ୍କୁ ପରାମର୍ଶ ଦେଇଥିଲେ। କର୍ମଶାଳାରେ ରାଜ୍ୟର 5ଟି ଜିଲ୍ଲାରୁ 70ରୁ ଅଧିକ ୱାର୍ଡେନ୍ ଯୋଗ ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଭରଣ୍ଡିଠାରେ ନବନିର୍ମିତ ଗଣ୍ଡୱାନା ଭବନକୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଉଦ୍ଘାଟନ କରିବା ସହ ସ୍ଥାନୀୟ ଶିବମନ୍ଦିରରେ ଭୋଗମଣ୍ଡପ ଓ ଶୀତାଳା ମାତା ମନ୍ଦିରର ମରାମତି କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସିଂହିଯୁବା ପଞ୍ଚାୟତ କାର୍ଯ୍ୟାଳୟରେ ଆର୍ଥିକ ସ୍ୱାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ମଙ୍ଗଳ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ବ୍ୟାଙ୍କ ମିତ୍ର ଏବଂ ପଞ୍ଚାୟତର ଜନସାଧାରଣ ଯୋଗ ଦେଇଥିଲେ। ଓଡ଼ିଶାର ଉତ୍ତର ଭାଗ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚଳିତ ସପ୍ତାହରେ ପୁଣି ଥରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 20ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟରେ କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ, ତା ସହିତ କାମ ସ୍ଥାନରେ କିମ୍ବା ଗୋଟିଏ କିମ୍ବା ଦୁଇଟା ସ୍ଥାନରେ ପ୍ରବଳ ବର୍ଷା ରହିବାର ମଧ୍ୟ ସମ୍ଭାବନା ରହିଛି। କାଲି ପାଇଁ କିମ୍ବା 21 ତାରିଖରେ ରାଜ୍ୟରେ କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ, ତା ସହିତ ପ୍ରବଳ ବର୍ଷା ଗୋଟିଏ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି। ଏଥିରେ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି, ଝଟକା ପବନର ବେଗ ରହିବ 40ରୁ 50 କିଲୋମିଟର ପର ଆୱାର।
0: କଟକ କଳିଙ୍ଗ ଜିମ୍ନାସିୟମ୍ଠାରେ ରାଜ୍ୟସ୍ତରୀୟ 32ତମ ଦୁଇଦିନିଆ ଯୋଗାସନ ଶିବିର ଉଦ୍ଯାପିତ ହୋଇଯାଇଛି। ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରତିଯୋଗୀମାନେ ସଫଳତା ହାସଲ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼, ନୂଆପଡ଼ା, ଭଦ୍ରକ, ନୟାଗଡ଼, ବୌଦ୍ଧ, ନବରଙ୍ଗପୁର, କେନ୍ଦ୍ରାପଡ଼ା ଓ ମାଲକାନଗିରିରେ ଏହି ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ମାନସିକ ଶକ୍ତି ଓ କଳାର ଉପାଦାନ ମିଶ୍ରିତ ପ୍ରାଚୀନ ସାଂସ୍କୃତିକ ଚେସ୍ ଖେଳକୁ ଅଧିକ ଲୋକପ୍ରିୟ କରିବା ପାଇଁ ଆଜି ଆନ୍ତର୍ଜାତିକ ଚେସ୍ ଦିବସ ପାଳନ

କରାଯାଉଛି। ବିଶ୍ୱ ଚେସ୍ ସମୁଦାୟ ତରଫରୁ 1924 ପ୍ରତିଷ୍ଠା କରାଯାଇଥିବା ଫାଇଡର ସ୍ମରଣ ଉଦ୍ଦେଶ୍ୟରେ ଏହି ଦିବସକୁ ପାଳନ କରାଯାଇଥାଏ। 2019 ଜାତିସଂଘ ମହାସଭା ଦ୍ୱାରା ଏହି ଦିବସ ପାଳନକୁ ସ୍ୱୀକୃତି ମିଳିଥିଲା। ପୃଥିବୀରେ ପ୍ରାୟ 190 ଦେଶରେ 7.5 କୋଟି ସ୍ୱୀକୃତିପ୍ରାପ୍ତ ଚେସ୍ ଖେଳାଳି ଅଛନ୍ତି। ଚଳିତ ବର୍ଷର ଆନ୍ତର୍ଜାତିକ ଚେସ୍ ଦିବସ 2026 ବାର୍ତ୍ତା ରହିଛି, ଉତ୍ସବ ପାଳନ କରନ୍ତୁ, ସୃଷ୍ଟି କରନ୍ତୁ ଏବଂ ପରିବର୍ତ୍ତନ ଆଣନ୍ତୁ। ମୁଖ୍ୟ ସମ୍ବାଦ ପୁଣି ଥରେ। ନିଟ୍ ପ୍ରଶ୍ନପତ୍ର ମାମଲା ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହ ମୁଲତବୀ। ଭୁବନେଶ୍ୱର ସମେତ ଦେଶର 5 ସ୍ଥାନରେ ବୃତ୍ତିଗତ ପ୍ରଶିକ୍ଷଣ ସମ୍ପର୍କିତ ଜାତୀୟ ଉତ୍କର୍ଷ କେନ୍ଦ୍ର ହେବ ପ୍ରତିଷ୍ଠା। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ବିଶେଷ ନୀତିକାନ୍ତି। ଆସନ୍ତାକାଲି ହେବ ରଥଗୁଡ଼ିକର ଦକ୍ଷିଣ ମୋଡ଼। ଏବଂ ରାଜ୍ୟରେ ସାର ସଙ୍କଟ ଦୂର କରିବା ପାଇଁ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ସରକାରଙ୍କ ନିଷ୍ପତ୍ତି।

ବାବୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ହେରା ପଞ୍ଚମୀ, ଆଲେଖ୍ୟ ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ଚତୁର୍ଦ୍ଧା ମୂର୍ତ୍ତି ନବଦିନାତ୍ମକ ଯାତ୍ରାରେ ଯାଇ ବର୍ତ୍ତମାନ ଆଡ଼ପ ମଣ୍ଡପରେ ବିରାଜମାନ କରିଛନ୍ତି। ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି ଜଗନ୍ନାଥ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଦିନ ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ଯାତ୍ରା କରିବା ପରେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ଓ ଅବହେଳିତ ମନେ କରିଛନ୍ତି। କାଳିଆ ଠାକୁରଙ୍କୁ ଶ୍ରୀମନ୍ଦିରରେ ନ ପାଇ ଆଡ଼ପ ମଣ୍ଡପରୁ ଫେରାଇ ଆଣିବା ପାଇଁ ରଥଯାତ୍ରାର ପଞ୍ଚମ ଦିବସରେ ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିରେ ମହାଲକ୍ଷ୍ମୀ ଗୁଣ୍ଡିଚା ଘର ଯାତ୍ରା କରିବାର ପରମ୍ପରା ରହିଛି। ମହାଲକ୍ଷ୍ମୀ ନିଜର ଦୁଃଖ ନିବାରଣ ପାଇଁ ବଡ଼ ଭଉଣୀ ସମାନ ମା ବିମଳା ଓ ସାନ ଭଉଣୀ ମା ସରସ୍ୱତୀଙ୍କ ନିକଟରେ ସମସ୍ତ ବିଷୟ ବର୍ଣ୍ଣନା କରିଛନ୍ତି। ମା ବିମଳା ମହାଲକ୍ଷ୍ମୀଙ୍କୁ ସାନ୍ତ୍ୱନା ଦେଇ କିଛି ମନ୍ତ୍ରିତ ମୋହଚୂର୍ଣ୍ଣ ଦେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ପାଇଁ ପରାମର୍ଶ ଦେଇଛନ୍ତି। ମା ବିମଳାଙ୍କ ପରାମର୍ଶ କ୍ରମେ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିନରେ ଗୁଣ୍ଡିଚା ମନ୍ଦିର ଯାଇ ଶ୍ରୀଜୀଉଙ୍କର ଦର୍ଶନ କରି ମୋହଭଞ୍ଜନରେ ଶ୍ରୀଜଗନ୍ନାଥ ପ୍ରଭୁଙ୍କୁ ମୁଗ୍ଧ କରିଥାନ୍ତେ। ଶ୍ରୀମନ୍ଦିରରୁ ଷଷ୍ଠୀ ଦିନ ମଧ୍ୟାହ୍ନ ଧୂପ ପୂର୍ବରୁ ମହାଲକ୍ଷ୍ମୀଙ୍କ ଗମନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ପନ୍ତିଭୋଗ ପରେ ଠାକୁରାଣୀଙ୍କୁ କଳ୍ପବଟ ମୂଳରେ ରଖାଯାଇଥିବା ଅପୂର୍ବ ଐଶ୍ୱର୍ଯ୍ୟପୂର୍ଣ୍ଣ ପାଲିଙ୍କିରେ ବିଜେ କରାଇ କାହାଳୀ ଓ ବାଜାର ବିରାଟ ପଟୁଆରରେ ମା ଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ବିମାନବଡ଼ୁ ସେବକମାନେ ବିମାନକୁ ଧାରଣ କରି ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ଯାତ୍ରା କରି ଗୁଣ୍ଡିଚା ଘର ସମ୍ମୁଖରେ ଶ୍ରୀଜଗନ୍ନାଥଙ୍କ ରଥ ପାଖରେ ପହଞ୍ଚିଥାନ୍ତି। ସେଠାରେ ପତିମହାପାତ୍ର ପ୍ରସାଦ ଲାଗି ବନ୍ଦାପନା, ଚାମର ଆଲଟ, ଘଷା ବିଡ଼ିଆ ଓ ଦହିପଟି ମଣୁହି କରନ୍ତି। ମା ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିବାରୁ ଏହି ଦିନଟିକୁ ହେରା ପଞ୍ଚମୀ କୁହାଯାଏ ବୋଲି ଅନେକଙ୍କର ମତ ରହିଛି। ସନ୍ଧ୍ୟା ଧୂପ ଉଠେ ପୂଜା ହେଉଥିବା ସମୟରେ ମହାଲକ୍ଷ୍ମୀ ରଥ ପାଖରେ ନୀତି ବଢ଼ାଇ ଜଗମୋହନର ଜୟବିଜୟ ଦ୍ୱାରକୁ ଆସିଥାନ୍ତେ। ସେଠାରେ ମହାଲକ୍ଷ୍ମୀଙ୍କ ତରଫରୁ ଶ୍ରୀଜଗନ୍ନାଥଙ୍କର ବନ୍ଦାପନା ନୀତି ପରେ ମହାପ୍ରଭୁଙ୍କର ଜଣେ ସେବକ ଶ୍ରୀମନ୍ଦିରକୁ ଶୀଘ୍ର ଫେରିଯିବା ପ୍ରତିଶ୍ରୁତିର ସଂକେତ ସ୍ୱରୂପ ଶ୍ରୀଜଗନ୍ନାଥଙ୍କର ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ମା ଲକ୍ଷ୍ମୀଙ୍କୁ ଦିଆଯିବା ପରେ ବଢ଼ି ଧୂପ ଦିଆଯାଇ ଟେରା ପଡ଼ିଥାଏ। କନାର ଏକ ଆବରଣ ପଡ଼ିଥିବାରୁ ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ବେଶୀ ସମୟ ଦର୍ଶନ କରିପାରନ୍ତି ନାହିଁ, ସେଥିରେ ରୁଷ୍ଟ ହୋଇଯାଆନ୍ତି ମହାଲକ୍ଷ୍ମୀ। ଏଥିରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ମନେ କରନ୍ତି। ମହାଲକ୍ଷ୍ମୀଙ୍କର କ୍ରୋଧିତ ଉଗ୍ର ରୂପ ଦେଖି ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ବନ୍ଦ କରାଯାଇଥାଏ। ଏହାପରେ ମହାଲକ୍ଷ୍ମୀ ତାଙ୍କର ନିଜସ୍ୱ ବିମାନରେ ନନ୍ଦିଘୋଷ ରଥ ନିକଟକୁ ନାକଚଣା ଦ୍ୱାର ଦେଇ ଲୁଚି କରି ଆସିଥାନ୍ତେ। ମହାଲକ୍ଷ୍ମୀଙ୍କର ଆଦେଶରେ ସେଠାରେ ସେବକମାନେ ରଥର କାଠ ଭାଙ୍ଗି ଦିଅନ୍ତି ଓ ସାରଥୀଙ୍କର ଲୁଗା ଚିରିଦେବାର ପରମ୍ପରା ରହିଛି। ସେଠାରେ ମା ଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥାଏ। କିଛି ସମୟ ପରେ ମହାଲକ୍ଷ୍ମୀ ଲୁଚି ଲୁଚି ବଡ଼ଦାଣ୍ଡ ପଟେ ଶ୍ରୀମନ୍ଦିରକୁ ନ ଫେରି ହେରାଗୋହିରୀ ସାହି ଓ ମରିଚକୋଟ ରାସ୍ତାରେ ଶ୍ରୀମନ୍ଦିରକୁ ବାହୁଡ଼ିଥାନ୍ତେ। ମା ଲକ୍ଷ୍ମୀ ରଥକାଠ ଭାଙ୍ଗିବା କାର୍ଯ୍ୟ ଠିକ୍ ହେଲା ନାହିଁ ବୋଲି ହୃଦବୋଧ କରି ନିଜକୁ ଅପରାଧୀ ଭାବି ହେରାଗୋହିରୀ ସାହି ବାଟ ଦେଇ ଲୁଚିଲା ପରି ବିନା ଘଣ୍ଟ ବାଜା ଓ କାହାଳୀରେ ଶ୍ରୀମନ୍ଦିରକୁ ଫେରିଥାନ୍ତେ। ମହାଲକ୍ଷ୍ମୀଙ୍କର କ୍ରୋଧ ଓ ହେରାପଞ୍ଚମୀରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରାର ଫଳସ୍ୱରୂପ ପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିଶ୍ରୁତି ରକ୍ଷା କରି ଶ୍ରୀମନ୍ଦିର ଫେରିବା ପାଇଁ ପ୍ରତିଶ୍ରୁତି ଦେଇଥାନ୍ତେ ଏବଂ ରଥଗୁଡ଼ିକର ଦକ୍ଷିଣ ମୋଡ଼ ପାଇଁ ସେବକମାନଙ୍କୁ ଆଦେଶ ଦେଇଥାନ୍ତେ। ଉଭୟ ଆସିବା ଓ ବାହୁଡ଼ା ବିଜେ ସମୟରେ ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ମଠ, ସେବକ, ଜାଗା, ଆଖଡ଼ା, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ବଡ଼ଦାଣ୍ଡ, ହେରାଗୋହିରୀ ସାହି ଓ ମଠ ବିଜେ ସ୍ଥଳୀଠାରେ

0: ପନ୍ତୀ ଭୋଜନ କରାଯାଇଥାଏ। ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ବର୍ଣ୍ଣିତ ମହାପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ମଧ୍ୟରେ ହେରାପଞ୍ଚମୀ ନୀତି ଅତୀବ ଗୁରୁତ୍ୱପୂର୍ଣ୍ଣ। ଶ୍ରୀଜଗନ୍ନାଥଙ୍କ ଶ୍ରଦ୍ଧାଳୁମାନଙ୍କ ପାଇଁ ହେରାପଞ୍ଚମୀ ଦିନଟି ଏକ ପୁଣ୍ୟଦିନ ଭାବରେ ବିବେଚନା କରାଯାଇଥାଏ। ବିଶେଷକରି ଏହି ଦିନରେ ମହାପ୍ରଭୁଙ୍କ କୃପା ପାଇବା ପାଇଁ ଅଗଣିତ ଶ୍ରଦ୍ଧାଳୁ ପୁରୀରେ ସମବେତ ହୋଇଥାନ୍ତି। ହେରାପଞ୍ଚମୀ ଦିନରେ ମା' ଲକ୍ଷ୍ମୀଙ୍କ ପିତା ବରୁଣଦେବଙ୍କ ପ୍ରତୀକ ମହୋଦଧିରେ ସ୍ନାନ କରି ଗରିବ ବ୍ରାହ୍ମଣ ବା କ୍ଷୁଧାର୍ତ୍ତମାନଙ୍କୁ ପ୍ରସାଦ ଦାନ କଲେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି। ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏବଂ ମହାଲକ୍ଷ୍ମୀଙ୍କର ମାନବୀୟ ଲୀଳାର ଗୋଟିଏ ନିଦର୍ଶନ ହେଉଛି ହେରାପଞ୍ଚମୀ। ଏହା ହେଉଛି ପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀଙ୍କର ଦାମ୍ପତ୍ୟ ଲୀଳା। ହେରା ଶବ୍ଦର ଅର୍ଥ ହେଉଛି ଦର୍ଶନ ଏବଂ ପଞ୍ଚମୀ ଶବ୍ଦର ଅର୍ଥ ହେଉଛି ପାଞ୍ଚ ଦିନ। ଅନ୍ୟ ଏକ ଭାଷାରେ କହିବାକୁ ଗଲେ ହେରା ତଥା ହେରିବା ଅର୍ଥ ଚାହିଁବା ଅର୍ଥାତ୍ ଦର୍ଶନ କରିବା। ଆଷାଢ଼ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରରୁ ମା' ଲକ୍ଷ୍ମୀ ଦର୍ଶନ କରିବାକୁ ଯାଇଥାନ୍ତି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ହେରା ପଞ୍ଚମୀ ଆଲେଖ୍ୟ।

ଉଦ୍ୟୋଗ ବିକାଶ ବିଲ୍, FCRA ଆଉ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବା ବୋଲି ଜଣାପଡ଼ିଛି। ଅଧିବେଶନ ଅଗଷ୍ଟ ମାସର 13 ତାରିଖ ତକ ଚାଲବା। ଅଧିବେଶନର ପହିଲା ଦିନେ ବିରୋଧୀ ଦଲମାନଙ୍କର ତରଫରୁ ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ହୋ ହଲ୍ଲା ଜାରି ରହିବାନୁ ଦୁଇ ଗୃହକେ ଆଇବା କାଲି ତକ ମୁଲତବୀ ଘୋଷଣା କରାଯାଇଛି। ଶ୍ରୀକ୍ଷେତ୍ର ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିରନୁ ଆଜି ହେରା ପଞ୍ଚମୀ ନୀତି କରାଯିବା। ଜଗତଜନନୀ ମା ଲକ୍ଷ୍ମୀ ଆଡ଼ପ ମଣ୍ଡପନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କୁ ନେଇକରି ରଥଯାତ୍ରା କରିଥିବାନୁ ମା ଲକ୍ଷ୍ମୀ ଅଭିମାନ କରିଛନ୍। ସେଥିଲାଗି ଶରଧା ବାଲିନ ଶ୍ରୀଜଗନ୍ନାଥଙ୍କର ନନ୍ଦୀଘୋଷ ରଥକେ ଭାଙ୍ଗବେ। ଇତା ଋତୁରୁ ମା ଲକ୍ଷ୍ମୀ ହେରା ଗୋହିରି ସାହି ଦେଇକରି ଶ୍ରୀମନ୍ଦିରକେ ଫିରବେ। ଶ୍ରୀଗୁଣ୍ଡିଚା ଯାତ୍ରାର 5 ନମ୍ବର ଦିନେ ହେରା ପଞ୍ଚମୀ ନୀତି ପାଳନ କରବାର ପରମ୍ପରା ରହିଛି। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଆଜି ରାତି ମହାଲକ୍ଷ୍ମୀ ରଥ ପାଖେ ପାରମ୍ପରିକ ନୀତି ସାରିକରି ଜଗମୋହନକେ ବିଜେ କରିବେ। ପଛେ ମହାଲକ୍ଷ୍ମୀଙ୍କୁ ଆଜ୍ଞା ମାଳ ଲାଗି ହେଇକରି ସନ୍ଧ୍ୟା ଧୂପ ଟେରା ପଡ଼ବା। ତା ଋତୁରୁ ମୈଲମ ଚନ୍ଦନ ଲାଗି ଆର୍ ବଡ଼ ସିଂହାର ହେଇକରି ଡେରି ରାତି ପହୁଡ଼ ହେବା। ଆଜିର ନୀତି ଶେଷ ହେବାର ସହିତ ଆଇବା କାଲି ସକାଳେ ଧୂପ ସରବାର ଉତରୁ ତିନି ରଥର ଦକ୍ଷିଣ ମୋଡ଼ ଲାଗି ଆଜ୍ଞା ମାଳ ବିଜେ କରାଯିବା। ରଥଯାତ୍ରା ସମୟଥି ପୁରୀକେ ଆସୁଥିବା ଶ୍ରଦ୍ଧାଳୁ ଆଉ ପର୍ଯ୍ୟଟକମାନଙ୍କର ସୁରକ୍ଷା ପୁଲିସର ସବୁନୁ ପହିଲା ପ୍ରାଥମିକତା ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଛନ୍। ଚଳିତ ବର୍ଷ ରଥଯାତ୍ରା ସମୟଥି ଗଲା 4 ଦିନ ଭିତରେ ପୁରୀ ପୁଲିସ ଆଉ ଆଣ୍ଟି ସ୍ନାଚିଂ ଦଲ ତରଫରୁ 143 ଜଣଙ୍କୁ ମୋବାଇଲ ପର୍ସ, ସୁନା ଅଳଙ୍କାର ଆଉ ଅଲଗା ମୂଲ୍ୟବାନ ଦରବ ଲୁଟ୍ ଅଭିଯୋଗଥି ଗିରଫ କରାଯାଇଥିବାର ସୂଚନା ମିଳିଛି। ଶ୍ରୀ ସିଂ କହିଛନ୍, ଲୁଟେରାମାନଙ୍କ ଠାରୁ 250 ଏତକା ମୋବାଇଲ ଫୋନ୍ ଜବତ କରାଯାଇଛି। ଇ ବଛର ରଥଯାତ୍ରା ବେଲ୍କେ ଶ୍ରଦ୍ଧାଳୁ ପର୍ଯ୍ୟଟକମାନଙ୍କର ସୁରକ୍ଷିତ ଦର୍ଶନକେ ପ୍ରାଥମିକତା ଦିଆଯାଇଥିବାର ବେଲେ ସହରର ଭିନ୍ ଭିନ୍ ଗହଳି ଜାଗାମାନଙ୍କେ ସାଧା କୁର୍ତ୍ତା ପ୍ୟାଣ୍ଟ ପିନ୍ଧା ପୁଲିସ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ସିଆଡ଼େ CCTV ଜରିଏ ନିରୀକ୍ଷଣ କରାଯାଇକରି ଭିନ୍ ଭିନ୍ ଜାଗାନ ଲୁଟ୍ କରୁଥିବାର ଅପରାଧୀମାନଙ୍କୁ ଗିରଫ କରାଯାଇଛି ବୋଲି SP ଶ୍ରୀ ସିଂ କହିଛନ୍। ରଥଯାତ୍ରା ଶେଷ ହେବାର ତକ୍ ଏ ଅଭିଯାନ ଜାରି ରହିବା ସେ ସୂଚନା ଦେଇଛନ୍। ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ଅଧୀନତି ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟନ ନିଯୁକ୍ତି ପାଇଥିବା PGT ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଲାଗି ଗୋଟିଏ ଦିଗ୍ଦର୍ଶନ କର୍ମଶାଳା ଆୟୋଜନ କରାଯାଇଛି। ସିରିପୁରନ ଥିବାର ଇମେଜ୍ ଠାନେ ହୋଇଥିବା ଏହି କର୍ମଶାଳାର ପହିଲା କ୍ଷେପେ ସଂସ୍କୃତ ଆଉ ଅର୍ଥଶାସ୍ତ୍ରର 120 ଜଣ PGT ଶିକ୍ଷକ ଶିକ୍ଷୟିତ୍ରୀ ଭାଗ ନେଇଥିଲେ। ଇନ ଜଣେଇ ଦିଆଯାଇପାରେ PGT ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇକରି ଆୟୋଜିତ କର୍ମଶାଳା 2 କ୍ଷେପେ କରାଯିବା। ପହିଲା କ୍ଷେପ କର୍ମଶାଳା ଆଇବା 24 ତାରିଖ ତକ୍ ହେବାର୍କେ ଥିବାର ବେଲେ 2 ନମ୍ବର କ୍ଷେପ ଆଇବା 27-31 ତାରିଖ ତକ୍ ହେବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଇଜେ କମ୍ ବର୍ଷା ଲାଗି ହୋଇଥିବାର ସ୍ଥିତିକେ ନେଇକରି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କର ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ଶକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ, ଜଳସମ୍ପଦ ବିଭାଗର ଶାସନ ସଚିବ ଆଉ କୃଷି ବିଭାଗର କମିଶନର ଆଉ ଶାସନ ସଚିବ ପ୍ରମୁଖ ଯୋଗ ଦେଇକରି ବାଲିମେଳା ଆଉ ମାଛକୁଣ୍ଡ ବାଗିର ବଡ଼ ଜଳାଶୟର କ୍ୟାଚମେଣ୍ଟ ଇଲାକାନ କମ୍ ବର୍ଷା ହୋଇଥିବାରୁ ସରକାର ସ୍ଥିତି ଉପରେ ନଜର ରଖିଛନ୍ ବୋଲି ସୂଚନା ଦେଇଛନ୍। ଜଳାଶୟମାନଙ୍କେ ଥିବାର ପାଣିକେ ପହେଲା ପିଇବାର ପାଣି ଆଉ ଚାଷ ଲାଗି ସଂରକ୍ଷିତ ରଖାଯିବା, ତାର ଉତ୍ତରୁ ଯାଇକରି ବିଦ୍ୟୁତ୍ ଉତ୍ପାଦନ ଲାଗି ପାଣିର ବ୍ୟବହାର କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ କହିଛନ୍। ଗଲା ବଛନୁ ଇଥର ଜଳସ୍ତର କମ୍ ଥିବାନୁ କୃଷି ଆଉ ଜଳସମ୍ପଦ ବିଭାଗ ତାର ଉପରେ କଡ଼ା ନଜର ରଖିଛନ୍। ଖରିଫ ଚାଷ ଥି ଯେନ୍ତା କେନ୍ସି ପ୍ରକାରର ଅସୁବିଧା ନାଇଁ ହୁଏ ହେଥିର୍ଲାଗି କେନ୍ଦ୍ର କୃଷି ମନ୍ତ୍ରଣାଳୟ ସାଙ୍ଗେ ବିଲ୍ ଆଲୋଚନା କରାଯାଇଛି ବୋଲି ଶ୍ରୀ ସିଂଦେଓ କହିଛନ୍। ରାଇଜେ ଥିବାର ସ୍ନାତକ ମହାବିଦ୍ୟାଳୟମାନଙ୍କେ ନାଁ ଲେଖା ଲାଗି ଆଜି 2 ନମ୍ବର କ୍ଷେପ ମେଧା ତାଲିକା ବାହାରିଛି। 1055 ସ୍ନାତକ ମହାବିଦ୍ୟାଳୟଥି କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଆଉ ସଂସ୍କୃତ ପାଠ୍ୟକ୍ରମଥି 287,509 ସିଟ୍ ରହିଛି। ପହିଲା କ୍ଷେପେ 84,384 ସିଟ୍ଥି ନାଁ ଲେଖା ଶେଷ ହୋଇଛି। ମେଧା ତାଲିକା ବାହାରବାର ଉତରୁ ଆଇବା କାଲିଠାନୁ ଗୁରୁବାର ତକ୍ ଛାତ୍ରଛାତ୍ରୀମାନେ ନାଁ ଲେଖିପାରିବେ। ଆଇବା 29 ତାରିଖ 3 ନମ୍ବର ଆଉ ଶେଷ ମେଧା ତାଲିକା ବାହାରବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। ଖେଲ, ମାନସିକ ଶକ୍ତି ଆଉ କଳାର ଉପାଦାନ ମିଶିକରି ଥିବାର ପ୍ରାଚୀନ ସାଂସ୍କୃତିକ ଚେସ୍ ଖେଲ୍କେ ଅଧିକା ଲୋକପ୍ରିୟ କରବାର୍ ଲାଗି ଆଜି ଆନ୍ତର୍ଜାତିକ ଚେସ୍ ଦିବସ ପାଳନ କରାଯାଉଛି। ବିଶ୍ୱ ଚେସ୍ ସମୁଦାୟ ତରଫରୁ 1924 ସ୍ଥାପନା କରାଯାଇଥିବାର ଫାଇଟ୍କେ ସୁର୍ତା କରବାର ଉଦ୍ଦେଶ୍ୟ ଏ ଦିବସ ପାଳନ କରାଯାଇସି। 2019 ଜାତିସଂଘ ମହାସଭା ତରଫରୁ ଏ ଦିବସ ପାଳନକେ ସ୍ୱୀକୃତି ମିଳିଥିଲା। ପୃଥିବୀର ପାଖାପାଖି 190 ଦେଶ 7.5 କୋଟି ସ୍ୱୀକୃତିପ୍ରାପ୍ତ
चेस

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ବାଣିଜ୍ୟ ପୁଞ୍ଜିନିବେଶକୁ ନିରନ୍ତର ପ୍ରୋତ୍ସାହିତ କରାଯିବା ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉପରେ ଭାରତ ଓ ମୋଲଡୋଭା ସହମତ। ପେଟ୍ରୋଲରେ 20%ରୁ ଅଧିକ ଇଥାନଲ ମିଶ୍ରଣ କରିବା ସମ୍ପର୍କିତ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇ ନାହିଁ ବୋଲି ସରକାରଙ୍କ ସୂଚନା। ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଆଣ୍ଡି ବର୍ନହମ୍। ଏବଂ ଜାମ୍ମୁ କାଶ୍ମୀରରେ ବର୍ଷାଜନିତ ଅଘଟଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ଲାଗି 6,00,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା। ସଂସଦର ମୌସୁମୀକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ତେବେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ସମେତ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ସଂସଦର ଉଭୟ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ବିରୋଧୀଙ୍କ ଏହି ହଟ୍ଟଗୋଳ ଯୋଗୁଁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଆଜି ପର୍ଯ୍ୟାୟକ୍ରମେ ଅନେକ ଥର ମୁଲତବୀ ରଖାଯାଇଥିଲା। ଷଷ୍ଠ ଥର ମୁଲତବୀ ପରେ ଅପରାହ୍ନ 3:00 ଲୋକସଭା ଆରମ୍ଭ ହେବା ମାତ୍ରେ ପୂର୍ବ ଅବସ୍ଥା ଜାରି ରହିବାରୁ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ଅନୁରୂପ ଭାବେ ପଞ୍ଚମ ଥର ଲାଗି ମୁଲତବୀ ପରେ ଅପରାହ୍ନ 2:30 ରାଜ୍ୟସଭା କାର୍ଯ୍ୟ ଆରମ୍ଭ ହେବା ପରେ ଉପାଧ୍ୟକ୍ଷ ହରିବଂଶ ନିୟମିତ ଭାବେ ଗୃହ କାର୍ଯ୍ୟ ଚଳାଇବାକୁ ଚେଷ୍ଟା କରିଥିଲେ। ମାତ୍ର ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ସେ ସଦନକୁ ଆଜି ପାଇଁ ମୁଲତବୀ ଘୋଷଣା କରିଥିଲେ। ଆଜି ଲୋକସଭା ଅଧିବେଶନ ପୂର୍ବାହ୍ନ 11:00 ବେଳେ ଆରମ୍ଭ ହେବା ପରେ ଦିବଂଗତ 6 ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସେହି 6 ହେଲେ ନାନ୍ଦେଣ୍ଡଲା ଭାସ୍କର ରାଓ, ଓମୁଓତି ଦେବୀ, ସୁଧାଂଶୁ ସିଲ୍, ମେଜର ଜେନେରାଲ ଭୁବନ ଚନ୍ଦ୍ର ଖଣ୍ଡୁରୀ, କେପି ଧନପାଲନ ଏବଂ ପ୍ୟାରେଲାଲ ସାଂଖୱର। ଗୃହରେ ମଧ୍ୟ କତାରର ଅମିର ଶେଖ ହମିଦ ବିନ୍ ଖଲିଫା ଅଲ୍ ଥାନିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ରାଜ୍ୟସଭାର ଅଧିବେଶନ ନୂତନ ଭାବେ ନିର୍ବାଚିତ ଏବଂ ପୁନଃନିର୍ବାଚିତ ସଦସ୍ୟମାନଙ୍କ ଶପଥ ଗ୍ରହଣ ସହିତ ଆରମ୍ଭ ହୋଇଥିଲା। ବିଜେପିର ଡକ୍ଟର ମୁକେଶ ଭାଇ ରାଠୁଆ, ମହେଶ କେୱାଟ, ଡକ୍ଟର ସତୀଶ ପୁନିଆ, ପ୍ରକାଶ ଚିକ୍ ବରାଇକ, ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ, କଂଗ୍ରେସର ପବନ ଖେରା, ନ୍ୟାସନାଲ୍ ପିପୁଲ୍ସ ପାର୍ଟିର ଜେମ୍ସ ସାଙ୍ଗମା ଏବଂ ଜୋରମ୍ ପିପୁଲ୍ସ ମୁଭମେଣ୍ଟର କେ ଲଲ୍ଟଲୁ ଆଙ୍କିମା ଶପଥ ଗ୍ରହଣ କରିଥିଲେ। ଏହାପରେ ଗୃହରେ ଦିବଂଗତ ପୂର୍ବତନ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଭାରତ ଓ ମୋଲଡୋଭା ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଦୁଇ ଦେଶର ରାଷ୍ଟ୍ରପତି ସମ୍ମତି ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ମୋଲଡୋଭା ଗସ୍ତ ଅବସରରେ ଚିସିନାଓଠାରେ ଅନୁଷ୍ଠିତ ପ୍ରତିନିଧିସ୍ତରୀୟ ବୈଠକ ପରେ ତାଙ୍କର ସେଠାକାର ପ୍ରତିପକ୍ଷ ମାୟା ସାଣ୍ଡୁଙ୍କ ସହିତ ଏକ ଯୁଗ୍ମ ବିବୃତ୍ତିରେ ଏହି ମତ ପ୍ରକାଶ ପାଇଛି। ବିଶେଷକରି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, କୃଷି, ସ୍ୱାସ୍ଥ୍ୟସେବା, ଅକ୍ଷୟ ଶକ୍ତି, ଡିଜିଟାଲ ସାଧାରଣ ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା ଏବଂ ନବସୃଜନ ଆଦି କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରାଯିବ।
3: हम कृषि लॉजिस्टिक्स एवं इंफ्रास्ट्रक्चर हेल्थ फार्मास्यूटिकल्स रिन्यूएबल एनर्जी डिजिटल पब्लिक इंफ्रास्ट्रक्चर आर्टिफिशियल इंटेलिजेंस और इनोवेशन सहित आपसी हित के विभिन्न क्षेत्र में सहयोग मजबूत करने पर सहमत हुए। शिक्षा और कैपेसिटी बिल्डिंग हमेशा से हमारे संबंधों के सबसे मजबूत स्तंभ में रही है। हमने उच्च शिक्षा के क्षेत्र में एजुकेशनल एक्सचेंजेस और इंस्टीट्यूशनल पार्टनरशिप्स के विस्तार पर भी चर्चा की।
2: ବାଣିଜ୍ୟ ପୁଞ୍ଜିନିବେଶକୁ ନିରନ୍ତର ପ୍ରୋତ୍ସାହିତ କରାଯିବା ସହିତ ଦୁଇ ଦେଶର ବ୍ୟବସାୟିକ ସମ୍ପ୍ରଦାୟଙ୍କ ମଧ୍ୟରେ ଘନିଷ୍ଠତାକୁ ଅଧିକ ସଶକ୍ତ କରିବା ଏବଂ ନିରନ୍ତର ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ଉଭୟ ଉପରେ ରାଷ୍ଟ୍ରପତି ସମ୍ମତି ପ୍ରଦାନ କରିଛନ୍ତି। ଏହି ବିବୃତ୍ତିରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ଗସ୍ତକୁ ଏକ ଐତିହାସିକ ମାଇଲଖୁଣ୍ଟ ଭାବେ ଅଭିହିତ କରିବା ସହିତ ଭାରତର ରାଷ୍ଟ୍ରପତିଙ୍କର ଏହା ପ୍ରଥମ ମୋଲଡୋଭା ଗସ୍ତ ବୋଲି କହିଛନ୍ତି। 3 ଉର୍ଦ୍ଧ୍ୱ ସମୟ ଧରି ଦୁଇ ଦେଶ ମଧ୍ୟରେ ରହିଆସିଥିବା ସମ୍ପର୍କ, ଆପୋଷ ବିଶ୍ୱାସ ଓ ବନ୍ଧୁତ୍ୱ ଶ୍ରୀମତୀ ମୁର୍ମୁଙ୍କର ଏହି ଗସ୍ତ ଦ୍ୱାରା ପ୍ରତିଫଳିତ ହେଉଛି ବୋଲି ସେ କହିଛନ୍ତି।
3: ମୋଲଡୋଭା କି ପହଲି ରାଜକୀୟ ଯାତ୍ରା ହେ ଏ ହମାରେ ଦ୍ୱିପକ୍ଷୀୟ ସମ୍ବନ୍ଧ ପାଇଁ ଏକ ଐତିହାସିକ ଉପଲବ୍ଧି ହେ ଓର

ପ୍ରବଳ ବର୍ଷା ଓ ବନ୍ୟାଜନିତ ଘଟଣାର ସମୀକ୍ଷା କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ବାଣିଜ୍ୟ ପୁଞ୍ଜିନିବେଶକୁ ନିରନ୍ତର ପ୍ରୋତ୍ସାହିତ କରାଯିବା ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉପରେ ଭାରତ ମୋଲ୍ଡୋଭା ସହମତ ଏବଂ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଆଣ୍ଡି ବର୍ନହାମ୍। ସମ୍ବାଦ ଶେଷ ହେଲା।

ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ଗଙ୍ଗାଧର ରାଉତ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ବାଲେଶ୍ୱର ଜିଲ୍ଲାର ପୁରପଲ୍ଲୀରେ ଅତ୍ୟନ୍ତ ଭକ୍ତି ଓ ଧାର୍ମିକ ଭାବନା ସହ ପାରମ୍ପରିକ ରୀତିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଳିତ ହୋଇଯାଇଛି। ସାମାନ୍ୟ ପ୍ରତିକୂଳ ପାଗ ସତ୍ତ୍ୱେ ରଥ ଟାଣିବା ଓ ରଥଯାତ୍ରା ଦେଖିବା ପାଇଁ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ବାଲେଶ୍ୱର ଜିଲ୍ଲାର ପ୍ରମୁଖ ଜଗନ୍ନାଥ ମନ୍ଦିର, ବାଲିଆପାଳ, ନୀଳଗିରି, ରେମୁଣା ଇମାମି ମନ୍ଦିର ସମେତ ଜିଲ୍ଲାର ଗ୍ରାମାଞ୍ଚଳଠାରୁ ସହରାଞ୍ଚଳର ଅନେକ ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ରଥଯାତ୍ରାରେ ସ୍ଥାନୀୟ ଲୋକଙ୍କ ବେଶ୍ ସମାଗମ ହେବା ସହିତ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ରଥଯାତ୍ରା ସମୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ଗୀତ ସହ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନୀଳଗିରି ବ୍ଲକରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ମିଶନ ବାତ୍ସଲ୍ୟର ତତ୍ତ୍ୱାବଧାନରେ ଏକ ଅନାଥ ସର୍ଭେ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସର୍ଭେ ମାଧ୍ୟମରେ ଚିହ୍ନଟ ହୋଇଥିବା ବହୁସଂଖ୍ୟକ ଅନାଥ ଏବଂ ଦୁର୍ବଳ ପିଲାଙ୍କୁ ମିଶନ ବାତ୍ସଲ୍ୟ ଏବଂ ଅନ୍ୟାନ୍ୟ ସରକାରୀ ଯୋଜନା ଅଧୀନରେ ବିଭିନ୍ନ କଲ୍ୟାଣ ଏବଂ ପୁନର୍ବାସ ସେବା ସହିତ ମୂଲ୍ୟାଙ୍କନ ଓ ସୁଯୋଗ ପାଇଁ ଶିଶୁ ସୁରକ୍ଷା ୟୁନିଟ୍ ସମ୍ମୁଖରେ ହାଜର କରାଯାଇଥିଲା। ଶିବିରରେ ପିଲାମାନଙ୍କର ବିବରଣୀ ଯାଞ୍ଚ, ସେମାନଙ୍କର ଆବଶ୍ୟକତାର ମୂଲ୍ୟାଙ୍କନ ଏବଂ ସେମାନଙ୍କ ଶିକ୍ଷା, ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ତଥା ସାମାଜିକ ସୁରକ୍ଷା ପାଇଁ ଆବଶ୍ୟକୀୟ ସହାୟତା ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ଜାତୀୟ ପଲ୍ସ ପୋଲିଓ ଟିକାକରଣ ଦିବସ ଅବସରରେ ଜିଲ୍ଲା ଟିକାକରଣ କେନ୍ଦ୍ରରେ ଟିକାଦାନ ଶୁଭ ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ଥିଲା ଦୁଇ ବୁନ୍ଦା ପ୍ରତ୍ୟେକ ଥର, ପୋଲିଓ ଉପରେ ବିଜୟ ରହୁ ନିରନ୍ତର। କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ତ୍ରୀ ଓ ପ୍ରସୂତି ବିଭାଗ ଅଧିକାରୀ ଡାକ୍ତର ଗିରିଜାଶଙ୍କର ଦାସ ପୋଲିଓ ଦୁଇ ବୁନ୍ଦା ଖୁଆଇ ଶୁଭାରମ୍ଭ କରିଥିଲେ। ଜିଲ୍ଲାରେ ଜନ୍ମରୁ ପାଞ୍ଚ ବର୍ଷ ପିଲାଙ୍କୁ 1063 ଟିକାକରଣ କେନ୍ଦ୍ର, 46 ଟ୍ରାନ୍ଜିଟ୍ ଦଳ ଏବଂ 23 ଭ୍ରାମ୍ୟମାଣ ଦଳ ଜରିଆରେ ପୋଲିଓ ବୁନ୍ଦା ଖୁଆଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏଥିନିମନ୍ତେ 4390 ଜଣ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଏବଂ ସ୍ୱେଚ୍ଛାସେବୀ ଓ 229 ଜଣ ସ୍ୱାସ୍ଥ୍ୟ ପରିଦର୍ଶକ ନିୟୋଜିତ ହୋଇଥିଲେ। ବାଲେଶ୍ୱରଠାରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ବିକାଶ, ନୂତନ ଉଦ୍ୟୋଗ ସୃଷ୍ଟି ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟୋଗିତା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲା ଶିଳ୍ପକେନ୍ଦ୍ର ବାଲେଶ୍ୱର ଆନୁକୂଲ୍ୟରେ ପାଞ୍ଚଦିନିଆ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ସ୍ଥାନୀୟ ନୋସି ବିଜନେସ୍ ପାର୍କଠାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ଉଦ୍ୟୋଗୀ, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ଛାତ୍ରଛାତ୍ରୀ ଓ ଉଦ୍ୟୋଗ ସ୍ଥାପନରେ ଆଗ୍ରହୀ ଯୁବକ ଯୁବତୀମାନେ ବହୁସଂଖ୍ୟାରେ ଅଂଶଗ୍ରହଣ କରିଥିଲେ। ଉଦ୍ଯାପନୀ ସମାରୋହରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ଓ ଉଦ୍ୟୋଗ ପରସ୍ପର ପରିପୂରକ ବୋଲି କହିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ଚାକିରି ଅପେକ୍ଷା ଉଦ୍ୟୋଗୀ ହେବା ପାଇଁ ମାନସିକତା ଗଢ଼ି ତୋଳିବା ସହ ସରକାରଙ୍କ ବିଭିନ୍ନ ଉଦ୍ୟୋଗ ପ୍ରୋତ୍ସାହନ ଯୋଜନାର ସୁଯୋଗ ନେବାକୁ ଆହ୍ୱାନ ଦେଇଥିଲେ। ବାଲେଶ୍ୱରରେ ବିକଶିତ ଭାରତ, ରୋଜଗାର ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନର ଜିଲ୍ଲାସ୍ତରୀୟ ଜନସମ୍ମିଳନୀ ତଥା ଶୁଭାରମ୍ଭ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ସମିତି ଅଧ୍ୟକ୍ଷ ତଥା ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ। ଭିଭିଜି ରାମଜୀ ଯୋଜନାର ଉଦ୍ଦେଶ୍ୟ ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି, ସ୍ଥାୟୀ ସମ୍ପତ୍ତି ନିର୍ମାଣ, ପ୍ରାକୃତିକ ସମ୍ପଦର ସଂରକ୍ଷଣ, ମହିଳା ସଶକ୍ତିକରଣ ଏବଂ ଗ୍ରାମୀଣ ଜୀବିକାର ବିକାଶ କ୍ଷେତ୍ରରେ ଏହି ଯୋଜନାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ବାଲେଶ୍ୱର ଜିଲ୍ଲା ବନ ବିଭାଗ ଆନୁକୂଲ୍ୟରେ ଗୁଡୁ ଗ୍ରାମ ପଞ୍ଚାୟତର ଶେଖ ପାଟନାଠାରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ 2026 ମହାସମାରୋହରେ ପାଳିତ ହୋଇଯାଇଛି। ପରିବେଶ ସୁରକ୍ଷା ଓ ଜିଲ୍ଲାର ସବୁଜିମା ବୃଦ୍ଧି ଲାଗି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜନପ୍ରତିନିଧି ଏବଂ ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ। ସମାରୋହରେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ଆଗାମୀ ପିଢ଼ିକୁ ପ୍ରଦୂଷଣମୁକ୍ତ ପରିବେଶ ଦେବା ପାଇଁ ବୃକ୍ଷରୋପଣ ହିଁ ଏକମାତ୍ର ବିକଳ୍ପ ବୋଲି ମତ ପ୍ରକାଶ ପାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ।

0: ଆକାଶବାଣୀ ଭବାନୀପାଟଣା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚାଷବାସ।

0: ଆଉ ଛତୁରେ 18 ପ୍ରକାର ଆମିନୋ ଏସିଡ୍ ଅଛେ, ପୁଷ୍ଟିସାର
1: ଆଜ୍ଞା,
0: ତ ସେଥିରେ ଧାତବ ଲବଣ, ମିନେରାଲ ଯେନ୍ଟା ଅଛେ ସେଟା, ଭିଟାମିନ୍ ଓ ଫୁଲିକ୍ ଏସିଡ୍ ପୁଷ୍ଟିସାରହୀନତାକୁ ଦୂର କରସି ସେଟା, ଆଉ ଗରିବ ଲୋକମାନେ ସେଟା ନେଇକି ମାଛ ମାଂସ ନାଇଁ ଖାଇପାରିଲେ ବି ସେଟା ଗୋଟେ ଖାଇଲେ ଠିକ୍ ଅଛେ
1: ଆଜ୍ଞା।
0: ଆଉ ଯେନ୍ଟା ଯଦି ସିଲେକ୍ସନ୍ କରିକରି ଜଙ୍ଗଲରେ ଯେନ୍ ଛତୁ ହେଉଛେ ସିଲେକ୍ସନ୍ କରିକରି ଠିକ୍ଟା ଆଣିପାରିଲେ ଭଲ ହେ
1: ଆଜ୍ଞା।
0: ସିଲେକ୍ସନ୍ ନେଇକରି ଜାଣିଲେ ସେଇଟାକେ ଆସିକରି ରାନ୍ଧି ଦେଉଛନ୍, ଯାହାଦ୍ୱାରା କି ଝାଡ଼ା ମାତ ହେଇକରି ଲୋକ ମରି ବି ଯାଉଛନ୍
1: ଆଜ୍ଞା।
0: ତ ଆମେ ସିଲେକ୍ସନ୍ଟା ଇ ଯେନ୍ ଆମର ଯେନ୍ ଭଲବେରିଆ ମଲବେସିଆ ଅଛେ, ଇଟା ଗୋଟେ ଭେରାଇଟି ଅଛି ଯେ କଳା କିମ୍ବା ପାଉଁଶିଆ ହେସି ତାର କଲର୍, ଆଉ ଗୋଟେ ଧଳାଟା ଅଛି ସେଟା ଭଲବେରିଆ ଡିପ୍ଲିସିଆ
1: ଆଜ୍ଞା।
0: ତ ଏଇ ଦୁଇ ପ୍ରକାର ପାଳଚତୁର ଭେରାଇଟି କଲେ ଆମେ ଠିକ୍ ହିସାବରେ ଆମେ ସେଟା ପାଇପାର୍ମା, ଭଲ ଭେରାଇଟି ପାଇପାର୍ମା, ସେଟା ଖାଦ୍ୟ ଉପଯୋଗୀ ଛତୁ ହେ
1: ଆଜ୍ଞା।
0: ଆଚ୍ଛା, ତାପରେ ଏଇଟା ହେଉଛି ଯେତେ ରୋଗୀମାନଙ୍କର
1: ଆଜ୍ଞା,
0: ହୃଦ ରୋଗୀ, ଅମ୍ଳ ରୋଗୀ, କୋଷ୍ଠକାଠିନ୍ୟ ରୋଗୀ, ରକ୍ତଚାପ ରୋଗୀ, ଗର୍ଭବତୀ ମହିଳା, ଏମାନଙ୍କୁ ଆରାମରେ ଖାଇବାକେ ଦିଆଯାଇପାରେ। ଆମେ ମାଛ ମାଂସ ଏଇଟା ସବୁ ନେଇକି ଖାଇବା ଲାଗି ଖୋଉଛନ୍, ଠିକ୍ ହେ ସେଟା ପୁଷ୍ଟିସାର ଜିନିଷଟିଏ, କିନ୍ତୁ ମାଛ ମାଂସର ଅଣ୍ଡାର ତାର ବିକଳ୍ପ ହେଉଛି ଖାଦ୍ୟ ହେଉଛି ଛତୁ
1: ଆଜ୍ଞା।
0: ତାପରେ ଆଉ ଗୋଟେ ଦେଖନ୍, ଆମର ଏଗ୍ରିକଲଚରରେ ଯେକୌଣସି ଚାଷ କଲେ ଖତ ଟିକେ, ସାର ଟିକେ, ଔଷଧ ଟିକେ ନେଇଦେଲେ ନେଇକି
1: ନେଇ ହୁଏ ଆଜ୍ଞା।
0: ତ ସେଥିରେ ତାର ଯେନ୍ ଟକ୍ସିକ୍ ରେସିଡ଼ିଓ ବିଷାକ୍ତ ଜିନିଷଟା ସେ କୃଷିଜାତ ଦ୍ରବ୍ୟରେ ଯେନ୍ଟା ଆମେ ପନିପରିବା କରୁଛୁ କି ଧାନ ଯାହା କିଛି କରୁଛୁ ସେଥିରେ ରହିଯାଉଛି
1: ଆଜ୍ଞା।
0: ଛତୁ ଗୋଟେ ଏନ୍ତା ଜିନିଷ ଯେ 18-20 ଦିନରେ ସେଟା ଅମର ହେଇଯାଉଛି
1: ଆଜ୍ଞା।
0: ସେଥିରେ ଔଷଧ କି ସାର କିଛି ଦେବାର ନାଇଁ ନା
1: ଆଜ୍ଞା।
0: ହର ଡାଲି ଗୁଣ୍ଡ ଟିକେ ପକେଇଦେବେ, ସେ ବିହନ ଟିକେ ପକେଇଦେଲେ ନେଇକି ସେଟା ଛତି ବାହାରିଯିବା, ଆଉ ସେଥିରେ ନିରୋଗୀ ଜିନିଷଟି ଆରାମରେ ସେଟାକେ ଭଜା କରିପାରିବେ, ତରକାରୀ କରିପାରିବେ, ପକୋଡ଼ା କରିପାରିବେ, ଲୋକଙ୍କର ଆଦୃତ ବେଶୀ ଅଛି
1: ଆଜ୍ଞା। ଆଜ୍ଞା, ଯେନ୍ କେନ୍ସି ଜିନିଷ୍ ଗୁଡ଼େ କଲେ, ଧର ଚାଷ୍ଟେ କଲା ବୋଲେ ହଲ୍ ନଙ୍ଗଲ ଦରକାର ହେବା, ଟ୍ରାକ୍ଟର ପାୱାର୍ ଟିଲର୍ ଦରକାର ହେଇଛି, ତ ଏଇ ପାଲଛତୁ ଚାଷ୍ ଯଦି ଆମେ ବରଷଗୁଲା ଯଦି କର୍ମା ଆଜ୍ଞା, ତାର ଉପକରଣ ସବୁ କାଣା କାଣା ସବୁ ଲାଗ୍ବା ଆଜ୍ଞା?
0: ଉପକରଣ ଭିତରେ ପ୍ରଥମରେ ହେଉଛେ ମଞ୍ଜି
1: ଆଜ୍ଞା।
0: ମଞ୍ଜି ଠିକ୍ ଜାଗାରୁ ଆଣବାର ଅଛି, ଆମର କେଭିକି ଯେନ୍ ଅଛେ ଯେନ୍ଠାନେ ନେଇକି ବିହନ ପ୍ରଦର୍ଶନ ହେଉଛେ ଭଲ ଜାଗାରୁ, ନିର୍ଭରଯୋଗ୍ୟ ସଂସ୍ଥାରୁ ବିହନ
1: ଆଜ୍ଞା,
0: ସେଟା ଗୋଟେ ଦରକାର। ଗୋଟେ ଭାଡ଼ି ଲାଗି 400 ଗ୍ରାମ ବିହନ ଦରକାର, ଗୋଟେ ସେମାନେ ବୋତଲରେ ବି ପ୍ୟାକିଂ କରିଥିସନ୍ କି ଜରିରେ ବି ପ୍ୟାକିଂ କରିଥିସନ୍
1: ଆଜ୍ଞା,
0: ସେଟା ଗୋଟେ ଅସଲ ଜିନିଷ ନା, ଭଲ୍ଟା ଆଣବେ ଯେନ୍ତାକି ତାପରେ ସେଟା କାଣ ବିଭିନ୍ନ ଷ୍ଟେଜ୍ ଥିସି, ସେମାନେ ଛତି ବିହନକେ ଇନୋକୁଲେସନ୍ କରିସାରିଲା ପରେ ସେଥିରେ ଫଙ୍ଗସ୍ ସବୁ ମାଡ଼ି ଯାଇଥିବ, ଯେନ୍ତାକି ଗୋଟେ ଦହି ଭଳିଆ ଧଳା ଦିଶୁଥିବା
1: ଆଜ୍ଞା,
0: ସେଟା ହେଲା ଭଲ ବିହନ। ପ୍ରଥମଟା ହେଲା ବିହନ
1: ଆଜ୍ଞା।
0: 2 ନମ୍ବର ହେଉଛେ ନଡ଼ା
1: ଆଜ୍ଞା।
0: ଆମ ନଡ଼ା ନେଇକି ନଡ଼ା ବେଲେ ପତର ଉପରେ ପତର ଧାନର ପତରରେ ଯେନ୍ ଧାନ ଫଲିଥିସି
1: ଆଜ୍ଞା,
0: ସେ ଜିନିଷଟା ନେଇ ରହିବାର ଅଛେ
1: ଆଜ୍ଞା।
0: ଧାନ କାଟି ସାରିଲା ପରେ ଯେନ୍ ତଲେ ନଡ଼ା ଅଛେ, ହେଲେ ଲୋକମାନେ ସମସ୍ତେ ଏବେ କାଟି କାଟିକରି ପ୍ରାୟ ରଖୁଛନ୍
1: ଆଜ୍ଞା,
0: ସେ ନଡ଼ା ଦରକାର ଆମକୁ। ଆର୍ ଏବେ ଧରନ୍, ଏବେ ଆମେ
1: ଆଜ୍ଞା
0: ଡାଲୁଆ ଚାଷ ଯେନ୍ କଲୁ, ସେଟା ଏବେ ଧାନ କାଟିକରି ଯେନ୍ ନଡ଼ା ହେଲା, ଇ ନଡ଼ାକେ ନେଇକି ଆମେ ପରିଶୋଧ କରୁଁ ବୋଲି ନେଇକି
1: ଆଜ୍ଞା ଆଜ୍ଞା,
0: ସାଙ୍ଗେ ସାଙ୍ଗେ ନେଇ ଅତିକମ୍ରେ ନଡ଼ାଟା 3 ମାସରୁ ବର୍ଷେ ପୁରୁଣା ହେବାର, ଗଲା ବର୍ଷ ବର୍ଷା ଦିନର ନେଇକି ଯେନ୍ ନଡ଼ା ଥିବା
1: ଆଜ୍ଞା,
0: ତାକୁ ଆପଣ କାଟିକରି ରଖିଛନ୍, ଇ ବର୍ଷର ବର୍ଷା ଦିନ ନାଇଁ ବେଲେ ଏବେ ଏପ୍ରିଲ ମାସରେ ବଢ଼ିଆ କରିହେବା, ସେଟା ଭଲ ଠିକ୍ ନଡ଼ା ହେଇପାର୍ବା
1: ଆଜ୍ଞା।
0: ନଡ଼ା ମାନ୍କେ କାଟି କାଟି କରି ଆପଣ ବିଡ଼ା ବିଡ଼ା କରି ରଖ୍ବେ, ଇଟା ହେଲା 2 ନମ୍ବର୍ଟା। 3 ନମ୍ବର୍ ହେଉଛେ ହରଡ଼ ଗୁଣ୍ଡ
1: ଆଜ୍ଞା
0: କିମ୍ବା ବୁଟ ଗୁଣ୍ଡ, ଇଟା ତାର ଖାଦ୍ୟ
1: ଆଜ୍ଞା,
0: ସେଟା ଗୋଟେ ଭାଡ଼ିରେ ପାଏ ଦରକାର ହେସି, ତ ସେଟା ଗୋଟେ ଦରକାର। ଆଉ ଗୋଟେ ତାକୁ ଡାବା ଲାଗି ପଲିଥିନ୍ ଜରି ଗୋଟେ ଡାବଲେ ଯାଇକି ଭିତରେ ଘୁମ୍ ଘୁମ୍ବା ନେଇକି ସେଟା ସେଥିରେ ମାଇସିଏଲ୍ ଗ୍ରୋଥ୍ ହେବା, ଭିତରେ ରୁହା ଭଳିଆ ନେଇକି ସବୁ ହେଇସାରିଲା ପରେ ତାପରେ ସେଟା ଛତି ଫୁଟ୍ବା
1: ଆଜ୍ଞା।
0: ଏତ୍କି ଜିନିଷ୍ ହେଲା ବେଲେ ବାକି ଜିନିଷ୍ ଆପଣ ଭାଡ଼ି କର୍ବେ, ଭାଡ଼ି କର୍ବାର୍ ଲାଗି ବଉଁଶ ଟିକେ ଦରକାର, ଇଟା ସବୁ ଆରେଞ୍ଜମେଣ୍ଟ କରିସାରିଲେ ନେଇକି ଆପଣ କିଏ ଆପଣଙ୍କର ହେଇଯିବା ଛତୁ।
1: ଯେନ୍ କେନ୍ ସେ ଚାଷ୍ ଆମେ ଯେତେବେଳେ କରୁଛୁଁ, ତାର ଗୋଟେ ପଦ୍ଧତି ଗୋଟେ ଅଛେ ଆଜ୍ଞା, ଯତ ଖତ କରିଦେଲେ ହୁଏତ ହେଇ ବି ଯିବା ନେଇ ବି ହେବା, ଆର୍ ଯେତ୍କି ଆଇଦା ହେବା କଥା ସେତ୍କି ନେଇ ଗଲା ହୁଏ, ଚାଷୀକେ ହାତ୍କେ ଲାଗ୍ବା ଠୁକର୍ ବାଜ୍ବା। ତ ଯେନ୍ ପାଲ୍ ଛତୁ ଚାଷ୍ ଆମେ କର୍ମା ଆଜ୍ଞା, ତାର ପଦ୍ଧତି କାଁଟା ଅଛେ ସେଟା ଟିକେ ଆମର ଚାଷୀ ଦାମ ଟିକେ କହିବେ।
0: ହଁ, ନିହାତି ଏଇଟା ଜାଣିବା କଥା, ପଦ୍ଧତିଟା ନେଇ ଜାଣିକି ଯାହା ତାହା କରିଦେଲେ ନେଇ ହିଏ, ଏବେ ତ ଆପଣ ପୋଲ ଗଦାନେ ପକେଇଦେଲେ ବି ପୋଲ ଛତୁ ହେଇଯାଉଛି ଠିକ୍
1: ଆଜ୍ଞା,
0: କିଛି କଥା ନାହିଁ। ସେଥିରେ ବି କେତେ ଖରାପ ଛତୁ ଯଦି ମିଶିଗଲା
1: ଆଜ୍ଞା,
0: କଣ୍ଟାମିନେସନ୍ ହେଇଗଲା, ଆପଣ ଫୁଡ଼ ପଏଜନ୍ ହେଇଯିବା। ତ ଆପଣ ପଦ୍ଧତି ଜାଣିବାର ଅଛେ, ଠିକ୍ ସଫା ଜାଗାରେ ହଲ୍ ଗୋଟେ ନେବେ, ଯେନ୍ ଘର କି ଉତ୍ତର ଦକ୍ଷିଣ ହିସାନା ଘର ଥିବା ବେଲେ ବଢ଼ିଆ ହେ
1: ଆଜ୍ଞା।
0: କାହିଁକି ଯେ ଯେନ୍ ସୂର୍ଯ୍ୟ କିରଣ ଆସ୍ବା
1: ଆଜ୍ଞା,
0: ତାକେ ତ ପ୍ରପର ଡାଇରେକ୍ଟ ସୂର୍ଯ୍ୟ କିରଣ ଦରକାର ନାଇଁ ହେ
1: ଆଜ୍ଞା,
0: ଏନ୍ତା ସାଧା ଆଲୋକ ଆକାରରେ ହେଇଯିବା। ତ ସେଥିର୍ଲାଗି ଆମେ ଯେନ୍ତା ଉତ୍ତର

0: କିଣି ମୁହଁ ହାତ ଥିବା ଘରଟାକେ ନେଲେ ଭଲ୍ ହେସି।
1: ଆଜ୍ଞା,
0: ପ୍ରଥମରେ ଆମେ ଛତି ଚାଷ କରବାର ଆଗରୁ ଏଇ ଘରଟା ସିଲେକ୍ସନ୍ କରିସାରିଲା ପରେ
1: ଆଜ୍ଞା
0: ଆମେ ନଡ଼ା,
1: ଆଜ୍ଞା
0: ନଡ଼ାକେ ଆମେ ବତରେଇ ଦେମା ଗୋଟେ ରାତି।
1: ଆଜ୍ଞା,
0: ଗୋଟେ ରାତି ବତରେଇ ସାରିଲା ପରେ ତାକୁ ଆମେ 15 ମିନିଟ୍ ଖଣ୍ଡେ ଫୁଟେଇମା, ଗରମ ପାଣିରେ ଫୁଟେଇ କରି କିମ୍ବା ଗରମ ପାଣି ତାର ଉପରେ ଛିଞ୍ଚି କରିବି 15 ମିନିଟ୍ ଖଣ୍ଡେ ସେଟା ରଖମା। ତା ନଡ଼ା ମାନକେ ଠିଆ ଠିଆ କରିଦେମା, ଗୋଟେ ଚଟାଣରେ ଠିଆ ଠିଆ କରିଦେଲେ ସବୁ ପାଣି ଝଡ଼ିଯିବା।
1: ଆଜ୍ଞା,
0: କେତେ ସମୟ ପରେ ନେଇକି ଉପରଟା ଶୁଖିଯିବା, ନଡ଼ାକେ ଚିପି ଦେବେ ଖାଲି ହାତରେ ଲାଗୁଥିବା, ମାତ୍ର ଉପରେ ପାଣି ନେଇଥିବ, ଏଟା ନା ଠିକ୍ ବତର, ଆପଣ ନଡ଼ା ବତର ହେଇଗଲା।
1: ଆଜ୍ଞା,
0: ତାପରେ ବିହନ ଯେନ୍ଟା ଅଛି ବିହନକେ ଆପଣ ପଲିଥିନ୍ରେ ଥଉ କି ବୋତଲରେ ଥଉ, ସଫା କାଠି ଗୋଟି କାଢ଼ବେ, କାଠିକି ଗୋଟେ ଜାଗାରେ ରଖ୍ବେ, ତାକୁ ଚେର୍ ଭାଗ କରିବେ। ଆଉ ଗୋଟେ ହେଉଛେ ବୁଟ ଗୁଣ୍ଡ, ମୁଁ ଯେନ୍ କହିଲି ଡାଲି ଗୁଣ୍ଡ ବୁଟ ଗୁଣ୍ଡ ଯେନ୍ ଅଛେ, ତାକୁ ବି ଆପଣ ଯେନ୍ ବେସନ ବି ଦିଆଯାଇଛି ତ ତାକୁ ବି ଆପଣ 250 ଗ୍ରାମ ନେଇକରି ଚେର୍ ଭାଗ କରିବେ। ଏତିକି ସରଞ୍ଜାମ ରେଡ଼ି କରିସାରିଲା ପରେ ଆପଣ ଭାଡ଼ି ପକାବେ। ତାପରେ ଦେଖନ୍ତୁ ଏଇଟା ଯଦି ଆପଣ ଭାଡ଼ି କରିପାରୁଛନ୍ତି ଭଲ କଥା, ନହେଲେ 2-2ଟା 3-3ଟା ଏଇଟା ଦି କରିବି, ତାର ଉପରେ ବାଉଁଶ ଦି କରିବି, ଆପଣ ଗୋଟେ ଭାଡ଼ି କରାଯାଇପାରେ। ତଲେ ଯେନ୍ତାକି 6 ଇଞ୍ଚ ନେଇକି ଗ୍ୟାପ୍ ଥିବାର ଅଛି, ତ ଭାଡ଼ିରେ ପ୍ରଥମରେ ଆପଣ ଯେନ୍ ବିଡ଼ାଟା ମାନେ ନଡ଼ା ଥିବା,
1: ଆଜ୍ଞା,
0: ତାକୁ ଆପଣ ପୂର୍ବ ପଶ୍ଚିମ ହିସାବରେ ଆପଣ ସବୁ ସାଇଜ୍ କରି ରଖିନିଅ। ରଖିଦେଇ ସାରିଲା ପରେ ଗୋଟେ ଥାକ ଯିବା, ଦେଇସାରିଲା ପରେ ତାର ତରା ତରା ବେସନ ଗୁଣ୍ଡ ଟିକେ ଦେଇଦେବେ,
1: ଆଜ୍ଞା,
0: ତରା ତରା ମଝିରେ ନେଇଦେବେ, ତରା ତରା ଦେବେ, ଚେର ଆଙ୍ଗୁଳି ଛାଡ଼ି କରି ଦେଇଦେବେ। ଦେଇସାରିଲା ପରେ ତାପରେ ଯେନ୍ ଗୋଟେ ଭାଗ ବିହନ,
1: ଆଜ୍ଞା,
0: ବିହନକେ ବି ତାର ଉପରେ ଉପରେ ଦେଇଦେବେ। ଆପଣ ପୂର୍ବ ପଶ୍ଚିମ ଦେଇଛନ୍ ନଡ଼ା, ହେଲେ ଏବେ ଉତ୍ତର ଦକ୍ଷିଣ ନେଇକି ଆର୍ ତା କ୍ରସ୍ ଆର୍ ଗୋଟେ ଚାପ ଦେଇଦିଅନ୍, ଗୋଟେ ଚାପ ବେଲେ ଆପଣ ଗୋଟେ ଗୋଟେ ନଡ଼ା ହେଲେ ପ୍ରାୟ 3-4 ଇଞ୍ଚ ଖଣ୍ଡେ ସେଟା ରହୁଛି ମୋଟା, ତ 5-6 ଇଞ୍ଚ ରହିଲେ ଠିକ୍ ହେ। ତାପରେ ସେଥିରେ ବି ଆଉ ସେନ୍ତା ଆଉ ଗୋଟେ ଭାଗ ଦେବେ, ଆଗେ ଯେନ୍ ବେସନ କି ବୁଟ ଗୁଣ୍ଡ ଥିବା ତାକେ ଗୋଟେ ଭାଗ ନେଇକି ଆର୍ ଦେଇଦେବେ, ବୋଲେ ପ୍ରାୟ 50-100 ଗ୍ରାମ ଖଣ୍ଡେ ଦେଇଦେବେ ତରା ତରା, ଆଉ ଫେର୍ ବିହନ ପକାବେ। 2 ଥାକ ହେଲା, ଏନ୍ତା 3 ଥାକ କରିବେ, 4 ଥାକ ବୋଲେ କାଣ କରିବେ, ତରା ତରା ନେଇଦେବେ ନା, ସେଟା ସବୁଆଡ଼େ ଦେବେ, ଉପରେ ବି ସବୁଆଡ଼େ ଦେବେ। କାହିଁକି ଯେ ଯେନ୍ ଭିତରଟା ମାନେ ସବୁ ଯେତେ ଛତୁ ବାହାରିନିପାରେ, ଉପରେ ଯଦି ଖୋଲା ଥିବା ବୋଲେ ଉପରେ ବି ଛତୁ ବାହାରବା, ତ ଏଇଟା ହେଲା କରି କରି ଆପଣ ଉପରେ ଟିକେ ପ୍ରେସ୍ କରିଦେବେ, ଆଉ ଭଲା ପଲିଥିନ୍ ଜରିକି ସେଟାକେ ଗୋଡ଼େଇଦେବେ, ତ ଗୋଡ଼େଇ ଦେଇ କରିକି ଆପଣ ତାକୁ ଛାଡ଼ିଦେବେ। ଏଇଟା ହେଲା ଆପଣଙ୍କର ଛତି ଭାଡ଼ି ରେଡ଼ି ହେଇଗଲା। ଏହାକୁ ଆପଣ ତାପରେ 6-7 ଦିନ ଛାଡ଼ିଦେବେ, ସେ ଭିତରେ ଯେନ୍ ଜଳୀୟ ଅଂଶ ଯେନ୍ ଅଛି ନଡ଼ା ନେ, ସେ ହେଲା ଘୁମଘୁମୁଥିବା ଭିତରେ ଘୁମଘୁମି କରି ଆର୍ଦ୍ରତା ସୃଷ୍ଟି କରବା, ଆର୍ଦ୍ରତା ଯେନ୍ ସୃଷ୍ଟି କଲେ ସେ ଭିତରେ ମାଇସାଲି ମାନେ ସବୁ ଗ୍ରୋଥ୍ ହେବା, ବେଲେ ଜାଲି ସବୁ ଫୁମ୍ପିକି ଜାଲି ମାରବା, ନଡ଼ାକେ ନଡ଼ା ଜାଲି ମାରବା, ନଡ଼ା ଭିତରେ ନେଇକି ସେ ମାଇସାଲିୟମ୍ ଭିତରେ ପଶିକରି ବି ସେଟା ସେ ଭିତରେ ଚରିଯିବା। ତ 6-7 ଦିନ ହେଲା ପରେ ଏଇଟା ଏସବୁ ମାଇସାଲିୟମ୍ ଗ୍ରୋଥ୍ ହେଇଯାଇଛି। ତାପରେ ଜରିକି ଉଠେଇଦେବେ, ଗୋଟେ ଦିନ ଶୁଖା ଛାଡ଼ିଦେବେ, ଛାଡ଼ି ଦେଇ ସାରିଲା ପରେ ତାପରେ ପାଣି ସ୍ପ୍ରେ କରିବେ, ତାର ଉପରେ ବେଶୀ ପାଣି ନେଇଦେବେ, ସ୍ପ୍ରେ କରୁଥିବେ, ସ୍ପ୍ରେ ଯେନ୍ତା ହ୍ୟାଣ୍ଡ ସ୍ପ୍ରେ ହଉ ଯାହା ହଉ ସ୍ପ୍ରେ କରିବେ, ଦିନକେ 2 ଥର ବି ଦେବେ, 3 ଥର ଦେବେ। ତାପରେ ତାକେ ଶୁଖା ନେଇ କରିବେ, କିନ୍ତୁ ବେଶୀ ବୋହିଯିବା ଭଳିଆ ବି ନେଇ କରିବେ, ଜଷ୍ଟ ଶୁଖା ଭଳିଆ ଶୁଖା ଶୁଖା ସ୍ପ୍ରେ କରୁଥିବେ। ଏନ୍ତା କରି ହେଲେ ଆପଣଙ୍କର 15-17 ଦିନରେ ଏସବୁ ବାହାରିଯିବା। ପ୍ରଥମେ କଢ଼ ବାହାରବା, ଛୋଟ ସାଗୁଦାନା ବୋଲେ ଗୋଟେ ବାହାରବା, ତାପରେ ନେଇ କଢ଼ ବାହାରବା, କଢ଼ଟାକେ ତୋଲବେ, ଆଉ ଯଦି ବେଶୀ ଦିନ ରଖିଥିବେ ବୋଲେ ସେଟା ଫୁଟିଯିବା, ଟେଷ୍ଟ ନେଇ ଲାଗେ,
1: ନେଇ ଲାଗେ।
0: ଏଇ 15 ଦିନ ପରେ ଗୋଟେ ଯେନ୍ ଗୋଟେ ଫ୍ଲସ୍ ହେବା, ତାପରେ ସବୁ ତୋଲି ଦେଇ ସାରିଲା ପରେ ପାଣି ଦେଉଥିବେ, ଆର 4-5 ଦିନ ଗଲେ ଆଉ ସେଟା ନେଇକି ଆପଣଙ୍କର ଆଉ ଥରେ ବାହାରବା। ତ ଏମିତି ଗୋଟେ ହିସାବରେ ଆପଣଙ୍କର 18-20 ଦିନ 25 ଦିନ ଭିତରେ ଛତୁ ଚାଷର ଅଧିକା ଶେଷି, ଏଇଟା ହେଲା ପ୍ରୋସିଜର।
1: ସେସ୍କି ଆଜ୍ଞା, ଆଉ ଗୋଟେ କଥା ରହିଲା, ମନୁଷ୍ୟ ଯେତେବେଳେ ସବୁ ଚାଷବାସ କରୁଛି ଆୟ ବ୍ୟୟ ହିସାବ କରୁଛି ଆଜ୍ଞା, ଖର୍ଚ୍ଚ ହାତକେ ଲାଗିଲେ ଆର ବର୍ଷ ସେ ମୁଡ଼ି ଗାଜି ଦେବା ତୁ ପୋଡ଼ିଦେବା, ତ ଇନେ ଇତାର ଆୟ ବ୍ୟୟ ହିସାବ ଟିକେ ବତେଇ ଦେଲେ ଭଲ ହେତା ଆଜ୍ଞା, କେତେ ଲାଭ ହେବା, କେତେ କାଣା ରହିବା ଇନେ ହିସାବ କିତାବ।
0: ହଁ ହଁ, ଠିକ୍ କଥା କହିଲେ, ଚାଷୀ କେ ଲାଭ ନେଲେ କେନ୍ତା କରି ସେ ଚାଷ କରବା
1: ଆଜ୍ଞା,
0: ତ ଖର୍ଚ୍ଚ ବେଶୀ କିଛି ନେଇକି
1: ଆଜ୍ଞା
0: 30-35 ଟଙ୍କା ଏନ୍ତା ଭିତରେ ହେବା, ବୋଲେ ଛତି ବିହନଟେ 15-20 ଟଙ୍କା ହେଉଛେ
1: ଆଜ୍ଞା,
0: ଆଉ ଯେନ୍ ଜିନିଷ ମାନେ ସବୁ ଯଦି ହିସାବ କରିବେ ବୋଲେ ପ୍ରାୟ 30 ଟଙ୍କା ଖର୍ଚ୍ଚ ହେଉଛେ, ଆଉ ଅତି କମ୍ରେ 100 ଟଙ୍କା ଗୋଟେ ପାଇବେ। ଗୋଟେ ଭାଡ଼ିରେ ଆପଣ ଅଧା କେଜିରୁ କେଜି ବାହାରବା
1: ଆଜ୍ଞା,
0: ଅଧା କେଜି ହେଲେ ବି ନେଇକି ଆପଣ ଏବେ ତ 300-400 ଟଙ୍କା ବିକୁଛନ୍, ଏବେ ମାର୍କେଟ୍ରେ 300-400 ଟଙ୍କା ବିକୁଛନ୍,
1: ସେ
0: ଯାହା ହଉ ଆପଣ ଅତି କମ୍ରେ 100 ଟଙ୍କା ଛତୁ ପାଇବେ
1: ଆଜ୍ଞା,
0: 30 ଟଙ୍କା ଖର୍ଚ୍ଚ କଲେ 100 ଟଙ୍କା।

0: ପାଇବେ
1: ଆଜ୍ଞା
0: ବେଲେ 30 ଟଙ୍କା କାଟିଦେଲେ ଆପଣ 70 ଟଙ୍କା ଲାଭ
1: ସତର
0: ପାଇବେ।
1: ଟଙ୍କା ଲାଭ ଅଛି
0: 15 ଦିନେ 18 ଦିନେ 70 ଟଙ୍କା ଗୋଟେ ଭାଡ଼ିରେ ବେଲେ ଗୋଟେ ଭାଇ ଯଦି 10 ଭାଡ଼ି କଲା ବେଲେ 700 ଟଙ୍କା ପାଇବା 15-18 ଦିନେ। ତ ସେଥିର୍ଲାଗି ଏଥିରେ ଘରେ ଘରେ ମା ମାନେ ଅଛନ୍,
1: ଆଜ୍ଞା
0: ମା ମାନଙ୍କର ଭୂମିକା ବେଶୀ। ଅତି କମ୍ରେ 20-30 ଫୁଟ୍ର ଗୋଟେ ଜାଗା ଗୋଟେ ହେଇଗଲା, ଆପଣ କୋଠି ଗୋଟେ ହେଇଗଲା ବୋଲେ ମା ମାନଙ୍କର ଖର୍ଚ୍ଚ ବା ଘର ଖର୍ଚ୍ଚ ବାହାର କରିଦେଇପାରବେ।
1: ଆଜ୍ଞା ବାସ୍ତବରେ ବଢ଼ିଆ କଥା ଗୋଟେ ଆଜ୍ଞା ଆପଣ କହିଲେ ଯେ ଯେନ୍ ବେଲେକି ଆମର ସମୟ ମିଳୁଛେ ଚାଷବାସ ଗଲା ପରେ ପରେ ଆମେ ବେଲା ଓ ବେଲା ଯେନ୍କେ ଗୁଲିଗୁପ କରି ବୁଲୁଛୁ, କଥାବାର୍ତ୍ତା ହେଇ ବୁଲୁଛୁ, ଇ ସମୟକେ ଆମେ ଯଦି ଏଭଳିଆ ଛତୁଚାଷ ଗୁଡ଼େ ଯଦି କର୍ମା ବୋଲେ ଆମର ସମୟ ଗଲା ସିନେ କଟିଯିବା, ଆର୍ ଘର ଖର୍ଚ୍ଚା 2 ପଇସା ଗଲା ଆମର ମିଳିବା। ଆଜ୍ଞା ଯା ହଉ ଆଜ୍ଞା, ଆଜି ଆପଣ ଆମର ବୈଠକକେ ଆସିଲେ, ଆର୍ ଇ ପାଲ ଛତୁ ଚାଷ ଆମେ କେନ୍ ହିସାବରେ କଲେ ବନେକରି 2 ପଇସା ପାଇପାର୍ମା ସେ ବିଷୟରେ ଆମର ଚାଷୀ ଦା ମା ବହିନ ମାନକେ ବୁଝାଲେ। ଆମର ବୈଠକ ତରଫରୁ ଆକାଶବାଣୀ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା।
0: ଜୁହାର ଜୁହାର ନମସ୍କାର।
1: ଏଇଟା ବି କମ୍ପଲାରେ ଭାଇ
2: ତୋ ଆଜ୍ଞା କେ ବୋଲୁ
1: ହଏ
2: ତୋର ମୋର ତରଫରୁ ଧନ୍ୟବାଦ ଗୁଡ଼ିକ ଦମା
1: ଦମା
2: ହଁ ଯିବା ହେ
1: ଆର ପଦେ
2: କାଁଜି
1: ଆ ସକାଳେ ଆମର ଚାଷୀ ଦା ଗୁଡ଼ିକ ଭେଟଲି
2: ହେତିର ଲାଗି କେ
1: ହଏ ହଏ ହଁ
2: ହଁ ହଁ
1: କେନ୍ ପ୍ରକାର ତାଙ୍କ ଦୁଃଖ ସୁଖ ଚାଷ କଥା କହିଲେ ହେଟା ଖଣ୍ଡ କଲେ ଚାଲ ଶୁନୁ
2: ଚାଲ ଶୁଣି ଦଉ।
3: ସବୁ ସମୟ ଆଗତ ବିଭିନ୍ନ ଅଞ୍ଚଳର ଚାଷୀ ଦଙ୍କ କଥାବାର୍ତ୍ତା ଆମେ ଶୁଣଉଛୁ। ତ ହାଲକେ ଆଜି ଚାଲନ୍ ଆମର ଅଞ୍ଚଳର ଜଣେ ଯୁବକ ଭାଇ ଗୁଡ଼ିକ ଆମେ ପଚରାମା ସେ କେନ୍ ପ୍ରକାର ତାଙ୍କର ଚାଷବାସ ହାଲକେ କରୁଛନ୍, ଇ ଅଞ୍ଚଳର ପାଣିପାଗର ଅବସ୍ଥା ବର୍ତ୍ତମାନ କାଣା ଅଛି, କେନ୍ ପ୍ରକାର ତାଙ୍କର ସବୁ ଆଗେ କାମ କରି ନଉଛନ୍। ଭାଇ ନମସ୍କାର।
4: ନମସ୍କାର।
3: ଆପଣଙ୍କ ନାଁ କାଇନା?
4: ଜବରସବର।
3: ଆପଣ କେତେ ଏକର ବାକି ଆପଣ କରୁଛନ୍?
4: ମୋ ତ 1.5 ଏକର ଖଣ୍ଡ କରିଛି ଆଜ୍ଞା।
3: କାଁ ଚାଷ ହେବା?
4: ଏଇଟା କପା।
3: ଖାଲି କପା କରୁଛନ୍?
4: ଖାଲି କପା 1.5 ଏକର ଆଉ ଧାନ କରିଛେ ଆଜ୍ଞା 1.5 ଏକର ଖଣ୍ଡ।
3: 1.5 ଏକର ଭାଇ କରୁଛନ୍? ଧାନଟା ଆପଣ ବୁନାବୁନି କଲେ ନା?
4: ହଁ ବୁନାବୁନି ସରିଲା ଆଜ୍ଞା ଆଜି।
3: ହଁ ହଁ କାଁ ଧାନ କଲେ ଆପଣ?
4: ଲଲାର ଧାନ କରିଛି।
3: ତ ଆଗେ ଦେଖନ୍ ଆମର ଅଞ୍ଚଳ ମାନକେ ଗୋଟେ ଦେଶୀ ଧାନ କରୁଥିଲେ, ହାଲକା ହାଇବ୍ରିଡ଼ ଧାନ ସବୁ ଆସିଲା ନା? ତ ଆପଣଟା ବିହନଟା କେନ୍ ହାଇବ୍ରିଡ଼ ଆଣିଛନ୍ କି ଦେଶୀ ଧାନ?
4: ଦେଶୀ ଧାନ।
3: ଯେ ବୁଣାବୁଣି କଲା ପରେ ଆପଣ କାଣା ଭାବୁଛନ୍ ଏ ବର୍ଷ ଭଲ ହେବା?
4: ଭଲ ତ ହେବା ବୋଲି କରି ଖୁବ୍ ଆଶ ଅଛି।
3: ହଁ ହଁ ପାଣିପାଗ କେନ୍ତା ଅଛି ଆପଣଙ୍କ?
4: ପାଣିପାଗ ତ ଭଲ ଅଛି। ଉପର ଏଇଟା ତୁଳସୀ।
3: ଏଇଟା କେନୁ ଆଣୁଛନ୍ ବିହନ? ଆପଣ
4: ବିହନ ଏଇଟା ଆଣିଥିଲି, ଏଇଟା ମୁଇଁ ଗୁଣ୍ଡ୍ରିରୁ ଆଣିଥିଲି।
3: ଗୁଣ୍ଡ୍ରିରୁ ଆପଣ ଆଣିଥିଲେ? ତ ଯେନ୍ ଆପଣ ଢେରେ କହିଲେ କପା କହିଲେ, ଏଇନେ ମଞ୍ଜି କେତେ ଲାଗୁଛି ଆପଣଙ୍କୁ?
4: ମଞ୍ଜି ତ ଲାଗୁଛି ଆଜ୍ଞା 1.5 ପକେଟ ଖଣ୍ଡ ଲାଗୁଛି।
3: 1.5 ପକେଟ ଲାଗୁଛି। କେତେ ବଛର ହେଲା ଆପଣ କପା କରୁଛନ୍?
4: କରି କରି ହେଲା ନା ଆଜ୍ଞା 10 ବର୍ଷ।
3: ତ କପାରେ ଆପଣଙ୍କ ଲାଭ ହେଉଛି?
4: ଲାଭ ହେଉଛି ଆଜ୍ଞା।
3: ଗୋଟେ ଏକର ଧରନ୍ ଆପଣଙ୍କର ହିସାବରେ ଜଣ ଲୋକ କଲା ଏକରେ, ତ ଖର୍ଚ୍ଚା ଖଣ୍ଡ କେତେ ହବ, ଲାଭ ଖଣ୍ଡ କେତେ ପାଇବା?
4: ଗୋଟେ ଏକରକେ 10,000 ଖଣ୍ଡ ଖର୍ଚ୍ଚ ହବ।
3: ଅନେକ ଅଞ୍ଚଳରେ ଆମେ ଦେଖୁଛୁ ଯେ ସେମାନେ ଯେତେବେଳେ ଯେଉଁକି ଗଛକେ 150 ଖଣ୍ଡେ ବଲ୍ ଆସୁଛି ସେତେବେଳେ ସେମାନେ ସଫଲ ହେଲା ବୋଲୁଛନ୍। ତ ଆପଣଙ୍କ ଅଞ୍ଚଳରେ କେତେଟା ଲେଖା ଆସୁଛି ଅନୁମାନ ଗଛକେ? ହଁ ହଁ ବୋଲେ 7 କ୍ୱିଣ୍ଟାଲ 8 କ୍ୱିଣ୍ଟାଲ ଆପଣଙ୍କ ଆସୁଛି। ତ ବିକ୍ରି ବଟା କଥା ରହିଛି, ଏଇଟା ବିକ୍ରି ବଟା କେନେ କରୁଛନ୍ ଆପଣ?
4: ଗାଁରେ ବେପାର ଅଛି ଆଜ୍ଞା।
3: ତାପରେ
4: ହୁଡ଼ା ଟିକେ ସରିଲେ ଆଜ୍ଞା ୟୁରିଆ ପଠା ଦେବି।
3: ତ ଅନେକ ଗୁଡ଼େ ସମସ୍ୟା ରହିଛି କପାରେ ଆଜ୍ଞା। ଅନେକ ଲୋକ କହୁଛନ୍ ଯେ ପରିଶ୍ରମ ବେଶୀ ରହୁଛି, ଲୋକ ଦରକାର ହଉଛି, ତ ଆପଣ ଲୋକ ବା କେନ୍ତା କରି ଏଇନେ ମ୍ୟାନେଜ କରୁଛନ୍?
4: ଏଇଟା ଆଜ୍ଞା ଘରେ ଘରେ ତ ପରିବାର ଅଛନ୍, ଭାଇ ମାନେ ଅଛନ୍, 3ଟା ମା 2ଟା ଅଛନ୍, ସେମାନଙ୍କର ପୁରା ତାଙ୍କଟା ମୁଇଁ କରି ଲାଗୁଛେ, ମୋରଟା କରି ଲାଗୁଛେ ନା।
3: ତ ସମୁଦାୟ ଆପଣ ଏତିକି ଲୋକ ଯେନ୍ ଲାଗିଲେ କପାରେ, ତ ସମସ୍ତଙ୍କର ଯଦି ଆଜ୍ଞା ସେ ଦିନ ମଜୁରିଆ ହିସାବ କରିଦେମା ସେସକୁ ଆପଣ କପାରେ ପୋଷାବା?
4: ପୋଷାବା ଆଜ୍ଞା।
3: ହଁ ହଁ ହଁ। ତ ଆଜିକାଲି ଅନେକ ଯୁବକ ଭାଇମାନେ ଅଛନ୍, ହାଲକଟ ସମସ୍ୟା ଆମେ କହେମା, ପାନ୍ ପଡ଼ୁଛେ ମାତ୍ର ଅନେକ ଲୋକ ବିଦେଶ ଯିବାକେ ବାହାରୁଛନ୍, ସେମାନଙ୍କୁ ଆପଣ କାଣା କହିବେ?
4: ନାଇଁ ଆଜ୍ଞା, ଚାଷରେ ଯେନ୍ତା ଯେ ବିଦେଶରେ କାଣା ଆଜ୍ଞା, ସବୁ ଦେଖି ଭାଇ ବନ୍ଧୁ ମା ବୁଆ ସବକେ ଦେଖିକିନା ରହିବାକୁ ପଡ଼ୁଛି।
3: ହଁ ହଁ ହଁ।
4: ବିଦେଶ ବୋଲି କାହିଁକି ଦେଖିପାରିବ, ନିଜଟା ନିଜେ
3: ବାସ୍ତବ ସତ କଥା କହିଲେ ଆଜ୍ଞା। ଯେତେ ଯାହା ହେଲେ ଜନ୍ମ ମାଟି ବୋଲି କହୁଛନ୍, ମା ମାଟି ବୋଲି କୁହାଯାଉଛି, ଆପଣମାନେ ମାଟିକେ ଧରିକରି ଆବରିକରି ରହିଛନ୍। ଭଗବାନ କରୁ ଆପଣଙ୍କର ଚାଷବାସ ଭଲ ହଉ। ଯାହା ହଉ ଆଜି ଆପଣଙ୍କ ସମୟ ଦେଲେ, ଆପଣଙ୍କ ମନର କଥା କହିଲେ, ଦୁଃଖ ସୁଖ କହିଲେ, ବହୁତ ବହୁତ ଧନ୍ୟବାଦ। ନମସ୍କାର ଭାଇ।
4: ନମସ୍କାର।
1: ଏଇଟା କେନ୍ତା ହେଲା କହ?
2: ଏଇଟା ପୁଣି ବଢ଼ିଆ ଲାଗ୍ଲା ଯେ ଆର ଗୋଟେ କଥା,
1: ଦାଦା
2: ଉନ୍ନତି କରୁଛନ୍?
1: କରବେ କରବେ
2: କରବେ ବୋଲୁ ବଢ଼ିଆ। ଅଣ୍ଟା ତ
1: ଭିଡ଼ିଛ ନା? ଯେ ଶୁନୁ
2: କହ,
1: ଅଣ୍ଟା ଭିଡ଼ୁ ବୋଲା କେ ସମୟ ହେଲେ ଭିଡ଼ି କରି ଭାଗୁଛି
2: ତ ଯିମା ନା ବୋଲୁଛୁ? ତ ଗଲା ଆଇଲା ବେଲକେ ବୋଲୁ ଆମର ଇ କାର୍ଯ୍ୟକ୍ରମ କେ, ଯେନ୍ ଚାଷୀ ଦଦା ମା ଭଇନା ଶ୍ରୋତା ବନ୍ଧୁ ଶୁଣୁଛନ୍, ସବକେ ଲେଖରୁ ଦୋଦାର
1: ଆର ମକାରୁ ଦୋଦାର
5: ଜୁହାର।

ସଂସଦ ସମୀକ୍ଷା ଶୁଣୁଥିଲେ ରିଲିକରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା ଆଞ୍ଚଳିକ ଗୀତ କ୍ରମରେ ପ୍ରଚାର କରୁଛୁ ସମ୍ବଲପୁରୀ ଗୀତ ପ୍ରଥମ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ମୋହନ ସେଠ ଗୀତ ରଚନା ପର୍ଶୁରାମ ଶତପଥୀ

0: ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
2: ପରବର୍ତ୍ତୀ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ମୋହନ ସେଠ ଓ ନମିତା ପଟ୍ଟନାୟକ। ଗୀତ ରଚନା ପରଶୁରାମ ଶତପଥୀ।

0: ଆମେ ମୋଗଲ ଶକ୍ତି ବିରୁଦ୍ଧରେ ଲଢ଼ିବୁ।
1: ଶ୍ରୀକ୍ଷେତ୍ରରେ ମାଟି ଛୁଇଁ ଇଷ୍ଟଦେବ ଜଗନ୍ନାଥଙ୍କ ନାମରେ ଶପଥ କରି କହୁଛୁ, ଏ ଦେହରେ ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଆମେ ମୋଗଲ ଶକ୍ତି ବିରୁଦ୍ଧରେ ଲଢ଼େଇ କରିବୁ।
0: ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ।
0: ତେବେ ଯାଆନ୍ତୁ, ପାଇକମାନଙ୍କୁ ମେଳି କରନ୍ତୁ। ବକ୍ସି
2: ଛମୁ,
0: ତୁମରି ଉପରେ ଭରସା କରି ଏ ଯୁଦ୍ଧ ଯାତ୍ରା ଆରମ୍ଭ କରିଛି। ଯଦି ବିଜୟ ହୁଏ, ସେ ହେବ ଜଗନ୍ନାଥଙ୍କ ବିଜୟ, ଆଉ ଯଦି ପରାଜୟ ହୁଏ, ସେ ହେବ ରାମଚନ୍ଦ୍ର ଦେବର ଶେଷ ପରାଜୟ। ମୁଁ ଏବେ ଆସୁଛି।
3: ଦେବାନ ମହାଶୟ,
4: ବକ୍ସିଆ ପୁଣି
3: ଛତ୍ରଦ୍ୱାର ଘାଟି ଠାରେ ହେବ ଆମ ଭାଗ୍ୟର ଶେଷ ନିଷ୍ପତ୍ତି। ସିଂହାସନ ପାଇଁ ବକ୍ସି ତାର ହାତକୁ ଦିନେ ରକ୍ତରଞ୍ଜିତ କରିଥିଲା, ଆଜି ଜଗନ୍ନାଥ ଦ୍ରୋହୀ ହେବାକୁ ମଧ୍ୟ ସେ କୁଣ୍ଠାବୋଧ କରିବନି। ଆସନ୍ତୁ, ମହାରାଜ ବୁଝିବେ କୂଟନୀତି ନିପୁଣ କିଏ, ସେ ନା।

0: ସମସ୍ତ ଦାଣ୍ଡ କପାଟକୁ ଧୂଆଁ ପଡ଼ିଛି। ଯାଏ ଘୋଡ଼ାକୁ ଏ ଗଛରେ ବାନ୍ଧି ଡାକେ, ଘରେ କିଏ ଅଛ, ଘରେ କିଏ ଅଛ, ପାଣି ପାଣି ମୋତେ ଦିଅ।
1: ଗଜାଶାଳ ପରି ପୁଅଟାକୁ ଖାଇଲୁ, ଦେଢ଼ଶୁର ମାନଙ୍କୁ ଖାଇଲୁ, ଶେଷରେ ବୁଢା ଶ୍ୱଶୁରଟାକୁ ବି ଖାଇଲୁ, ଆଉ ମତେ ବାକି ରଖିଛୁ କଣ ଭଗେଇ ଖାଇବାକୁ? ଏତେ ଖାଇ ଖାଇ ତୋ ପେଟ ପୁରିଲା ନା, ମତେ ତ ଜମା ଛାଡ଼ି ଦେଇଛି, ତୁ କୁଆଡୁ ଖାଇ ସତ୍ୟାନାଶୀ ସର।
0: ଆଚ୍ଛା ତୁମେ କଣ?
2: ହଁ, ସେଇ ସତ୍ୟାନାଶୀ ସର।
0: ନିଶ୍ଚୟ ଦିଅ, ଭୀଷଣ ସୁସ। ଭିତରେ ସେ କିଏ?
2: ଲଢ଼େଇରେ ତାଙ୍କ ତିନି ପୁଅ ମଲା ଦିନୁ ପାଗଳି ହେଇଯାଇଛନ୍ତି, ସକାଳୁ ସଞ୍ଜ ଯାଏ ମତେ ଗାଳି ଦେଇ ମନର ସବୁ ଅରମାନ ମେଣ୍ଟାନ୍ତି, କାଲୁଣୀ ଥିଲେ ଏବେ ଅନ୍ଧୁଣୀ ହେଇଗଲେଣି। ଆଚ୍ଛା ତମେ କିଏ, ପାଇକ ନା ଡକେଇତ? ଡକେଇତ ହେଇଥିଲେ ଚାଲିଯାଅ, ଆମେ ସବୁ ବଡ଼ ନିଆଶ୍ରୀ।
0: ଭୟ କରୁନି,
2: ଆଚ୍ଛା ରାଜା ପରା କୋଉ ଲଢେଇକୁ ବିଜେ କରିଛନ୍ତି, ହାରିଗଲେ?
0: ନା ହାରି ନାହାନ୍ତି, ବାଣପୁରରେ ଡେରା ପକେଇ ରହିଛନ୍ତି। ଗୋଟିଏ ଜରୁରୀ ଖବର ନେଇ ଯିବା ପାଇଁ ମୁଁ ଏଠିକି ଡଙ୍ଗା ଖୋଜି ଆସିଛି।
2: କିନ୍ତୁ ମାଲୁଦ ଫୌଜଦାରର ମଲାଙ୍ଗି ଡଙ୍ଗା ସବୁ ଚିଲିକା କୂଳେ କୂଳେ ପଇଁତରା ମାରୁଛନ୍ତି, ଘାଟରୁ କେହି ଡଙ୍ଗା ଫିଟେଇ ପାରିବେନି ବୋଲି ଗଞ୍ଜାଗଡ଼ର ରାଜା ନାଗରାବତୀ। ଆଉ ତମେ ଯିବ କେମିତି?
0: ଓହୋ, ତାହେଲେ ଚିଲିକାର ବାଟ ସୁଦ୍ଧା ବନ୍ଦ। ଏଇ ମାଲୁଦ ଫୌଜଦାର ଲସ୍କରମାନେ ଆସିଗଲେ ବୋଧେ, ଶୁଣ, ସେମାନେ ଯେପରି ମୋ ଖବର ତୁମଠାରୁ ନ ପାଆନ୍ତି, ସାବଧାନ ଥିବ, ମୁଁ ଭିତରକୁ ଯାଉଛି।
3: ସେ ଗଛରେ ବନ୍ଧା ହୋଇଥିବା ଘୋଡ଼ାର ମାଲିକ କୁଆଡେ ଗଲା?
2: କୋଉ ଘୋଡ଼ା? ମଲା, ଏଇ ଘୋଡ଼ାଟା କାହାର ନାହିଁ, କାହାର, ମୁଁ କେମିତି ଜାଣିବି ଯେ?
3: ରଖିଦେ ସେଠି ଘୋଡ଼ା, ବତା ସେ କୋଉଠି ଲୁଚିଛି।
2: ରାଜା? କୋଉ ରାଜା?
3: ଚୁପ୍ କର, ବତା ରାଜାକୁ କୋଉଠି ଲୁଚିଛୁ, ନହେଲେ ଇଜ୍ଜତ ରହିବନି।
4: ଆରେ ରଜା ନ ହେଲା ନାହିଁ, ରାଣୀ ତ ମିଳିଲା, ଉଠାଇ ଆଣ ଘୋଡ଼ା ଉପରକୁ, ଚାଲ।
3: ଖଣ୍ଡାୟତ ପାଇକ ଘର ବିଧବା କୁଳବହୁ, ସେ ହୋମଚିକା ପରେ
0: ଏଇ ତୁମେ ରାମଚନ୍ଦ୍ର ଦେବର ଜୀବନ ରକ୍ଷା କରିବାକୁ ଯାଇ ନିଜେ ବର୍ଷା ସାମ୍ନାରେ ଠିଆ ହେଇ ପଡ଼ିଲ। ମତେ ଏବେ ବନ୍ଦୀ କରିପାର, କେଉଁଠାକୁ ଯିବାକୁ ପଡ଼ିବ?
3: କଟକ ବାରବାଡ଼ି ଦୁର୍ଗକୁ, ସେଇଠାରେ ବନ୍ଦୀ କରି ରଖିବାକୁ ମାଲିକ ତକି ଖାଙ୍କର ଆଦେଶ। ଚାଲ, ଖାନା ଆଣିଛି ରାଜା ସାହେବ,
4: ନେଇଯାଅ ତମର ସେ ଖାଦ୍ୟ। ଲକ୍ଷେ ରାଜାର ମୌଢ଼ମଣି ପ୍ରଭୁ ଜଗନ୍ନାଥଙ୍କର ଆଦ୍ୟ ସେବକ ବିଧର୍ମୀ ଯବନ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରିବାକୁ ଘୃଣା କରି ରଖି ଯାଅ, ଚାଲିଯାଅ ଏଠୁ।
0: ହେ ବଢ଼ିଆ ରହୁଛ, ହେ ସର୍ବପଞ୍ଜର ମହାବାହୁ, ଭକ୍ତର ମାନ ରକ୍ଷା କରିବାକୁ ତମେ କଣ ଆସିବନି ପ୍ରଭୁ? ହଁ, ନିଜର ମନ ନିଜେ ତ ରକ୍ଷା କରିନ, ମୋ ମାନ ପା କଣ ରଖିଥାନ୍ତ।

0: ପର୍ବ, ଆମର ପ୍ରଥମ ମଧୁଜାମିନୀ କନ୍ୟାକୁ କବାହିନ ଯୌତୁକ ଦେବାର ବିଧି, ମତେ ଆପଣ କ'ଣ ଦେବେ?
1: ଇହ କାଳ ପରକାଳ ଯାହା କିଛି ରହିଲା ସେସବୁ ତେଣିକି ତୁମର ରେଜିଆ।
0: ଏଣିକି ଆପଣ ମତେ ଜବାବଟି ଡାକିବେ।
1: ଜବା?
0: ହଁ, ମା ମତେ ଏଇ ନାଁରେ ଡାକୁଥିଲେ। ସେ ଥିଲେ ମୁର୍ଶିଦାବାଦର ପ୍ରସିଦ୍ଧ କେମ୍ଟାୱାଲି କାଞ୍ଚନ ମୁର୍ଶିଦାବାଦୀ। ସବୁବେଳେ କହନ୍ତି ମୁଁ ହିନ୍ଦୁର କନ୍ୟା ଜବା। ତାଙ୍କ ଶେଷ ଇଚ୍ଛା ଥିଲା ଥରେ ପୁରୁଷୋତ୍ତମ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଜଗନ୍ନାଥ ଜଗନ୍ନାଥ କହି ନିଶ୍ୱାସ ଛାଡ଼ିଲେ, କିନ୍ତୁ କିନ୍ତୁ କେହି ଥରେ ତାଙ୍କୁ
1: ଜବା କାନ୍ଦୁ ନା ଜବା ଜବା।
0: ଆପଣ ସେଇ ଜଗନ୍ନାଥ ଦେଶର ନବାବ ନା? କୁହନ୍ତୁ ମତେ ଥରେ ଜଗନ୍ନାଥ ଦର୍ଶନ କରେଇ ନେବେ?
1: ନା ଜବା ନା, ସେଇ ଅଧିକାରରୁ ମୁଁ ଆଜି ବଞ୍ଚିତ। ଲକ୍ଷେ ରାଜାର ମୌଢ଼ପତି ରାମଚନ୍ଦ୍ର ଦେବ ହଫିସ୍ ଆଦର ବେଗ।
0: ନବା

0: କଲମା ପଡି ଯବନ ହେଇଗଲେ ହାତରୁ ଶଙ୍କା କଙ୍କଣ ପିଟାଇ ଶ୍ରୀମନ୍ତର ସିନ୍ଦୁର ପୋଛି
1: ବୈଧବ୍ୟ ଘୋଷଣା କରି ପିତ୍ରାଳ ବାଣପୁରକୁ ଚାଲିଗଲେ। ଆଉ ଗଲାବେଳେ ମତେ ପାଖକୁ ଡାକି କଣ କହିଗଲେ, କୃଷ୍ଣ ନରେନ୍ଦ୍ର, ଯୋଉଦିନ ରାମଚନ୍ଦ୍ର ଦେବଙ୍କର କଟାମୁଣ୍ଡ ସେ ଦେଖିବେ, ସେଦିନ ଏ ବକ୍ସିବେଣୁ ଭ୍ରମରବରକୁ ନିଜେ ଅର୍ଘ୍ୟ ଥାଳି ଧରି ବନ୍ଦାପନା କରି ପାଛୁଟି ନେବେ।
0: ଏହା ତ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ବକ୍ସିଆ ପଡ଼େ।
1: ହଁ, ମୁଁ ଚାହେଁ ଖୋର୍ଦ୍ଧା ସିଂହାସନ, ଠାକୁର ରାଜା ହବାର ଗୌରବ, ଆଉ ରାମଚନ୍ଦ୍ର ଦେବ ବେଗର ଭୁଲୁଙ୍କିତ ମତକ।
0: ଶୁଣିଲି ରାମଚନ୍ଦ୍ର ଦେବଙ୍କୁ ଫେରାଇ ଆଣିବା ପାଇଁ ଖୋର୍ଦ୍ଧା ରାଜବଂଶର କୁଳପୁରୋହିତ ଗୋଦାବରୀ ବର୍ଦ୍ଧନ ଲକ୍ଷ୍ମୀ ପରମ ଲାଲବାଗ କିଲ୍ଲା ଯାତ୍ରା କରୁଛନ୍ତି।
1: ପରବର୍ତ୍ତୀ କାର୍ଯ୍ୟପନ୍ଥା

0: ତମ ଶ୍ରୀଭୁଜର କେରି କେରି ଦୟଣା ଫୁଲର ସୁଗନ୍ଧ ଏବେ ବି ହୃଦୟ ତନ୍ତ୍ରୀକୁ ଉଦ୍ବେଳିତ କରୁଛି। ଏବେ ବି ତମ ପଦ୍ମ ପଳାଶ ଲୋଚନ ହାତ ଠାରି ଡାକୁଛି, ଫେରିଆ ଫେରିଆ।
1: ଛାମୁ, ଏ ଦାଣ୍ଡଟାରେ ଏମିତି ପଡ଼ିଛନ୍ତି, ପିପିଲି ଫୌଜଦାର କେହି ଗୁପ୍ତଚର ଦେଖିଲେ ସର୍ବନାଶ ହବ। ଛାମୁ,
2: ମହାଦୀପ କେତେବେଳେ ଉଠିବ?
1: ମୋଗଲ ଗୋଳ ନ କଟିବା ଯାଏଁ ମହାଦୀପ ଉଠିବା ମୁଁ ବନ୍ଦ କରିଦେଇଛି ଛାମୁ। କିନ୍ତୁ ବଡ଼ ପରିଛା ଗୌରୀ ରାଜଗୁରୁଙ୍କ ଯେ

0: ମହାଦୀପ ଉଠିବ ବକ୍ସି ବେଣୁ ଭ୍ରମରବରଙ୍କ ନାଁରେ। ମୁକ୍ତିମଣ୍ଡପର ପଣ୍ଡିତମାନଙ୍କୁ ସେ ବିଭ୍ରାନ୍ତ କରିଛନ୍ତି ଛାମୁ।
1: ଥାଉ, ସେ ନିଷ୍ଫଳ ଆଲୋଚନା ଶୁଣି ଲାଭ ନାହିଁ। ପତିତମାନଙ୍କୁ ଉଦ୍ଧାର କରିବା ପଛକୁ ଥାଉ, ଏବେ ଜଗନ୍ନାଥ କିପରି ଉଦ୍ଧାର ହେବେ ସେହି କଥା ଚିନ୍ତା କର।
0: ତେବେ କ'ଣ ଜଗନ୍ନାଥଙ୍କୁ ପୁଣି ପାତାଳି କରିବାକୁ ହେବ?
1: ତା ଛଡ଼ା ଅନ୍ୟ ଉପାୟ ନାହିଁ।
0: ମହାଦାରୁ ପୁଣି କୋଉ ଅପନ୍ତାରକୁ ଯିବେ? ମୁଁ ଭାବୁଛି ଚିଲିକା ହିଁ ତାଙ୍କ ପାଇଁ ଏକମାତ୍ର ନିରାପଦ ସ୍ଥାନ। ଛାମୁ, ଏଠି ଆଉ ବେଶୀ ସମୟ ରହିବା ନିରାପଦ ନୁହେଁ। ଆପଣ ସାତଲହରୀ ମଠ ପାଖକୁ ଆସନ୍ତୁ, ମୁଁ ନୀତି ବଢ଼େଇ ପଛରେ ଆସୁଛି।
1: ଚିଲିକା, ତାହାରି କୂଳରେ ସେଦିନ ରାମଚନ୍ଦ୍ର ଦେବର ଜୀବନ ରକ୍ଷା କରିବାକୁ ଯାଇ ପାଇକ ଘରର ବିଧବା କୁଳବଧୂ ସ୍ୱର ଦେଇ ନିଜର ଛାତି ପାତି ଦେଇଥିଲା। ଏବେ ସେ କୋଉଠି କେଜାଣି

0: ସିଂହଳ ବ୍ରହ୍ମପୁର ଦଧିବାମନ ମନ୍ଦିର ଭଙ୍ଗା କଥା ଶୁଣିଲେଣି ବକ୍ସି ଆପଣ?
1: ଶୁଣିଛି। ମନ୍ଦିର ଭଙ୍ଗାଳୀ ମାନଙ୍କ ଉପରେ ସରବୃଷ୍ଟି କରି ସମସ୍ତଙ୍କୁ ଧରାଶାୟୀ କରିବା ପଛରେ କାହାର ପ୍ରଚ୍ଛନ୍ନ ହାତ ଅଛି କହିପାରିବେ ଦେୱାନ କୃଷ୍ଣ ନରେନ୍ଦ୍ର?
0: ନା, କେହି କିଛି କହିପାରୁନାହାନ୍ତି।
1: ଆଉ କଣ ଆକାଶରୁ ସରବୃଷ୍ଟି ହେଲା?
0: ସମସ୍ତେ ତ ସେଇ କଥା କହୁଛନ୍ତି।
1: ଚୁପ୍ କର, ଏତେ ବଡ଼ ଗୋଟେ କାଣ୍ଡ ଘଟିଗଲା, କେହି କିଛି ଜାଣିପାରିଲେନି। ମୋର କିନ୍ତୁ ଦୃଢ଼ ବିଶ୍ୱାସ, ରାମଚନ୍ଦ୍ର ଦେବ ବ୍ୟତୀତ ଆଉ କେହି ନୁହଁ। ତକି ଖାଁକୁ ଯଦି ପ୍ରମାଣଟା ଯୋଗେଇ ଦେଇପାରିଥାନ୍ତି। ଛାଡ଼, କଟକରୁ ଖବର ନେଇ ଓକିଲ ଜୟ ପଟ୍ଟନାୟକ ବି ଆଜି ଯାଇ ଫେରିଲାଣି।
2: ଫେରିଛି ବଳିଆର ବୋଝ ଫେରିଛି।

0: ଏଥର ଯୋଉ ଜରୁରୀ ଖବର ନେଇ ଫେରିଛି, ସାଆନ୍ତେ ଶୁଣିଲେ ତ ବକ୍ସିସ ଉପରେ ବକ୍ସିସ ଓଜାଡ଼ି ପକେଇବେ ଆଉ।
1: ବେଶୀ କଥା ନ କହି କୁହ କି ଖବର।
0: ବଳିଆ ରହୁଛ, ଚିକାଗୋରୁ 2 ବର୍ଷର ବକେୟା ପେସ୍କିସ 3 ଲକ୍ଷ ମୁଦ୍ରା ଧରି ଫୌଜଦାର ନସାରାଜୁ କଟକ ଆସୁଛି।
1: ଏଇଟା ଗୋଟାଏ କି ଜରୁରୀ ଖବର ହେ ଜୟ ପଟ୍ଟନାୟକ? ଚିକାଗୋରୁ ଏମିତି ଲକ୍ଷ ଲକ୍ଷ ମୁଦ୍ରା କଟକ ବାଟେ ଜଗତ ସେଠ ଜରିଆରେ ସହଜନାବାଦ ଦିଲ୍ଲୀର ନିଜାମ ଉଲ ମୁଲକ ପାଖକୁ ତ ପଠାଯାଏ, ସେଥିରେ ଆମର କଣ ସମ୍ପର୍କ ଅଛି?
0: ବଳିଆର ବୁଝ, ସମ୍ପର୍କଟା କଣ ବୁଝିପାରୁ ନାହାନ୍ତି। ଖୋର୍ଦ୍ଧା ରାଜ୍ୟ ଭିତର ଦେଇ ଦେୱାନ ନର୍ସାରାଜୁ କିପରି ଭଲରେ ଭଲରେ ମୁଦ୍ରା ନେଇ କଟକରେ ପହଞ୍ଚେ, ସେଇଥିପାଇଁ ତକିଖା ମୋ ହାତରେ ରାଜା ରାମ ନାଇଁ ନାଇଁ ନାଇଁ ନାଇଁ ହାପିଜ କାଦର ବ୍ୟାଙ୍କ ପାଖକୁ ଖବର ପଠେଇଛନ୍ତି। ଦେଖୁନାହାନ୍ତି, ଦେଖନ୍ତୁ ଚିତ୍ତ।
2: ସେ କଥା ସିନା ମହାରାଜ ବୁଝିବେ, ସେଥିରେ ଆମର କଣ ଅଛି?
0: ବଳିଆ ରହୁଛ, ଆପଣଙ୍କର ବି ଏଇ ବୁଝିଦେବାର ମହାଶୟ। ଖୋର୍ଦ୍ଧା ସୀମା ଭିତରେ କୋଉଠି ଯଦି ରାହାଦାନୀ ହେଲା, ପେସ୍କିସ ମୁଦ୍ରା ବାଟ ମାରଣା ହେଲା, ତାହେଲେ ତକି ଖା ମୁର୍ଶିଦାବାଦରୁ ଫେରି ଘାଜୀ ସୁଲତାନ ବେଗର ହତ୍ୟା ଖବର ଶୁଣି ରକ୍ତ ଚାଉଳ ଚୋବଉଛି, ଆଉ ଯେତେବେଳେ ଶୁଣିବ 3 ଲକ୍ଷ ମୁଦ୍ରା ବାଟ ମାରଣା ହେଇଛି, ବଳିଆ ରହୁଛ ଆଉ ଧୈର୍ଯ୍ୟ ଧରି ରହିବ ଟି?
1: ସେ ଚିଠା ଦିଅ ଜୟ ପଟ୍ଟନାୟକ, ମହାରାଜଙ୍କୁ ଏ ଖବର ଦେବା ଦରକାର ନାହିଁ। ତମେ ସିଧା କଟକ ଫେରିଯାଇ ତକି ଖାଙ୍କୁ କୁହ ଯଥା ସମୟରେ ଯଥା ସ୍ଥାନରେ ଖବର ଦେଇଛ, ନିଅ ତୁମର ବକ୍ସିସ ଏ ସୁନାହର।
0: ବଳିଆ ରହୁଛ, ମୁଁ ତେବେ ଆସୁଛି। ବଳିଆ ରହୁଛ,
1: ଏଇ ତ ଶେଷ ସୁଯୋଗ ପ୍ରଭୁ, ଏହାକୁ ଛାଡ଼ିଦେଲେ ଆଉ କ'ଣ ଏପରି ସୁଯୋଗ ଜୁଟିବ? ତୁମର ଇଚ୍ଛା ପୂର୍ଣ୍ଣ ହଉ ଜଗନ୍ନାଥେ। ଆସନ୍ତୁ ଦେୱାନ କୃଷ୍ଣ ନରେନ୍ଦ୍ର, ସେଇ ଶୁଭ ଦିନକୁ ଅପେକ୍ଷା କରିବା, ପଣସ ଖାଇବା ଆମେ, ଆଉ ଅଠା ବୋଳା ହବ।

0: ବନ୍ତମି କମ୍ପ ନାୟକ ଦିନ ଦି ପ୍ରହରରେ କାଫେର ମାନେ ଘାଜି ସୁଲତାନ ବେଗକୁ ହତ୍ୟା କଲେ, ଫୌଜଦାର ଉପରେ ହମଲା କରି ପେସ୍କିସ୍ ମୁଦ୍ରା ଲୁଟି ନେଲେ, କମ୍ବକ ଚିକା କୋର୍ଟ ଫୌଜଦାର କୋର୍ଟ ଭୂମି ପଡିଥିଲା। ଜୟ
1: ପଟ୍ଟନାୟକ ବଳିଆର ଭୁଜ ଯଥା ସମୟରେ ଯଥା ସ୍ଥାନରେ ଦେଇଛି ହଜୁର। ରାମଚନ୍ଦ୍ର ଦେବ ହାଫିଜ କାଦର ଏପରି ବିଶ୍ୱାସଘାତକତା କରିବ ବୋଲି କିଏ ଜାଣିଥିଲା ହଜୁର?
0: କମ୍ବକ୍ତ ହାଫିଜ କାଦର ଚବଡ଼ାରୁ ଗୋଟି ଗୋଟି ରୁମ ଉପାଡ଼ି ପେସ୍କିସ୍ ମୁଦ୍ରା ମୁଁ ପାଇ ପାଇ ଆଦାୟ କରିବି, ତାପରେ ଖୋର୍ଦ୍ଧା ହବ ମୋର ଖାସ। ଜଗନ୍ନାଥ ମନ୍ଦିରକୁ ଭାଙ୍ଗି ମାଟିରେ ମିଶାଇଦେବି ମୁଁ। ହାଫିଜ କାଦର, ତୁ ଯୋଉଠାରେ ଆତ୍ମଗୋପନ କଲେ ସୁଦ୍ଧା ତକି ଘା କବଳରୁ ତୋର ଆଉ ମୁକ୍ତି ନାହିଁ।

0: ତୁଟେଇ ଦେଇଛନ୍ତି।
1: ସେ କଥା କାହିଁକି କହୁଛନ୍ତି ମହାରାଜ? ପୂର୍ବର ସେ ଶ୍ରଦ୍ଧା ସେ ଆନୁଗତ୍ୟ ନଥିଲେ ଆମେ ଏଠିକି ଆସିନଥାନ୍ତୁ। ଛାଡ଼ନ୍ତୁ, ସେସବୁ ଆଲୋଚନା ନକରି ବରଂ ଆପଣ କହନ୍ତୁ ଏବେ କ'ଣ କରିବାକୁ ହେବ।
0: ସିଂହଳ ଦଧିବାମନ ଭଙ୍ଗାଳୀମାନଙ୍କ ଉପରେ ହେଇଥିବା ଅତ୍ୟାଚାର ଆଉ ପେସ୍କିସ୍ ମୁଦ୍ରା ଯାଇଥିବା ପଛରେ ମୋର ପ୍ରଚ୍ଛନ୍ନ ହାତ ଅଛି ବୋଲି ତକି ଖାଁ ଜାଣିପାରିଛି। ଆଉ ସେଇଥିପାଇଁ ସେ ଖୋର୍ଦ୍ଧା ଆକ୍ରମଣ କରିବା ପାଇଁ ବାହାରି ସାରିଲାଣି। ଏଥର ଖୋର୍ଦ୍ଧା ଆକ୍ରମଣ କଲେ ସେ ଜଗନ୍ନାଥଙ୍କୁ ଅକ୍ଷତ ଛାଡ଼ିବନି। ଏଣୁ ନିଜର ଆତ୍ମରକ୍ଷା ଆଉ ଖୋର୍ଦ୍ଧା ରକ୍ଷା ଅପେକ୍ଷା ଜଗନ୍ନାଥଙ୍କୁ କିପରି ରକ୍ଷା କରାଯିବ ସେ କଥା ଚିନ୍ତା କରନ୍ତୁ।
1: ତକି ଖାଁ ଏଥର ଜଗନ୍ନାଥଙ୍କ ଉପରକୁ ବାହିଲେ କ୍ଷେତ୍ର ପୁରୀ ଛଡ଼ା କରିବାକୁ ପଡ଼ିବ। ଓଡ଼ିଶାରେ ମୋଗଲ ରାଜୁତି ଥିବା ପର୍ଯ୍ୟନ୍ତ ଜଗନ୍ନାଥ ଅରଣ୍ୟବାସୀ ହେଇ ରହିବେ।
0: କିନ୍ତୁ କିନ୍ତୁ କେଉଁ ଅରଣ୍ୟ ବା ତାଙ୍କ ପାଇଁ ନିରାପଦ
1: ସେଥିକୁ ଆପଣ ଜମା
0: ବେଶ। ଆପଣମାନେ ତକିଖାର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ। ସାନ ପରୀକ୍ଷାଙ୍କୁ ନେଇ ମୁଁ ଚିଲିକା ଭିତରକୁ ଯାଉଛି।

0: ଜଗୁନି ଜଗୁନି
1: ଯାଉଥିଲ ଦେଇ ଆଲୋ ଏ ଦେଇ କଣ ହେଲା କାହିଁକି ଏଠି ପାଟିକୁ ଡାକୁଥିଲୁ କହିଲୁ
0: ଆରେ କୁଆଡେ ବୁଲୁଥିଲୁ ରେ ଦିନ ବୁଡ଼ିବାକୁ ବସିଲାଣି
1: ଆଲୋ ଏ ଦେଇ ଦେଖେ ଏ ମାଛ ଖାଳିକି ଦେଖିଲୁ କେତେ ମାଛ ମୁଁ ଆଣିଛି
0: ଆରେ ଏଗୁଡ଼ାକ ଏଗୁଡ଼ାକ ସବୁ କୁଣ୍ଡର ମାଛ ଚିଲିକାରେ ଏ ମାଛ ମାରିଦେଲେ ଦେଶରେ ଦୁର୍ଭିକ୍ଷ ପଡ଼େ ଯା ବାପାରେ ଯା ପକେଇ ଦେଇ ଆସିବୁ ହଇରେ ଜଗୁନି ଶୁଣିଲୁ ଆରେ ବାପା ତୋର ତୋର କ'ଣ ହେଇଛି କି ରେ ବାପା ମୁହଁଟା ମୁହଁଟା ଏମିତି ଶୁଖେଇଛୁ କାହିଁକି କହିଲୁ
1: ନାଇଁ ମୋତେ ମୋର ଆଉ ହବ କ'ଣ ଅଚିହ୍ନା ଲୋକ ଦୁଇ ଜଣ ମୋତେ ଦିନ ସାରା ଚିଲିକା ଭିତରେ ବୁଲେଇ ବୁଲେଇ ନୟାତ କରିଦେଲେଣି
0: ଆରେ ସେମାନେ ସେମାନେ କିଏ କିରେ
1: କିଏ ଜାଣିଲୁ ଦେଇ ସେମାନେ କିଏ କହୁଛନ୍ତି ତ ଖୋର୍ଦ୍ଧା ରାଜାର ଲୋକ ଚିଲିକା ଟାପୁ ମାନଙ୍କରେ ବୁଲି ବୁଲି କ'ଣ ଉଣ୍ଡୁଥିଲେ କେଜାଣି ଯେତେକିରି ପଚାରିଲେ ସେମାନେ ମୋତେ କିଛି କହିଲେନି କୌଡ଼ି ମାଗିଲି କହିଲେ ଯାହା ପରେ ଆସିବୁ ଆଲୋ ଏ ଦେଇ ମୁଁ ଯାଉଛି କୌଡ଼ି ମାଗି ନେଇ ଆସିବି ଯଦି ସେମାନେ ପଳେଇ ଯିବେ ନା
0: ଆରେ ଆରେ ସେମାନେ ଯାଆନ୍ତୁ ତୁ ତୁ ଏଠି ବସିଲୁ ବାପା ଟିକିଏ ବସ
1: ହଉ ମୁଁ ବସ
0: ମୋ ଦେହଟା ଦେହଟା ମୋର ଜମା ଭଲ ଲାଗୁନି
1: ତୋ ଦେହ ଭଲ ଲାଗୁନି ଦେଇ ତୋ ଦେହ ତ ତାତିରେ ଖଇ ଫୁଟୁଛି ତୁ କିଛି ଖାଇଲୁଣି
0: କିଛି ଖାଇବିନି ତୁ ତୁ ଆଗ ଟିକେ ମୋ ପାଖରେ ବସିଲୁ ବାପା ମୋ ପାଖରେ ବସ
1: ହଁ ମୁଁ ବସିଲି
0: ଜଗୁନି ରେ ହେ ଦୁଃଖ ପୋଡ଼ା କଇଁଠା ଜୀବନ ଭିତରେ ଥରୁଟିଏ ହେଲେ ଥରୁଟିଏ ହେଲେ ଜଗନ୍ନାଥଙ୍କୁ ଦେଖିପାରିଲିନି ରେ ବାପା ଦେଖିପାରିଲିନି
1: ତୁ ସିନା ଜଗନ୍ନାଥଙ୍କ ପାଖକୁ ଯାଇପାରିଲୁନି ତୋ ଭକ୍ତିରେ ସେ ନିଶ୍ଚୟ ତୋ ପାଖକୁ ଆସିଲେ

0: ସେ କଣ କହୁଛନ୍ତି ତ ଜଗନ୍ନାଥ ମନ୍ଦିରରେ ନାହାନ୍ତି?
1: ନିଜେ ପୁରା ଆଖିରେ ଦେଖି ଆସିଲି, ବାହାରୁ ତାଲା ବନ୍ଦ, ତାଲା ମୋହର ମଧ୍ୟ ଭଙ୍ଗା ହେଇନି।

0: ଛାମୁ, ଝଡ଼ ବର୍ଷା ଆସୁଛି, ଚିଲିକା ଭିତରକୁ ଯିବାଟା ନିରାପଦ ହବନି।
1: ରାତିଟା ଆମ ଚଟି ଘରେ ରହିଯାଆନ୍ତୁ ଛାମୁ, ସକାଳୁ ପୁଣି ବାହାରିବା।
2: ତମ ଚଟି ଘର କୋଉଠି?
1: ଏଇ ସେ ଯୋଉ ତଣ୍ଡିବଣ ଦେଖାଯାଉଛି ସେଇଠି ଛାମୁ।
2: ହଉ ତେବେ ଚାଲ, ଦିଅମାନଙ୍କୁ ଘୋଡ଼େଇ ନେଇ ଚାଲ।

0: ଛାମୁ ଭିତରକୁ ଆସନ୍ତୁ।
1: ସେଠି କିଏ ଶୋଇଛନ୍ତି ଜଗୁନି?
0: ସରଦେଇ ଛାମୁ।
1: ସରଦେଇ? ମାଳକୁତ ଖାର ସରଦେଇ?
0: ହଁ ଛାମୁ। ତିନି ଦିନ ହେଲା ମୁଁ ଚଟି ଘରକୁ ଆସିନି, ତ ତା ଦେହ କେମିତି ଅଛି କେଜାଣି। ତାତିରେ ତା ଦେହ ଖଇ ଫୁଟୁଛି, ଚେତା ନାହିଁ ଛାମୁ।
1: ରାମଚନ୍ଦ୍ର ଦେବର ଜୀବନଦାତ୍ରୀ ତୁମେ ନା ସେଇ ସରଦେଇ? ଜଗୁନି
0: ଛାମୁ,
1: ପାଣି ମୁଁ ଆଣ ତ।
0: ହଁ ଛାମୁ। ନିଅନ୍ତୁ ଛାମୁ।
1: ଦିଅ, କୋଳରେ ଥ।

ରଖୁଛି।

0: ରତ୍ନ ସିଂହାସନର ମହାସମ୍ଭର୍ବ ଛାଡ଼ି ଓଡ଼ିଆ ଜାତିର ସ୍ୱାଭିମାନ, ବିଶ୍ୱ ମାନବର ଜଗନ୍ନାଥ ଏ କେଉଁ ପଲଭୂମିରେ ଆସି ପଡ଼ିଲେ ସାନ ପରିଚ୍ଛା? ଅଙ୍ଗରେ ତଡ଼ପ ନାହିଁ, ଉତ୍ତରୀୟ ନାହିଁ।
1: ସମୁଦ୍ର ତାହାର ତଡ଼ପ, ପବନ ତାହାର ଉତ୍ତରୀୟ, ଗଗନ ତାହାର ଖଣ୍ଡୁଆ। ସେଠିକି ଚିନ୍ତା କରନ୍ତୁନି ଛାମୁ, ଜଗୁନିତା ଫଳମୂଳ ଦୁଇଟା ପାଇଁ ଯାଇଥିଲା ଯେ ଏତେବେଳେ ଯାଏ କୁଆଡ଼େ ଗଲା? କେତେବେଳେ ଆଉ ନୀତି ବଢ଼ିବ?
2: ଏଇ ନିଅନ୍ତୁ ଛାମୁ, ଜାମୁକୋଳି ଆଣିଛି, ଆଉ କିଛି ପାଇଲିନି ଛାମୁ।
0: ଏଇଥିରେ ଜଗନ୍ନାଥଙ୍କର ସକାଳ ଧୂପ, ମଧ୍ୟାହ୍ନ ଧୂପ ଆଉ ବଡ଼ସିଂହର ଧୂପ ବଢ଼ିବ,
1: ଯାହା କାଳିଆର ଇଚ୍ଛା। ଛାମୁ, ବଡ଼ ପଣ୍ଡା ଅପେକ୍ଷା କରିଛନ୍ତି, ଆପଣ ଟିକେ ଦୂର ଛଡ଼ା ହେଲେ ପଙ୍କ୍ତିଭକ ଦିଅଙ୍କ ପାଖରେ ଲାଗି କରେଇବେ।
0: ହଁ, ଭୁଲି ଯାଇଥିଲି, ମୁଁ ଯେ ପତିତ। ହେ ସ୍ୱପ୍ନ ସମ୍ଭବ, ନିକଟରେ ଥିବା ବେଳେ ତୁମେ ରୁହ ସୁଦୂରତମ ହୋଇ। ମାତ୍ର ଯେଉଁଦିନ ନିଜ ଇଚ୍ଛାରେ ଫେରିଆସ ନିକଟକୁ, ସେଦିନ ଅଞ୍ଜଳି ଶୂନ୍ୟ ହୋଇଥାଏ ପ୍ରଭୁ, ଅଞ୍ଜଳି ଶୂନ୍ୟ ହୋଇଥାଏ। ଅଶ୍ରୁରେ କେବଳ ହୁଏ ତୁମର ନିରାଜନା, କେବଳ ଅଶ୍ରୁରେ ତୁମର ହୁଏ ନିରାଜନା ପ୍ରଭୁ, ତୁମର ନିରାଜନା।

0: ଶ୍ୟାମ, ଆପଣଙ୍କ ଆଖିରେ ଲୁହ
1: ନା ଚକୁ ନାହିଁ, ସେ କିଛି ନୁହେଁ ପ୍ରଭୁ। ମୁଁ ଚାଲି ଯାଉଛି ଦୂରକୁ, ତୁମଠୁ ବହୁତ ଦୂରକୁ।
0: ଶ୍ୟାମ, କୁଆଡ଼େ ଯିବେ? ଶ୍ୟାମ,
1: କୁଆଡ଼େ ଯିବେ? କୁଆଡ଼େ ଯିବେ? କୁଆଡ଼େ ଯିବେ?
2: ଓଂ ମଧୁବାତାରୁତାୟତେ ମଧୁକ୍ଷରନ୍ତି ସିନ୍ଧବଃ ମାଧୁର୍ନ ସନ୍ତୋଷଧିଃ ମଧୁନକ୍ତମୃତ ସସୌ ମଧୁମତ ପାର୍ଥିବଂ ରଜଃ ମଧୁ ଦେଉ।

ଶୁଣିଲେ ଗୀତିନାଟ୍ୟ ନୀଳ ଶୈଳ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ନାଟ୍ୟାଂଶରେ ରାମଚନ୍ଦ୍ର ଦେବ, ବୀରେନ୍ଦ୍ର କୁମାର ମିଶ୍ର, ଜଗନ୍ନାଥ ହରିଚନ୍ଦନ, ଅନନ୍ତ ଚରଣ ଭାରତୀ, ବକ୍ସି ବେଣୁ ଭ୍ରମରବର, ମନୋଜ କୁମାର ପଟ୍ଟନାୟକ, ଦେୱାନ କୃଷ୍ଣ ନରେନ୍ଦ୍ର, ନବକିଶୋର ଆଚାର୍ଯ୍ୟ, ତକି ଖାଁ, ମୀନକେତନ ଦାସ, ଜୟୀ ପଟ୍ଟନାୟକ, ରବିନାରାୟଣ ମିଶ୍ର, ଜବରଦସ୍ତ ଖାଁ, ସଲିଲ ମିତ୍ର, ଜଗୁନି, ଶିବାନୀ ପ୍ରସାଦ ମହାପାତ୍ର, ଲସ୍କର, ତପନ କୁମାର ସାବତ, ସିଂହାରୀ, ନିତ୍ୟାନନ୍ଦ ଦାସ, ପଢ଼ିଆରୀ, ନିର୍ମଳ ଚନ୍ଦ୍ର କାନୁନଗୋ, ସାନ ପରିଛା, ବିନାୟକ ମିଶ୍ର, ରେଜିଆ, ସୁଚରିତା ମିଶ୍ର, ସରଶାଶୁ, କୁଞ୍ଜଲତା ଦାସ ଏବଂ ସରଦେଇ ବିଜୟିନୀ ମିଶ୍ର। ସଙ୍ଗୀତାଂଶରେ ରାମଚନ୍ଦ୍ର ଦେବ, ସୁବାସ ଦାସ, ଜଗୁନି ମନ୍ମଥ ମିଶ୍ର, ସରଦେଇ ତୃପ୍ତି ଦାସ, ନିୟତି ଲକ୍ଷ୍ମୀକାନ୍ତ ପାଲିତ। ମୂଳ ଉପନ୍ୟାସ ସୁରେନ୍ଦ୍ର ମହାନ୍ତି, ବେତାରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ଲଳିତେନ୍ଦୁ କାନୁନଗୋ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।